ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 5:56 ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ଏକ ଦିନ 2026 ମଇ ମାସର 21 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭକାମନା ସହିତ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଓ FM ମହାନଦୀ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଜ୍ଞାନର ଦୀପ ଜଳାଇ ଅଜ୍ଞାନ ଅନ୍ଧକାରରେ ପଥ ଦେଖାଇଥାନ୍ତି ଜଗଜ୍ଜନନୀ କରୁଣାମୟୀ ମା ଆମର। ମାଆର ଚରଣରେ ସମସ୍ତ ଭକ୍ତି, ସମସ୍ତ ଅଳି ଆଶା ସବୁକିଛି ଏହି ସନ୍ତାନର। ହେ ମା ଶାରଦା, ତୁମ ବୀଣାର ସୁରେ ସୁରେ ଭରିଯାଉ ସାରା ସଂସାରରେ ଶାନ୍ତିର ସଙ୍ଗୀତ। ତୁମରି କୃପାରେ ପରିପୂର୍ଣ୍ଣ ହେଉ ଜୀବନର ଚଲପଥ। ତୁମରି ଆଶିଷର ପୁଷ୍ପରେ ସୁସଜ୍ଜିତ ହେଉ ସାରା ଧରଣୀ। ତୁମ ନାମ ସ୍ମରଣରେ ଜନ୍ମ ନେଉ ନୂତନ ଆଲୋକର ପବିତ୍ର ଶିଖା। ଭକ୍ତିର ମଧୁର ମୂର୍ଚ୍ଛନାରେ ଏଥର କଣ୍ଠଶିଳ୍ପୀ ମଧୁଛନ୍ଦା ପାଢ଼ୀ, ଗୀତିକାର ପ୍ରଶାନ୍ତ କୁମାର ମିଶ୍ର।

ଭକ୍ତର ହୃଦୟରେ ଅନନ୍ତ ଶାନ୍ତିର ଦୀପ ପ୍ରଜ୍ୱଳିତ କରେ ରାମ ନାମ ସ୍ମରଣ। ଧର୍ମ ଓ ସତ୍ୟର ପଥ ପ୍ରଦର୍ଶନ କରେ ପ୍ରଭୁ କେବଳ ଆପଣଙ୍କ ନାମ କୀର୍ତ୍ତନ। ଆପଣଙ୍କ ନାମ ସ୍ମରଣ ମାତ୍ରକେ ସଞ୍ଚରିତ ହୁଏ ଅନ୍ୟାୟ ଉପରେ ସତ୍ୟର ବିଜୟର ପବିତ୍ର ସନ୍ଦେଶ। ତୁମେ କୌଶଲ୍ୟା ନନ୍ଦନ ରାମ, ତୁମେ ଦେବକୀ ନନ୍ଦନ ଶ୍ୟାମ। ଭକ୍ତିର ଭାବଧାରା ନେଇ ଏଥର କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ, ଗୀତ ରଚନା ସୁରମା ମିଶ୍ର।

ହେମା ଜଗତ ଜନନୀ, ତୁମ କୃପା ହେଲେ ସନ୍ତାନର ଜୀବନ ହୁଏ ଖୁବ୍ ଶାନ୍ତ ମଧୁମୟ। ତୁମ ଚରଣରେ ମିଳିଥାଏ ଶକ୍ତି ଓ ଅସୀମ ସାହସ, ଜୀବନର ଚଲାପଥ ହୁଏ ନିର୍ଭୟ। ହେ ମା ଅଭୟଦାୟିନୀ, ସବୁରି ଉପରେ କରୁଣା ରହିଥାଉ ମା। ଜୟ ତୁ ଜନନୀ ଶ୍ୟାମା ଅଭୟଦାୟିନୀ, କାଳୀ କରାଳ ବଦନୀ ଚଣ୍ଡୀ ମାଗ ସାମାଙ୍ଗୀ କାଳ ରୂପିଣୀ। ଭକ୍ତିର ଛଳ ଛଳ ମୂର୍ଚ୍ଛନାରେ ଧନପତି ମହାପାତ୍ରଙ୍କ ଗୀତରଚନାରୁ ଏଥର କଣ୍ଠଶିଳ୍ପୀ ନବକିଶୋର ମହତ୍ତମ।

ହେ ମା, ତୁମରି କୃପାରେ ଏଇ ମନର ନଈଟି ତୁମରି ନାଁରେ ପରିପୂର୍ଣ୍ଣ ହେଉ। ତୁମ କରୁଣାର ଛାୟାରେ ସାରା ସଂସାର ସୁଖ ଶାନ୍ତିରେ ହସି ଉଠୁ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସମ୍ବଲପୁରୀ ଭକ୍ତିଗୀତଟିଏ। କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ, ଗୀତ ରଚନା ଅନୁଭୋଲ ବିଭାର।

ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ କିରଣମାଳା ସାହୁ, ମଧୁଛନ୍ଦା ପାଢ଼ୀ, ଶଙ୍କର ପ୍ରସାଦ ଦତ୍ତ, ନବକିଶୋର ମହତ୍ତମ ଏବଂ ପୂର୍ଣ୍ଣିମା ନନ୍ଦ। ଗୀତଗୁଡ଼ିକୁ ରଚନା କରିଥିଲେ ସନ୍ଥ କବି ଭୀମ ଭୋଇ, ପ୍ରଶାନ୍ତ କୁମାର ମିତ୍ର ମିଶ୍ର, ସୁରମା ମିଶ୍ର, ଧନପତି ମହାପାତ୍ର ଏବଂ ଅନୁଭୁଲ ବିଭାର। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ସନ୍ତୋଷ ପିଙ୍କ।

ଆତଙ୍କବାଦ ଆଜି ଏକ ବିଶ୍ୱବ୍ୟାପୀ ସମସ୍ୟା ହୋଇଯାଇଛି। ଏହାର ଦଂଶନରେ ବିଶ୍ୱର କୌଣସି ଏକ ସୀମିତ କ୍ଷେତ୍ର ନୁହେଁ, ବରଂ ସମଗ୍ର ଭୂଗୋଳ ପୀଡ଼ିତ। ସମସ୍ତ ମାନବୀୟ ସୀମା ଲଙ୍ଘନ କରି ଏହା ଏପରି ପରିସ୍ଥିତିରେ ପହଞ୍ଚିଯାଇଛି ଯାହାଦ୍ୱାରା ନିରୀହ ମାନବ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ମାନବିକତାର ନାମରେ ଆସୁରିକତାର ସ୍ୱଚ୍ଛନ୍ଦ ଖେଳ ଖେଳୁଛି। ମାନବୀୟ ସମସ୍ୟାଗୁଡ଼ିକ ବଢ଼ିଯିବା ଫଳରେ ତହିଁରୁ ହିଂସା, ହତ୍ୟା ଓ ଘୃଣାର ଅଗ୍ନି ପ୍ରଜ୍ୱଳିତ ହୋଇଚାଲିଛି ଏବଂ ଏହା ସମସ୍ତ ବିଚାରଧାରାକୁ ନଷ୍ଟ କରିଦେବାରେ ପଛଘୁଞ୍ଚା ଦେଉନାହିଁ। ଆତଙ୍କବାଦର ଅର୍ଥ ହେଉଛି ଆତଙ୍କ ବିସ୍ତାରର ଏକ ବିରାଟ ତନ୍ତ୍ର, ଯାହା ବିଶ୍ୱର ଶାନ୍ତି ଓ ସୁରକ୍ଷାକୁ ନଷ୍ଟ କରି ଭୟଭୀତ କରିଥାଏ। ଆତଙ୍କବାଦ ଏପରି ଏକ ଅଗ୍ନି ଯାହା ସ୍ୱୟଂକୁ ଜଳାଏ ଏବଂ ସେଥିରୁ ଉତ୍ପନ୍ନ ଜ୍ୱାଳାକୁ ଅନ୍ୟର ଜ୍ୱଳନ ଦ୍ୱାରା ଶାନ୍ତ କରାଇବାର ଅପଚେଷ୍ଟା କରିଥାଏ। ମାନବୀୟ ଭାବନା ଯେତେବେଳେ ଶୁଷ୍କ ଓ କଠୋର ହୋଇଯାଏ, ସେତେବେଳେ ଏହା ବିନାଶର ଅନ୍ଧାର ପଥରେ ଚାଲିବାକୁ ଲାଗେ। ତାପରେ ଏହା ମାନବତାର କରୁଣ ଚିତ୍କାର ମଧ୍ୟରେ ଏକ ଅସୀମ ସୁଖପ୍ରାପ୍ତିର ଭ୍ରମରେ ପଡ଼ିଯାଏ। ଆତଙ୍କବାଦୀ କାର୍ଯ୍ୟରେ ମନୁଷ୍ୟର ଶରୀରକୁ ଖଣ୍ଡବିଖଣ୍ଡିତ କରିଦେବା କୌଣସି କାଗଜ ବା କନାକୁ ଚିରିଦେବା ପରି ହୋଇଥାଏ। ଏହା ଭିତରେ ଥିବା ସମସ୍ତ ଶକ୍ତି ଓ କ୍ଷମତା ବିନାଶ ଦିଗକୁ ଅଗ୍ରସର ହୁଏ। ବିନାଶର ପଥରେ ନା ଭିତରେ ଥାଏ ଶାନ୍ତି, ନା ବାହାରେ ଥାଏ ସୁଖ, ଚାରିଆଡ଼େ କେବଳ ଆତଙ୍କ ବିସ୍ତାର କରି ରହିଥାଏ। ଏଣୁ ଆତଙ୍କବାଦୀମାନଙ୍କ ଜୀବନର ପ୍ରତ୍ୟେକ କ୍ଷଣ ଆତଙ୍କ ଦ୍ୱାରା ଭରି ରହିଥାଏ। ମନୋବୈଜ୍ଞାନିକମାନେ ଏହାକୁ ବିଖଣ୍ଡିତ ଭାବନାରୁ ଉତ୍ପନ୍ନ ବାହ୍ୟ ଯନ୍ତ୍ରଣାର ପରିଣତି ବୋଲି ମନେ କରନ୍ତି। କାହା ଭାବନାକୁ ଯଦି ସତତ ଆଘାତ କରାଯାଏ, ତେବେ ତାର ହୃଦୟରେ ଏପରି ଏକ ବିଦ୍ରୋହ ଜନ୍ମ ନିଏ ଯାହା ପୀଡ଼ିତ କରିଥିବା ସମସ୍ତ ବର୍ଗ ବା ସମୂହର ସମୂଳେ ବିନାଶ କରିଦେବା ପାଇଁ ବ୍ୟଗ୍ର ହୋଇଉଠେ। କୋମଳ ଭାବନାରେ ଆଘାତ ଲାଗିଲେ ବ୍ୟଥା ଉତ୍ପନ୍ନ ହୁଏ ଏବଂ ଏହି ବ୍ୟଥା ଧୀରେ ଧୀରେ ମନୁଷ୍ୟକୁ ଆତଙ୍କବାଦୀ କରିପକାଏ ଏବଂ ଆତଙ୍କବାଦର ଅନ୍ତହୀନ ଶୃଙ୍ଖଳା ଆରମ୍ଭ ହୋଇଯାଏ। ଏହା ସମସ୍ତ ପ୍ରକାର ବିକାଶକୁ ବିନାଶର କାଳିମାରେ ଢାଙ୍କିଦେବା ପାଇଁ ଅପଚେଷ୍ଟା କରେ। ବର୍ତ୍ତମାନ ଆତଙ୍କବାଦର ସ୍ଥିତି ଭୟାବହ ଓ ଭୀଷଣ, କାରଣ ଏହା ପରିସ୍ଥିତି ଅନୁରୂପ ନିଜର ସ୍ୱରୂପକୁ ଏପରି ବଦଳାଇ ଦେଇଛି ଯେ ତାହା ପ୍ରତ୍ୟେକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି। ପୂର୍ବକାଳରେ ଚୋର ଡକାୟତମାନଙ୍କର ସ୍ୱତନ୍ତ୍ର ବଳ ଥିଲା, ସେମାନେ ସ୍ପଷ୍ଟ ରୂପେ ଜଣାପଡ଼ୁଥିଲେ ଏବଂ ଖୋଲା ଭାବରେ ନିଜର ପରିଚୟ ମଧ୍ୟ ଦେଉଥିଲେ। ଏଣୁ ସେ ସମୟରେ ସେମାନଙ୍କୁ ଖୋଜି ଧରିବା ସେତେ କଠିନ କାର୍ଯ୍ୟ ନଥିଲା। କିନ୍ତୁ ବର୍ତ୍ତମାନର ସମୟରେ ଆତଙ୍କବାଦୀମାନେ ନିଜର ଘୃଣ୍ୟ କାର୍ଯ୍ୟକଳାପକୁ ସଫଳ କରି ବିଲୁପ୍ତ ହୋଇଯାଉଛନ୍ତି। ସେମାନଙ୍କୁ ଚିହ୍ନି ଧରିବା ପୂର୍ବରୁ ହିଁ ଅନେକ ଘୃଣିତ କାର୍ଯ୍ୟକୁ ସଫଳ କରାଇ ସାରିଥାନ୍ତି। ହେଲେ ବର୍ତ୍ତମାନର ଆତଙ୍କବାଦର ମୂଳ ଆଧାର ହେଉଛି ଧାର୍ମିକ ବିଦ୍ୱେଷ। ଏହାକୁ ଭେଦ କରିବା କାହାରି ପକ୍ଷେ ସମ୍ଭବପର ମଧ୍ୟ ନୁହେଁ। ଆଜିର ବିଶ୍ୱ ବିକାଶର ଅନେକ ନୂତନ ଦିଗକୁ ସ୍ପର୍ଶ କରିସାରିଛି, କିନ୍ତୁ ବର୍ତ୍ତମାନର ମାନସିକତା ହୁଏତ ତାହା ବ୍ୟକ୍ତିର ହେଉ ବା ରାଷ୍ଟ୍ରର ହେଉ ବା ସାରା ବିଶ୍ୱର ହେଉ, ନିଜର କ୍ଷୁଦ୍ର ସ୍ୱାର୍ଥ ଓ ଅହଂରୁ ମୁକ୍ତ ହୋଇପାରିନାହିଁ। ଏହା ହ୍ରାସ ନ ହେବା ପର୍ଯ୍ୟନ୍ତ ଆତଙ୍କବାଦ ସହିତ ଲଢ଼ିବା ଏବଂ ତାର ମୂଳୋତ୍ପାଟନ କରିବା କଷ୍ଟସାଧ୍ୟ ହୋଇପଡ଼ୁଛି। ଆମେ ସେହି କାରଣଗୁଡ଼ିକୁ ଖୋଜିବା ଉଚିତ ଯାହା ଆତଙ୍କବାଦ ସୃଷ୍ଟି କରୁଛି ଏବଂ ତାପରେ ଏହି ବିଷବୃକ୍ଷର ବୀଜ ଓ ଅଙ୍କୁର ଉଭୟକୁ ନଷ୍ଟ କରିଦେବା ଆବଶ୍ୟକତା ରହିଛି। ବିଚାରର ସତ୍ପ୍ରେରଣାରୁ ପ୍ରେରିତ ହୋଇଥାଏ କ୍ରାନ୍ତି, ସାହସ ଓ ଧୈର୍ଯ୍ୟର ସମନ୍ୱୟରେ ହୋଇଥାଏ କ୍ରାନ୍ତି। ହେଲେ ଆତଙ୍କବାଦୀମାନେ ସାହସୀ ହେଲେ ମଧ୍ୟ ସେମାନଙ୍କଠାରେ କଲ୍ୟାଣକାରୀ ବିଚାରଧାରା ପାଇଁ ଅସୀମ ଧୈର୍ଯ୍ୟର ଘୋର ଅଭାବ ରହିଛି। ଆତଙ୍କବାଦୀ କେବେ କାହାରି ସାହାଯ୍ୟ କରନ୍ତି ନାହିଁ, ସେମାନେ କେବଳ କ୍ରୂର ହିଂସାର ପକ୍ଷଧର ଅଟନ୍ତି। କିନ୍ତୁ କ୍ରାନ୍ତିକାରୀମାନେ ପ୍ରକୃତ ମଣିଷ ହୋଇଥାନ୍ତି ଏବଂ ସେମାନଙ୍କର ତ୍ୟାଗ ଓ ବଳିଦାନକୁ ସାରା ରାଷ୍ଟ୍ର ସମ୍ମାନ ଜଣାଏ। ତେଣୁ ଆତଙ୍କବାଦ କେବେ ହେଲେ ଆଦର ଓ ସମ୍ମାନର ପ୍ରତୀକ ହୋଇପାରିବ ନାହିଁ। ଯୁଗେ ଯୁଗେ ଧର୍ମର ଜୟ ହୋଇଥାଏ ଏବଂ ଅଧର୍ମର କ୍ଷୟ ହୋଇଥାଏ। ଭଗବାନ ମଧ୍ୟ ଏହି ଧରାପୃଷ୍ଠରେ ଧର୍ମ ସଂସ୍ଥାପନ କରିବା ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରିଛନ୍ତି। ହେଲେ ଆଜିର ଏହି ଶୁଭ ସକାଳରେ ଅଧର୍ମର ପରାଜୟ ହୋଇ ଧର୍ମର ଜୟ ହେଉ, ଏହା ହିଁ ଆଜିର ଭାବନା।

ଶୁଣିଲେ ଆଜିର ଭାବନା ଉପସ୍ଥାପନ କଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 387 ଭାଗ।

0: ଶ୍ରୀକୃଷ୍ଣ କଥା ଦେଇଥିଲେ ଦିନେ କୁବ୍ଜା ଏବଂ ଅକ୍ରୁରଙ୍କ ଗୃହକୁ ଯିବେ। ପ୍ରଥମେ କୁବ୍ଜାର ମନୋରଥ ପୂରଣ କରିବାକୁ ତାହା ଘରେ ଉପସ୍ଥିତ ହୋଇ ତାହା ସହିତ ବିହାର କରିଛନ୍ତି। ସେ କୃଷ୍ଣଙ୍କୁ ଇନ୍ଦ୍ରିୟ ସୁଖପ୍ରଦ ପୁରୁଷ ମାତ୍ର ବୋଲି ଜାଣେ। ମନୋଭାବ ଅନୁଯାୟୀ ତାକୁ ଫଳ ପ୍ରଦାନ କରି କୃଷ୍ଣ ଅକ୍ରୁରଙ୍କ ଗୃହରେ ପହଞ୍ଚିଛନ୍ତି। ସେଠାରେ ସେ ତାଙ୍କ ପୂଜା, ସ୍ତୁତି ଏବଂ ଆତ୍ମନିବେଦନ ଗ୍ରହଣ କରିଛନ୍ତି, କିନ୍ତୁ ଲୋକାଚାର ଦୃଷ୍ଟିରୁ ଗୁରୁ ଏବଂ ପିତୃବ୍ୟ ବୋଲି ସ୍ୱୀକାର କରିଛନ୍ତି।
1: ଭଗବାନ ବାଚ ବୋଲନ୍ତି ଆମ୍ଭର ପିୟର ବସୁଦେବ ହୁ ଶ୍ରେଷ୍ଠ ସାର ଜୀବନ୍ତେ ଭୋଗ ତୁ କରିବୁ ଅନ୍ତେ ମୋ ଶରୀରେ ପଶିବୁ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 387ତମ ଭାଗ ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ କ୍ୟାବିନେଟ୍ର ବୈଠକ ହୋଇଯାଇଛି। ବୈଠକଟି 7 ବିଭାଗର 10 ପ୍ରସ୍ତାବକେ ଅନୁମୋଦନ ମିଳିଛି। ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ 1982 ଉଚ୍ଛେଦ କରାଯାଇକରି ନୂତନ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ 2026 ଲାଗୁ କରିବା ଲାଗି କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକେ କହିଛନ୍ତି
1: 1974-2025 ପିରିୟଡ ରେ ଆମର ଏମିତି 358 ଛୋଟ ଛୋଟ ଆମେଣ୍ଡମେଣ୍ଟ ଆକ୍ଟ ଆସିକରି ଥିଲା। କିନ୍ତୁ କଣ ହଉଛି, ଯେତେବେଳେ ଆମେ ଆମେଣ୍ଡମେଣ୍ଟ ଆକ୍ଟ ଆଣିକରି ଆମେଣ୍ଡମେଣ୍ଟଟା ପ୍ରିନ୍ସିପାଲ ଆକ୍ଟରେ କରିଦେଲେ, ତାପରେ ଇଏ ଆକ୍ଟଟା ରିଡଣ୍ଡେଣ୍ଟ ହେଇଗଲା, କିନ୍ତୁ ପଡିକରି ଥିଲା। ତ ଆଜି ଇଏ ସବୁ 358 ଛୋଟ ଛୋଟ ଆକ୍ଟ ଥିଲା, ଏ ସବୁକୁ ରିପିଲ କରାଯାଇଛି।
0: ଇତର ସହିତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ ଲେଖା ପ୍ରସ୍ତାବକେ ଅନୁମୋଦନ ମିଳିଥିବା ବେଳେ ଆଇନ ବିଭାଗର 3 ଓ ଶକ୍ତି ବିଭାଗର 2 ପ୍ରସ୍ତାବକେ କ୍ୟାବିନେଟ୍ ବୈଠକଟି ଅନୁମୋଦନ କରାଯାଇଛି। ରାଜ୍ୟ ସରକାର ସହରାଞ୍ଚଳର ସବୁ ବସ୍ଷ୍ଟାଣ୍ଡମାନଙ୍କୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାଟି ସାମିଲ କରବାରକେ ନିଷ୍ପତ୍ତି ନେଇଛନ୍। ଏଥିଲାଗି ଗୃହ ଓ ନଗର ଉନ୍ନୟନ ବିଭାଗଟି ଥିବାର ବସ୍ଷ୍ଟାଣ୍ଡମାନଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗକେ ହସ୍ତାନ୍ତର କରାଯାଇଛି। ସବୁ ବସ୍ଷ୍ଟାଣ୍ଡକେ ଆଧୁନିକ ଢାଞ୍ଚାଟି ଗଢ଼ବାର ଲାଗି ଏହି ପଦକ୍ଷେପ ନିଆଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଆଜି ମହାପ୍ରଭୁମାନଙ୍କର ଭିତର ରତ୍ନଭଣ୍ଡାର ଗଣ୍ଠି କାମ କରାଯିବା। ମଧ୍ୟାହ୍ନ ଧୂପ ନୀତି ସର୍ବାର ଉତ୍ରୁ ଇ କାମ ମୂଲ ହୋଇକରି ସନ୍ଧ୍ୟା ଧୂପ ତକ୍ ଚାଲ୍ବା। ଏ ସମୟଥି ମହାପ୍ରଭୁମାନଙ୍କର ଭିତର କାଠ ଦର୍ଶନ ବନ୍ଦ ରହିବା, ଭକ୍ତମାନେ ଖାଲି ବାହାର କାଠ ପାଖକୁ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି। ଏ ମାସ 9 ରତ୍ନଭଣ୍ଡାର ଗଣ୍ଠି କାମ କରାଯିବା ଲାଗି ଧାରିଛି ହୋଇଥିବାର ବେଳେ ଗଲା 11, 12 ଆଉ 19 ତାରିଖ 3 ଗଣ୍ଠି କାମ ଶେଷ ହୋଇସାରିଛି। ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ୟୁଇଟିଠାରେ ଏ ବଛର ବିଜ୍ଞାନ କଂଗ୍ରେସର 27 ଅଧିବେଶନ ହେବା। ଓଡ଼ିଶା ପରିବେଶ ସମିତି ଆଉ ୟୁଇଟିର ମିଳିତ ସହଯୋଗୀ ସମ୍ମିଳନୀ ଆଇବା 13 ଆଉ 14 ତାରିଖ ଦିନ ହେବା। ନିରନ୍ତର କୃଷି ଲାଗି ବିଜ୍ଞାନ ଶୀର୍ଷକ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ କରାଯିବା। ସମ୍ମିଳନୀଟି ଜଳବାୟୁ ପରିବର୍ତ୍ତନ ସମୟଥି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବାବଦେ ଆଲୋଚନା କରାଯିବା। ଏଥିଲାଗି ୟୁଇଟିର ନିର୍ଦ୍ଦେଶକ ସୁଶାନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାତି କୃଷି ମହାବିଦ୍ୟାଳୟର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ରେଢ଼ାଖୋଲଠାରେ ଏ ବଛର କେନ୍ଦ୍ରୀୟ ବିଦ୍ୟାଳୟ ଖୋଲ୍ବା। ସମ୍ବଲପୁର ସାଂସଦ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶଟି ଗଲାକାଲି ଗୋଟିଏ ଖାସ୍ ଦଳ ରେଢ଼ାଖୋଲ ଆସିକରି କ୍ଷେତ୍ର ପରିଦର୍ଶନ କରିଛନ୍। ଏ ବଛର ନାଁ ଲେଖା ଲାଗି ଆଇବା 25 ତାରିଖନୁ ଅଫ୍ଲାଇନ୍ ଜରିଏ ଫର୍ମ ମିଳିବା। 1-5 ଶ୍ରେଣୀ ତକ 150 ଛାତ୍ରଛାତ୍ରୀଙ୍କ ନାଁ ଲେଖାଯିବା ବୋଲି ଆସିଥିବା କେନ୍ଦ୍ରୀୟ ବିଦ୍ୟାଳୟର ଦଳ ଘୋଷଣା କରିଛନ୍। ଏ ବଛର ଅସ୍ଥାୟୀ ଖୋଟା ବୀମବୋଇ ମହାବିଦ୍ୟାଳୟନ କେନ୍ଦ୍ରୀୟ ବିଦ୍ୟାଳୟର ପାଠପଢ଼ା କାମ ମୂଲ ହେବା ବୋଲି ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ଭିତ୍ରିଆ ଇଲାକା ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗରୀ ଗାଁର କୁନ୍ତି ସାହୁ ଯୁକ୍ତ 2 ବିଜ୍ଞାନ ପରୀକ୍ଷାର୍ଥୀ 99.5% ନମ୍ବର ରଖିକରି ସାରା ଓଡ଼ିଶାନ 2 ରହିଛନ୍। ଛାତ୍ରୀ ଜନକ 600 ମୋଟ 597 ମାର୍କ ରଖିଛନ୍। ତାଙ୍କର ଏହି ସଫଳତା ଲାଗି ପରିବାରବର୍ଗ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ସହଯୋଗୀ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁନୁ ଦୂର ପହିଲା ଅଭିଯାନର 2 ଦିନେ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାର 3 ଅନୁସୂଚିତ ଜନଜାତି ଗାଁଥି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗାଁମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ବାବଦେ ଲୋକମାନଙ୍କୁ ଜଣାଇଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫୁ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ IEC ଅଭିଯାନ ଗଲାକାଲି ମୂଲ ହୋଇଛି। ଜିଲ୍ଲାର ବାରକୋଟ ତିଲେଇବଣି ଆଉ ରିଆମାଲ ବ୍ଲକର ଦୁର୍ଗମ ଆଉ ଆଦିବାସୀ ଅଧ୍ୟୁଷିତ ଗାଁମାନଙ୍କେ ସଚେତନତା କାର୍ଯ୍ୟକ୍ରମମାନ ଚାଲିଛି। ସରକାରୀ ଯୋଜନା ସ୍ୱାସ୍ଥ୍ୟ ପୋଷଣ ଶିକ୍ଷା ସାମାଜିକ ସୁରକ୍ଷା ଆଉ ଜୀବିକା ବିକାଶ ଜରି ସଚେତନତା କରାଯାଉଛି। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଗରମ ଆଉ ଗୁଲଗୁଲି ପାଗ ଲାଗି ରହିଛେ। ପଶ୍ଚିମ ଓଡ଼ିଶାର ବହୁଟେ ଜାଗାର ତାପମାତ୍ରା 40 ଉପରେ ରହୁଥିବାର ସୂଚନା ମିଳିଛେ। ଆଇବା ହପ୍ତେ ତକ୍ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ତାପମାତ୍ରା 2-3 ତକ୍ ବଢ଼ବାର ସମ୍ଭାବନା ଅଛେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ବଢ଼ତି ଖରାକେ ନଜରଥି ରଖିକରି ଲୋକ ସରକାରଙ୍କ ତରଫୁ ସଚେତନ କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫୁ ସବୁ ଜିଲ୍ଲା ପ୍ରଶାସନ ଓ ବିଭାଗକେ ସତର୍କତାମୂଳକ ପଦକ୍ଷେପ ନେବାରକେ କୁହାଯାଇଛି। ଗଲାକାଲି ରାଜ୍ୟର 22 ଜାଗାର ଦିନର ତାପମାତ୍ରା 40 ପାର କରିଥିବାର ବେଳେ 8 ଜାଗାର ଦିନର ସବୁନୁ ଯହ ତାପମାତ୍ରା 43 ଉପରେ ରହିଥିଲା। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, 1974ରୁ 2025 ମସିହା ମଧ୍ୟରେ ପ୍ରଣୀତ 358 ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026କୁ ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛ ଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋତ୍ସାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ 1032 ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା, ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026କୁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା, ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଛନ୍ତି। ଏହା ସହ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ନେଇ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ନେଇ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ମୁଖ୍ୟ ପରିଚାଳକ ସୁଭଦ ଚନ୍ଦ୍ର ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହ ଗ୍ରାମ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ରିତରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ, କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସଡ଼କପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରିବା ନେଇ ଶ୍ରୀ ପଣ୍ଡା ଦାବି ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,80,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଗତକାଲି 20 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଭେଟିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ କହୁଛନ୍ତି ଡାକ୍ତର ତନୁଜା ପାତ୍ର।
2: ପରିଚ୍ଛନ୍ନତା ଦୁଇ ପ୍ରକାର, ବ୍ୟକ୍ତିଗତ ଓ ପରିବେଶ ଜନିତ। ବ୍ୟକ୍ତିଗତ ପରିଚ୍ଛନ୍ନତା ହେଲା ଗାଧୋଇବା, ସଫା କପଡ଼ା ପିନ୍ଧିବା, ଶୌଚରୁ ଫେରି ହାତ ସାବୁନରେ ଧୋଇବା, ନଖ ଓ ଦାନ୍ତର ଯତ୍ନ ନେବା। ପରିବେଶ ଜନିତ ପରିଚ୍ଛନ୍ନତା ହେଲା ସ୍ୱଚ୍ଛ ଜଳ, ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ଆଲୋକ, ଖାଦ୍ୟର ପରିଚ୍ଛନ୍ନତା, ପରିମଳର ବ୍ୟବସ୍ଥା, ମଶାମାଛିଙ୍କ ପ୍ରାଦୁର୍ଭାବ ରୋକିବା। ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ପରିବେଶ ଜନିତ ପରିଚ୍ଛନ୍ନତା ପରସ୍ପର ପରିପୂରକ। ବ୍ୟକ୍ତିଗତ ପରିଚ୍ଛନ୍ନତାରେ ଅଭାବ ବା ଅପରିଷ୍କାର ରହିଲେ ଚର୍ମରୋଗ ହେବାର ଅଧିକ ସମ୍ଭାବନା ଥାଏ। ଚର୍ମରୋଗଗୁଡ଼ିକ ହେଲା ଯାଦୁ, କାଛୁ ଏବଂ କୁଣ୍ଡିଆ। ଏହା ହେବାର କାରଣଗୁଡ଼ିକ ହେଲା ଅପରିଷ୍କାର କପଡ଼ା ପିନ୍ଧିବା, ନ ଗାଧୋଇବା ବା ଅପରିଷ୍କାର ପାଣିରେ ଗାଧୋଇବା। ଏହା ଏକ ସଂକ୍ରାମକ ରୋଗ। ଏହା ଜଣଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ। ଉଚିତ ସମୟରେ କାଛୁକୁଣ୍ଡିଆର ଚିକିତ୍ସା ନକଲେ ବ୍ୟକ୍ତିର ବିଶେଷ କ୍ଷତି ହୋଇଥାଏ। ନିକଟତମ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ମାଗଣାରେ ମିଳିଥାଏ। ମୁଣ୍ଡକୁ ନିୟମିତ ସଫା କରିବା ଉଚିତ, ନହେଲେ ରୂପି ହେବାର ସମ୍ଭାବନା ଥାଏ। ଉକୁଣି ଏବଂ ପରେ ମୁଣ୍ଡରେ ଘା ହୋଇଥାଏ। ଜୀବାଣୁମାନେ ନଖସନ୍ଧିରେ ଦ୍ରୁତ ଗତିରେ ବଢ଼ନ୍ତି, ତେଣୁ ସମସ୍ତେ ନିୟମିତ ଭାବେ ନଖ କାଟନ୍ତୁ ଓ ନଖକୁ ପରିଷ୍କାର ରଖନ୍ତୁ। ଶୌଚରୁ ଫେରି ହାତକୁ ସାବୁନ ଓ ପାଣିରେ ଭଲ ଭାବରେ ଧୁଅନ୍ତୁ। ହାତ ସାବୁନରେ ନ ଧୋଇ ଖାଦ୍ୟ ଖାଇଲେ ଏହି ଜୀବାଣୁ ପାଟି ଦେଇ ପେଟକୁ ଯାଇଥାଏ, ପରେ ଏହା ନାନା ପ୍ରକାରର ପେଟ ରୋଗର କାରଣ ହୋଇଥାଏ। ଅପରିଷ୍କାର ଜଳ ବ୍ୟବହାର ଦ୍ୱାରା ହେଉଥିବା ରୋଗଗୁଡ଼ିକ ହେଲା ହଇଜା, ଆନ୍ତରିକ ଜ୍ୱର, ନାଳ ରକ୍ତ ଝାଡ଼ା, ତରଳ ଝାଡ଼ା, କାମଳ ରୋଗ। ତେଣୁ ସଦାବେଳେ ଏକ ନିରାପଦ ଉତ୍ସର ଜଳ ବ୍ୟବହାର କରନ୍ତୁ। ଯଦି ଏକ ନିରାପଦ ଉତ୍ସ ନଥାଏ ତାହେଲେ ଜଳକୁ ଫୁଟାଇ ବ୍ୟବହାର କରନ୍ତୁ। ଜଳକୁ ଜୀବାଣୁମୁକ୍ତ କରିବା ନିମନ୍ତେ ଅତି କମ୍ରେ 5 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ଅବସ୍ଥାରେ ରଖନ୍ତୁ। ଜଳକୁ ଏକ ପରିଷ୍କାର ପାତ୍ରରେ ପରିଷ୍କାର ସ୍ଥାନରେ ରଖନ୍ତୁ। ସଂକ୍ରମଣ ରୋକିବା ନିମନ୍ତେ ଏହାକୁ ଢାଙ୍କି ରଖନ୍ତୁ। ପାନୀୟ ଜଳ ନିମନ୍ତେ ଏକ ଅଲଗା ପାତ୍ର ବ୍ୟବହାର କରନ୍ତୁ ଓ ଜଳ ବ୍ୟବହାର କରିବା ପାଇଁ ଲୋଟା ପରିବର୍ତ୍ତେ ଏକ ବେଣ୍ଟ ଲାଗିଥିବା ପାତ୍ର ବ୍ୟବହାର କରନ୍ତୁ। ଜଳ ଉତ୍ସର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ପରିଷ୍କାର ରଖନ୍ତୁ। ଶିଶୁମାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଜଳ ଓ ସାବୁନରେ ହାତ ନିଶ୍ଚୟ ଧୋଇବେ। ଯେମିତି ମଳତ୍ୟାଗ ପରେ, ମଳତ୍ୟାଗ କରିଥିବା ଶିଶୁକୁ ପରିଷ୍କାର କରିବା ପରେ, ରୋଷେଇ ପୂର୍ବରୁ, ଶିଶୁକୁ ଖୁଆଇବା ପୂର୍ବରୁ ଏବଂ ଖାଇବା ପୂର୍ବରୁ। ଜଳ ଗୋଟିଏ ଜାଗାରେ ବହୁତ ଦିନ ଧରି ଜମା ହୋଇ ରହିଲେ ମଶାମାନେ ସେଠାରେ ଅଣ୍ଡା ଦେଇ ନିଜର ବଂଶ ବିସ୍ତାର କରିଥାନ୍ତି। ଏହି ସଂକ୍ରମିତ ମଶା ଲୋକଙ୍କୁ କାମୁଡ଼ିଲେ ମ୍ୟାଲେରିଆ ରୋଗ ହୋଇଥାଏ, ଯାହାକୁ ଉଚିତ ସମୟରେ ଚିକିତ୍ସା ନକଲେ ଲୋକଟିର ମୃତ୍ୟୁ ସୁନିଶ୍ଚିତ। ଏହାର ପ୍ରତିକାର ସ୍ୱରୂପ ଜନଜୀବନ ଥିବା ବସ୍ତିର କୌଣସି ସ୍ଥାନରେ ପାଣି ଜମା ହେବାକୁ ଦେବା ଅନୁଚିତ। ଯଦି କୌଣସି ଜାଗାରେ ପାଣି ଜମା ହେଉଥାଏ ତାକୁ ପୋତିଦେବା ଉଚିତ, ନହେଲେ ସେଥିରେ ଗାମ୍ବୁସିଆ ମାଛ ଛାଡ଼ିଦେବା ଉଚିତ। ଗାମ୍ବୁସିଆ ମାଛ ମଶାର ଅଣ୍ଡାକୁ ଖାଇଦିଏ, ଯାହାଦ୍ୱାରା ମଶା ନିଜର ବଂଶ ବିସ୍ତାର କରିପାରେ ନାହିଁ। ଘରେ ମଧ୍ୟ କୌଣସି ସ୍ଥାନରେ ଅଯଥାରେ ବହୁଦିନ ପର୍ଯ୍ୟନ୍ତ ପାଣି ଜମା ହୋଇ ରହୁଥିଲେ ତାକୁ ସଫା କରିଦେବା ଉଚିତ। ଶୋଇବା ବେଳେ ମଶାରୀ ବ୍ୟବହାର କରିବା ଉଚିତ। ପ୍ରତି ସମାଜର ମୁଖ୍ୟ କର୍ମ ହେଲା ପରିମଳ ପ୍ରତି ସଚେତନ ହେବା। ମଳ ଦ୍ୱାରା ହେଉଥିବା ପରିବେଶ ଜନିତ ସମସ୍ୟାଗୁଡ଼ିକ ହେଲା ମାଟି ପ୍ରଦୂଷଣ, ଜଳ ପ୍ରଦୂଷଣ, ଖାଦ୍ୟ ସଂକ୍ରମଣ, ମାଛିମାନଙ୍କର ପ୍ରାଦୁର୍ଭାବ। ଖୋଲା ପାଦରେ ବାହାରକୁ ଗଲେ ପ୍ରଦୂଷିତ ମାଟିରେ ଥିବା କୃମି ସୁସ୍ଥ ଚର୍ମ ଦ୍ୱାରା ମନୁଷ୍ୟ ଶରୀରକୁ ପ୍ରବେଶ କରିଥାଏ ଏବଂ ଏହା ରକ୍ତହୀନତା ସୃଷ୍ଟି କରିଥାଏ। ଏହାର ପ୍ରତିକାର ସ୍ୱରୂପ ସମସ୍ତେ ଚପଲ ବ୍ୟବହାର କରିବା ଉଚିତ। ତେଣୁ ଶିଶୁମାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ସ୍ୱଳ୍ପ ମୂଲ୍ୟରେ ନିର୍ମାଣ କରାଯାଇ ପାରୁଥିବା ପାଣିଢଳା କିମ୍ବା ଫ୍ଲସ୍ ପାଇଖାନା ବ୍ୟବହାର କରିବା ଉଚିତ। ଏଥିପାଇଁ ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ପାଇଖାନା ବନାଇବା ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି। ଯଦି ଛୋଟ ଶିଶୁ ଖୋଲା ଜାଗାରେ ମଳତ୍ୟାଗ କରେ ତାହେଲେ ତାକୁ ସାଙ୍ଗେ ସାଙ୍ଗେ ପାଇଖାନାରେ ପକାଇ ଦିଅନ୍ତୁ କିମ୍ବା ପୋତି ଦିଅନ୍ତୁ, ପରେ ହାତକୁ ଭଲ ଭାବରେ ସାବୁନରେ ଧୋଇ ଦିଅନ୍ତୁ। ତେବେ ଯେପର୍ଯ୍ୟନ୍ତ ସମସ୍ତ ପରିବାରରେ ପାଇଖାନା ହୋଇନାହିଁ ଏହା ନିଶ୍ଚିତ କରିବା ଦରକାର ଯେ ମଳତ୍ୟାଗ କରିବାର ଜାଗା, ଘର, ସର୍ବସାଧାରଣ ରାସ୍ତା, ଖେଳ ପଡ଼ିଆ ଓ ଜଳ ଉତ୍ସ ଠାରୁ ଯଥେଷ୍ଟ ଦୂରରେ ରହିବ।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ କହିଲେ ଡାକ୍ତର ତନୁଜା ପାତ୍ର। ଆକାଶବାଣୀ ସମ୍ବଲପୁର ସମୟ 7:15 ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତକାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ, ଜାହାଜ ଚଳାଚଳ, ପରିବହନ ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି, ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିତ୍ତିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ

0: के करोड़ों किसानों, पशुपालकों, मत्स्य पालकों, कृषि वैज्ञानिकों और हमारे श्रमिकों का सम्मान है। यह भारत की उस अटूट प्रतिबद्धता का भी सम्मान है जिसके केंद्र में मानव कल्याण, खाद्य सुरक्षा और सस्टेनेबल डेवलपमेंट है। मैं इस मेडल को अत्यंत विनम्रता के साथ स्वीकार करते हुए भारत के अन्नदाताओं को यह मेडल समर्पित करता हूँ।
1: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 236,000ରୁ ଅଧିକ ଭୋଟର ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ UG ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି ଯେଉଁସବୁ ଚ୍ୟାନେଲଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ BSF ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4,000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବା ବେଳେ ପଶ୍ଚିମବଙ୍ଗରେ 2,200 କିଲୋମିଟର ରହିଛି। ସେଥିମଧ୍ୟରୁ 1,600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବା ବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା

ହୋଇଥାଏ ଏବଂ ବିନାଶ ସୃଷ୍ଟି କରେ। ସାମାନ୍ୟ ପବନରେ ତାହା ମଧ୍ୟ ଜଙ୍ଗଲରେ ନିଆଁ ଲଗାଇପାରେ। ଅଳ୍ପ ଖଣ୍ଡିଏ ଜାଗାକୁ ସଫା କରିବାକୁ ନିଆଁ ଲଗାଇଥାନ୍ତି କେତେକ ବ୍ୟକ୍ତି, ମାତ୍ର ତାହା ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇ ଜଙ୍ଗଲ ପୋଡ଼ିର କାରଣ ହୋଇପାରେ। ଜଙ୍ଗଲ ଆମର ସମ୍ପଦ, ଆମର ଜୀବନ, ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ବିଶେଷତଃ ଜଙ୍ଗଲକୁ ଲାଗିଥିବା ଗାଁ ବସତିର ଦାୟିତ୍ୱ ଏ ସମ୍ପର୍କରେ ଅଧିକ ରହିବା ଉଚିତ। ଖରାଦିନେ ଆସନ୍ତୁ ଜଙ୍ଗଲ ନିଆଁକୁ ଜଗିବା। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା।

ଶ୍ରୋତା ବନ୍ଧୁ, ଆପଣମାନେ ଅନୁଭବ କରୁଥିବେ ଦେଶରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଅତ୍ୟନ୍ତ ଆବଶ୍ୟକତା ନଥିଲେ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ମାତ୍ରାରେ ପାନୀୟ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ। ଏହି ପ୍ରଚଣ୍ଡ ରୌଦ୍ରତାପରେ ବାହାରକୁ ଯାଉଛନ୍ତି ଯଦି, ତେବେ ସାଙ୍ଗରେ ଓଦା ଗାମୁଛା, କଳା ଚଷମା, ଛତା ଓ ପାଣି ବୋତଲ ନେବାକୁ ଭୁଲିବେନି।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଏଥିରେ ଶୁଣନ୍ତୁ ମହାନ କାବ୍ୟ ତପସ୍ୱିନୀର ତୃତୀୟ ଭାଗ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ସହଯୋଗିତା ଜୟରାମ ମୁଣ୍ଡା, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

ପିତୃବାକ୍ୟ ପାଳନରେ ତୁମ୍ଭେ ଅଭିମୁଖ, ପତିବାକ୍ୟ ପାଳନରେ ନହେଲେ ମୋ ଦୁଃଖ। ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ, ମୁହେ ବି ଏ କଥା ନିଶ୍ଚେ ବୁଝିବ ମୋ ମନ। ସ୍ୱଭାବକବି ଗଙ୍ଗାଧର ମେହେର ତପସ୍ୱିନୀ କାବ୍ୟର ପ୍ରଥମ ସର୍ଗରେ ସୀତାଙ୍କୁ କେବଳ ସହଧର୍ମିଣୀ ଭାବରେ ନୁହେଁ, ସହକର୍ମିଣୀ ରୂପରେ ମଧ୍ୟ ଚିତ୍ରଣ କରିଛନ୍ତି। କୀର୍ତ୍ତି ନଷ୍ଟ ହେଲେ ସବୁକିଛି ବିନଷ୍ଟ ହୁଏ। କାଳେ ଦୁର୍ବଳତାବଶତଃ ରାମଚନ୍ଦ୍ର ବିଚାର ମାର୍ଗରୁ ଅପସରିଯିବେ, ସେଥିପାଇଁ ତପସ୍ୱିନୀର ସୀତା ରାମଚନ୍ଦ୍ରଙ୍କୁ ସ୍ମରଣ କରାଇ ଦେଇଛନ୍ତି ଋଷି ଅଷ୍ଟବକ୍ରଙ୍କ ଆଗରେ ତାଙ୍କର ଶପଥର କଥା। ପ୍ରକୃତି ରଞ୍ଜନେ ଯେବେ ହୁଏ ପ୍ରୟୋଜନ, କରିପାରେ ପ୍ରାଣସମା ସୀତା ବିସର୍ଜନ। ତେଣୁ ସୀତାଦେବୀ ଆଜୀବନ ସାଧନା କରିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଉପଯୁକ୍ତ ଜୀବନସଙ୍ଗିନୀ ହେବା ପାଇଁ। ଭାରତୀୟ ସଂସ୍କୃତିରେ ଓ ସାମାଜିକ ପରମ୍ପରାରେ ନାରୀର ପାତିବ୍ରତ୍ୟ ଧର୍ମକୁ ଚିରକାଳ ପ୍ରାଧାନ୍ୟ ଦିଆ ହୋଇଆସିଛି। ଏହି ଧର୍ମ ଆଚରଣ କରି ନାରୀ ପରିବାରର ଲକ୍ଷ୍ମୀ ହୁଏ, ସେ ହୁଏ ଶକ୍ତିମୟୀ ଦୁର୍ଗା। ସମଗ୍ର ସମାଜର ସଂହତି ଓ ବିକାଶ ତାହାରି ନିଷ୍ଠା, ଆନୁଗତ୍ୟ ଓ ସାଧନା ଉପରେ ହିଁ ନିର୍ଭର କରିଥାଏ। ତେଣୁ ସ୍ୱାମୀର ଯାହା ଧର୍ମ, ସହଧର୍ମିଣୀର ମଧ୍ୟ ସେ ଧର୍ମ। ଏହା ସ୍ୱାଭାବିକ ସିଦ୍ଧାନ୍ତ ଭାବରେ ଗଙ୍ଗାଧର ପ୍ରକାଶ କରିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ। ତେଣୁ ପ୍ରଜାରଞ୍ଜନ ରାଜା ରାମଙ୍କ ପାଇଁ ଯଦି କର୍ତ୍ତବ୍ୟ ହେଲା ସୀତାତ୍ୟାଗ, ସୀତାଙ୍କ ପାଇଁ ମଧ୍ୟ ତାହା ହିଁ ହେବ କର୍ତ୍ତବ୍ୟ। ଏହା ଏକ ଅପୂର୍ବ ଆଦର୍ଶ ଚିନ୍ତା, ଯାହା ଯୋଗୁଁ ମେହେରଙ୍କ ସୀତା ସମଗ୍ର ରାମାୟଣ ପରମ୍ପରାରେ ଏକ ନୂଆ ସୀତା ରୂପେ ଅବତୀର୍ଣ୍ଣ ହେଲେ।

କିଛି ନ ପଚାରି କୁମାରୀମାନେ ରହିଲେ ବେଢ଼ି, ନ ଯାଇ ପାରିଲେ ସ୍ନେହ ହେଲା ପାଦକୁ ବେଢ଼ି। ଆଦର୍ଶମୟୀ ସୀତାଙ୍କର ତଥାପି ଦୁଃଖ ଦୁନିର୍ପାର, ତାହା ହିଁ ଅଲଙ୍ଘନୀୟ ନିୟତି। ଆତ୍ମସମୀକ୍ଷା, ସହଧର୍ମିଣୀର ଆଦର୍ଶ କର୍ତ୍ତବ୍ୟ ପାଳନ, ଏସବୁ ଗୋଟିଏ ପଟେ, ଅନ୍ୟ ପଟରେ ନିୟତିର ନିର୍ଦ୍ଦେଶ ପାଳନ। ତେଣୁ ଘୋର ଜଙ୍ଗଲ ମଧ୍ୟରେ ଏକାକିନୀ ସୀତା ମୁକ୍ତକଣ୍ଠରେ ବିଳାପ କରିଛନ୍ତି, ଆଉ ତାଙ୍କର ବୁକୁ ଫଟା ବିଳାପ ଧ୍ୱନି ଶାନ୍ତିମୟ ବାଲ୍ମୀକି ଆଶ୍ରମର ଲତାପାଦକ, ହରିଣାଦି ପଶୁ ଓ ତାପସ ତାପସଙ୍କ ଜୀବନକୁ ଆବିଷ୍ଟ କରି ତୋଳିଛି।

ଶୁଣିଲେ ଗଙ୍ଗାଧର ମେହେରଙ୍କ କୃତି ଆଧାରିତ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତରେ ମହାନ କାବ୍ୟ ତପସ୍ୱିନୀର ତୃତୀୟ ଭାଗ। ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ଜୟରାମ ମୁଣ୍ଡା। ସଙ୍ଗୀତାଂଶରେ ଥିଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମସି, ଧୃତିତପା ମିଶ୍ର ଏବଂ ମାନସ କୁମାର ଦତ୍ତ। ଯନ୍ତ୍ର ସଙ୍ଗୀତରେ ଥିଲେ ପ୍ରଦୀପ୍ତ ଶେଖର ମହାପାତ୍ର, ବୀରେନ୍ଦ୍ର ପ୍ରସାଦ ଦାସ, ଖଗେଶ୍ୱର ଓଝା ଏବଂ ରଜତ କୁମାର ବେହେରା। ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମେ ଗାର୍ଗବ ପ୍ରସାଦ ମେହେରଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ସୁଧାଂଶୁ ଭୂଷଣ ମେହେର।

ଶିଳ୍ପୀ ମିତ୍ରଭାନୁ ବିଶ୍ୱାଳଙ୍କ କଣ୍ଠରେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଗୀତିକାର ମୋହନ ସାହୁ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ କ୍ଷମାନିଧି ବାଦୀ ଏବଂ ମିତ୍ରଭାନୁ ବିଶ୍ୱାଳ। ଗୀତ ରଚନା କରିଥିଲେ ରାହାସ ବିହାରୀ ଉର୍ମା ଏବଂ କ୍ଷିତିପତି ସାହୁ ଓ ମୋହନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର ଶିଳ୍ପୀ ବିଷ୍ଣୁଦେବ ପଣ୍ଡା, ଗୀତ ରଚନା ସୁରେଶ କୁମାର ଦାସ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ବିଷ୍ଣୁଦେବ ପଣ୍ଡା, ସୁପ୍ରଭା କୁମାରୀ ପାଢ଼ୀ ଏବଂ ମନସ୍ୱିନୀ ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ସୁରେଶ କୁମାର ଦାସ, ଗୌର ପଟ୍ଟନାୟକ ଏବଂ ବିରଞ୍ଚି ନାରାୟଣ ବରାଇ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଜାତୀୟ ଆତଙ୍କବାଦ ବିରୋଧୀ ଦିବସ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀକୁ ମନେ ପକାଇବା ପାଇଁ ସାରା ଭାରତରେ ପାଳନ କରାଯାଏ। ଏହି ଦିବସଟି ଆତଙ୍କବାଦର ପ୍ରତିକୂଳ ପ୍ରଭାବ ବିଷୟରେ ସଚେତନତା ପ୍ରସାର କରିବା ଏବଂ ନାଗରିକମାନଙ୍କ ମଧ୍ୟରେ ଏକତା, ଶାନ୍ତି ଏବଂ ଅହିଂସା ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ। ତେବେ ଆସନ୍ତୁ ଅନ୍ତର ମନରେ ଦେଶଭକ୍ତିକୁ ଜାଗ୍ରତ କରି ଜନନୀ ଜନ୍ମଭୂମିର ଋଣ ସୁଝିବା ପାଇଁ ପ୍ରୟାସ କରିବା।

ପ୍ରତିବର୍ଷ ମଇ ମାସ 21 ତାରିଖରେ ପାଳନ କରାଯାଉଥିବା ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ କେବଳ ବିଶ୍ୱର ସଂସ୍କୃତିର ସମୃଦ୍ଧିକୁ ନୁହେଁ, ବରଂ ଶାନ୍ତି ଏବଂ ସ୍ଥାୟୀ ବିକାଶ ହାସଲ କରିବାରେ ଆନ୍ତଃ ସାଂସ୍କୃତିକ ଆଲୋଚନାର ଅତ୍ୟାବଶ୍ୟକ ଭୂମିକାକୁ ଆଲୋକପାତ କରିଥାଏ। ତେବେ ସେହି ଆଲୋକକୁ ଆସନ୍ତୁ ଅନୁସରଣ କରିବା, ଶାନ୍ତି ଏବଂ ସମୃଦ୍ଧିର ଆଶାକୁ ସଫଳ କରିବାରେ ସହାୟକ ସାଜିବା।

ବିଶ୍ୱର ସମସ୍ତ ବର୍ତ୍ତମାନର ଦ୍ୱନ୍ଦ୍ୱର ଶତକଡ଼ା 99ରୁ କମ୍ ଆନ୍ତଃ ସାଂସ୍କୃତିକ ଆଲୋଚନା ଥିବା ଦେଶଗୁଡ଼ିକରେ ଘଟୁଥିବାରୁ ପ୍ରଭାବଶାଳୀ ସହଯୋଗ ଏବଂ ଶାନ୍ତି ବଜାୟ ରଖିବା ପାଇଁ ଆନ୍ତଃ ସାଂସ୍କୃତିକ ଆଲୋଚନାକୁ ସୁଦୃଢ଼ କରିବା ଏକ ପ୍ରାଥମିକତା ହେବା ଆବଶ୍ୟକ ବୋଲି ଆଜିର ଦିନଟି ପାଳନ ମହତ୍ତ୍ୱ ରଖିଥାଏ। ଆସନ୍ତୁ ସେହି ମହତ୍ତ୍ୱକୁ ବୁଝିବା ଏବଂ ପରସ୍ପର ପ୍ରତି ସହଯୋଗର ହାତକୁ ସୁଦୃଢ଼ କରିବା।

ୟୁନେସ୍କୋ ତଥ୍ୟ ଅନୁଯାୟୀ ସାଂସ୍କୃତିକ ଏବଂ ସୃଜନଶୀଳ କ୍ଷେତ୍ର ହେଉଛି ବିକାଶର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ୍ ମଧ୍ୟରୁ ଗୋଟିଏ। ଏହା ବିଶ୍ୱସ୍ତରରେ ପ୍ରାୟତଃ 48 ନିୟୁତରୁ ଅଧିକ ନିଯୁକ୍ତି ପାଇଁ ଦାୟୀ, ଯାହା ମଧ୍ୟରୁ ପ୍ରାୟ ଅଧା ମହିଳାମାନଙ୍କ ଦ୍ୱାରା ଧାରଣ କରାଯାଇଛି। ସମସ୍ତ ବିଦ୍ୟମାନ ନିଯୁକ୍ତିର ଶତକଡ଼ା 6.2 ଏବଂ ବିଶ୍ୱ GDPର ଶତକଡ଼ା 3.1 ପ୍ରତିନିଧିତ୍ୱ କରେ। ଏହା ମଧ୍ୟ ସେହି କ୍ଷେତ୍ର ଯାହା କମ୍ ବୟସର ସର୍ବାଧିକ ସଂଖ୍ୟକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଏବଂ ସୁଯୋଗ ପ୍ରଦାନ କରିଥାଏ।

ସାଂସ୍କୃତିକ ଏବଂ ସୃଜନଶୀଳ କ୍ଷେତ୍ର ଏବେ ବି ସାର୍ବଜନୀନ ନୀତି ଏବଂ ଆନ୍ତର୍ଜାତୀୟ ସହଯୋଗରେ ଉପଯୁକ୍ତ ସ୍ଥାନର ଆବଶ୍ୟକତା ରହିଛି। ଏହାକୁ ପରିବର୍ତ୍ତନ କରିବା ପାଇଁ ସେପ୍ଟେମ୍ବର 2022 ମସିହାରେ 150 ଦେଶର ପ୍ରତିନିଧି ମଣ୍ଡଳ ମେକ୍ସିକୋରେ ମଣ୍ଡିଆ କଲ୍ଟ 2022 ପାଇଁ ଏକତ୍ରିତ ହୋଇଥିଲେ, ଯାହା ବିଗତ 40 ବର୍ଷ ମଧ୍ୟରେ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ସର୍ବବୃହତ ବିଶ୍ୱ ସମ୍ମିଳନୀ।

2022 ମସିହା ସେପ୍ଟେମ୍ବର ମାସରେ ମେକ୍ସିକୋରେ ଅନୁଷ୍ଠିତ ସମ୍ମିଳନୀରେ 150 ଦେଶର ପ୍ରତିନିଧିମଣ୍ଡଳଙ୍କ ସର୍ବସମ୍ମତିକ୍ରମେ ସଂସ୍କୃତି ପାଇଁ ଐତିହାସିକ ଘୋଷଣାପତ୍ରକୁ ଗ୍ରହଣ କରିଥିଲେ, ଯାହା ସଂସ୍କୃତିକୁ ବିଶ୍ୱବ୍ୟାପୀ ସାର୍ବଜନୀନ ମଣ୍ଡଳ ଭାବରେ ନିଶ୍ଚିତ କରିଥିଲା ଏବଂ ଏହାକୁ ବିକାଶ ଏଜେଣ୍ଡାରେ ନିଜସ୍ୱରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭାବରେ ସମନ୍ୱିତ କରିବାକୁ ଆହ୍ୱାନ କରିଥିଲା। ତେବେ ଆସନ୍ତୁ ସେହି ଆହ୍ୱାନକୁ ସମ୍ମତି ଜଣାଇବା ଏବଂ ନିଜ ସଂସ୍କୃତିର ବିକାଶକୁ ନେଇ ଲକ୍ଷ୍ୟପଥ ଆବିଷ୍କାରରେ ସହଯୋଗ କରିବା।

ବିଶ୍ୱ ସାଂସ୍କୃତିକ ଦିବସ ସାଂସ୍କୃତିକ ଅଧିକାରର ଏକ ସେଟ୍‌କୁ ପରିଭାଷିତ କରେ ଯାହାକୁ ସାର୍ବଜନୀନ ନୀତିରେ ବିଚାରକୁ ନିଆଯିବା ଆବଶ୍ୟକ କରିଥାଏ। ଏଥିରେ କଳାକାରମାନଙ୍କର ସାମାଜିକ ଏବଂ ଆର୍ଥିକ ଅଧିକାରଠାରୁ ଆରମ୍ଭ କରି କଳାତ୍ମକ ସ୍ୱାଧୀନତା, ଆଦିବାସୀ ସମ୍ପ୍ରଦାୟଗୁଡ଼ିକର ସେମାନଙ୍କର ପୂର୍ବପୁରୁଷଙ୍କ ଜ୍ଞାନକୁ ସୁରକ୍ଷା ଦେବାର ଅଧିକାର ଏବଂ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟର ସୁରକ୍ଷା ଏବଂ ପ୍ରଚାର ଅନ୍ତର୍ଭୁକ୍ତ। ତେବେ ଆସନ୍ତୁ ସେହି ମଧୁର ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା, ଏହାର ସୌନ୍ଦର୍ଯ୍ୟକୁ ଖୁବ୍ ଉପଲବ୍ଧି କରିବା।

ଆଜିର ଦିନଟି ଅନ୍ଲାଇନ୍ ସାଂସ୍କୃତିକ ବିବିଧତା, କଳାକାରମାନଙ୍କର ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ସମସ୍ତଙ୍କ ପାଇଁ ବିଷୟବସ୍ତୁକୁ ନ୍ୟାୟସଙ୍ଗତ ପ୍ରବେଶ ପାଇଁ ଡିଜିଟାଲ୍ କ୍ଷେତ୍ର, ବିଶେଷ କରି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକର ଯଥେଷ୍ଟ ନିୟନ୍ତ୍ରଣ ପାଇଁ ମଧ୍ୟ ଆହ୍ୱାନ କରିଥାଏ। ତେବେ ଦେଶର ଉନ୍ନତି କ୍ଷେତ୍ରରେ ଆମ ସଂସ୍କୃତି ମୁଖ୍ୟ ଭାବରେ ଉପସ୍ଥିତ। ଏହାକୁ ସମ୍ମାନ ଦେବା ଏବଂ ଏହାର ଗୁରୁତ୍ୱକୁ ବୁଝି ନିଜେ ନିଜ ସଂସ୍କୃତିର ରକ୍ଷକ ସାଜିବା ଏବଂ ସାଂସ୍କୃତିକ ବିବିଧତାକୁ ସମ୍ମାନ ଜଣାଇବା।

ପରବର୍ତ୍ତୀ ସମ୍ମିଳନୀ ମୁଣ୍ଡିଆକଲ୍ 2025 ଯାହା ବାର୍ସିଲୋନାଠାରେ 29 ସେପ୍ଟେମ୍ବରରୁ 1 ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା, ମୁଣ୍ଡିଆକଲ୍ ଘୋଷଣାନାମା ପରେ ଗ୍ରହଣ ପରେ ଜାତୀୟ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉପଲବ୍ଧିଗୁଡ଼ିକର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିଥାଏ। ବିଶ୍ୱର ପ୍ରମୁଖ ଦ୍ୱନ୍ଦ୍ୱର 3/4 ସାଂସ୍କୃତିକ ପରିମାପ ରହିଛି। ଶାନ୍ତି, ସ୍ଥିରତା ଏବଂ ବିକାଶ ପାଇଁ ସଂସ୍କୃତି ମଧ୍ୟରେ ସେତୁ ସ୍ଥାପନ ଜରୁରୀ ଏବଂ ଆବଶ୍ୟକ ହୋଇଥାଏ।

ସାଂସ୍କୃତିକ ବିବିଧତା ବିକାଶର ଏକ ପ୍ରେରଣାଦାୟକ ଶକ୍ତି, କେବଳ ଆର୍ଥିକ ଅଭିବୃଦ୍ଧି ପାଇଁ ନୁହେଁ, ବରଂ ଏକ ଅଧିକ ପରିପୂର୍ଣ୍ଣ ବୌଦ୍ଧିକ ଭାବପ୍ରବଣ ନୈତିକ ଏବଂ ଆଧ୍ୟାତ୍ମିକ ଜୀବନକୁ ଆଗେଇ ନେବାର ଏକ ମାଧ୍ୟମ ଭାବରେ ମଧ୍ୟ ଏହା ସାଂସ୍କୃତିକ ସମ୍ମିଳନୀଗୁଡ଼ିକରେ ଆବିଷ୍କୃତ ହୋଇଛି, ଯାହା ସାଂସ୍କୃତିକ ବିବିଧତାର ପ୍ରୋତ୍ସାହନ ପାଇଁ ଏକ ଦୃଢ଼ ଆଧାର ପ୍ରଦାନ କରିଥାଏ। ତେଣୁ ସାଂସ୍କୃତିକ ବିବିଧତା ଏକ ସମ୍ପତ୍ତି, ଯାହା ଦାରିଦ୍ର୍ୟ ହ୍ରାସ ଏବଂ ସ୍ଥାୟୀ ବିକାଶ ହାସଲ ପାଇଁ ଅପରିହାର୍ଯ୍ୟ।

ଇତାରପରେ ସିନେମା ତୋର ଦିନକୁ ମୋର ଦିନେ ର ଇ ଗୀତଟା ବାପୁ ଗୋସ୍ୱାମୀଙ୍କର ଗୀତ ଲେଖାନୁ, କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଆର୍ ନିବେଦିତା, ସଙ୍ଗୀତ ଦେଇଛନ୍ ମଳୟ ମିଶ୍ରା।

ଏହାଦେ ମାନସ ପ୍ରୀତମଙ୍କ କଣ୍ଠଠୁ ସିନେମା ତୁ ଆଉ ମୋର ଇ ଗୀତଟା ଗୀତକେ ଲେଖିଛନ୍ ଚିନ୍ମୟ ଆଚାର୍ଯ୍ୟ ସଙ୍ଗୀତ ଦେଇଛନ୍ ଦେବୀତୋଷ ମିଶ୍ର।

ଗୀତର କାର୍ଯ୍ୟକ୍ରମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଇହାଦେ ଆସୁନ୍ ଶୁନ୍ମା ଗୋଟିଏ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ତୁଝେ ମେରି କସମ ସିନେମାର ଗୀତ ସଙ୍ଗୀତ ଦେଇଛନ୍ ବିଜୁ ଶାହା ଗୀତ ଲେଖିଛନ୍ ମେହବୁବ ପହିଲା ଆସୁନ୍ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ଉଦିତ ନାରାୟଣ ଆର୍ ସାଧନା ସରଗମ।

0: ଓୟୁଟି ଅଧୀନରେ ଓମ୍ବାଡିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପଢ଼ା ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନ କରି ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଆପଣ ମାନେ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ତୁଜେ ମେରି କସମ ସିନେମାର ଗୀତ ଶୁଣୁଛନ୍। ସଙ୍ଗୀତ ଦେଇଛନ୍ ବିଜୁ ଶାହା, ଗୀତ ଲେଖିଛନ୍ ମେହବୁବ, ପରବର୍ତ୍ତୀ ଗୀତକେ ଗାଇଛନ୍ ଉଦିତ ନାରାୟଣ ଆର୍ ସାଧନା ସରଗମ।

ଇନୁ ଶେଷଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା। କଣ୍ଠଶିଳ୍ପୀ ଥିଲେ ବିଜୟଲକ୍ଷ୍ମୀ ଦାସ, ପୀତାମ୍ବର ପୋଟେଲ ଆର୍ ଧରଣୀଧର ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସନ ସୁନମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ପହେଲା ଆସୁନ୍ ଶୁନ୍ମା ଇ ଗୀତ୍ କଣ୍ଠଦାନ କରିଛନ୍ ବିଶାଲ ମିଶ୍ର, ନୀତି ମୋହନ, ସାହିଲ ଅଖ୍ତର ଆର୍ ସେହନାଜ ଅଖ୍ତର। ଗୀତ ଲେଖିଛନ୍ ସୟିଦ କ୍ୱାଦ୍ରୀ, ସଙ୍ଗୀତ ଦେଇଛନ୍ ମିଥୁନ। ସିନେମା ଗତ 2।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଗକେ ଶୁଣିବା ଏ ଗୀତ କଣ୍ଠଦାନ କରିଛନ୍ ଅରିଜିତ ସିଂ, ଗୀତ ଲେଖିଛନ୍ ଆର ସଙ୍ଗୀତ ଦେଇଛନ୍ ମିଥୁନ, ସିନେମା ଆସିକି 2।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ପରବର୍ତ୍ତୀ ଗୀତଟା ବଡ଼ିଗାର୍ଡ଼ ସିନେମାନୁ। ଗୀତିକାର ସାବିର ଅହମ୍ମଦ, ସଙ୍ଗୀତକାର ହିମେଶ ରଶ୍ମିଆ ଆର୍ ପ୍ରୀତମ, କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁ ଆର୍ ଶ୍ରେୟା ଘୋଷାଲ।

ಇನ್ನು ಸೇಸಲ ಹಿಂದಿ ಸಿನಿಮಾ ಗೀತರ್ ಕಾರ್ಯಕ್ರಮ ಖುಲಾ ಝರ್ಕಾ. ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ. କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ଏଫ୍ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ. ପ୍ରଥମେ ମର୍ଡର୍ 2 କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ. ସଙ୍ଗୀତ ନିର୍ଦ୍ଦେଶନା ମିଥୁନ, ଗୀତ ରଚନା ସାଇଦ୍ କ୍ୱାଦ୍ରୀ, କଣ୍ଠଶିଳ୍ପୀ ମହମ୍ମଦ ଇରଫାନ, ଅରିଜିତ ସିଂ ଏବଂ ଶ୍ୟାମ ଭଟ୍ଟ.

ଶ୍ରୋତାବନ୍ଧୁ, ଆମ ଦେଶ ଭାରତ ଏକ ଧର୍ମନିରପେକ୍ଷ, ଶାନ୍ତିପ୍ରିୟ ଏବଂ ଗଣତାନ୍ତ୍ରିକ ଦେଶ। ଏଠାରେ ବିଭିନ୍ନ ଧର୍ମ, ଭାଷା, ସଂସ୍କୃତି ଏବଂ ବିଭିନ୍ନ ପରମ୍ପରାର ଲୋକମାନେ ଏକତାର ସୂତ୍ରରେ ବାନ୍ଧି ହୋଇ ରହିଛନ୍ତି। କିନ୍ତୁ ଆତଙ୍କବାଦ ଏହି ଶାନ୍ତି ଏବଂ ଏକତାକୁ ଭଙ୍ଗ କରିବାକୁ ଚେଷ୍ଟା କରେ। ନିର୍ଦ୍ଦୋଷ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରି ଦେଶର ଏକତାକୁ ଦୁର୍ବଳ କରିବା ହେଉଛି ଆତଙ୍କବାଦର ମୂଳ ଲକ୍ଷ୍ୟ। ଏହି ଭୟାବହ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ମେ 21 ତାରିଖକୁ ଜାତୀୟ ଆତଙ୍କବାଦ ବିରୋଧ ଦିବସ ରୂପେ ପାଳନ କରାଯାଇଥାଏ। ଏହି ଦିନଟି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତି ପାଳନ କରାଯାଏ। 1991 ମେ 21 ତାରିଖରେ ଏକ ଆତ୍ମଘାତୀ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ଦିନଠାରୁ ଏହି ଦିନକୁ ଆତଙ୍କବାଦ ବିରୋଧ ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦର କୁପ୍ରଭାବ ଏବଂ ଭୟାବହତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଶାନ୍ତି ଭାଇଚାରାର ବାର୍ତ୍ତା ପ୍ରଚାର କରିବା। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମୋହିତ ଚୌହାନ, ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତକାର ଟୋନି କକର, କଥାଚିତ୍ର ଏକ ପହେଲି ଲୀଲା।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆତଙ୍କବାଦ ଏକ ଅମାନବୀୟ କାର୍ଯ୍ୟ, ଏଥିରେ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନଷ୍ଟ ହେବା ସହ ସମାଜରେ ଭୟ ଓ ଅଶାନ୍ତି ସୃଷ୍ଟି ହୁଏ। ଆତଙ୍କବାଦୀମାନେ ବୋମା ବିସ୍ଫୋରଣ, ହତ୍ୟା, ଅପହରଣ ଓ ଅନ୍ୟାନ୍ୟ ହିଂସାତ୍ମକ କାର୍ଯ୍ୟ କରି ସମାଜକୁ ଭୟଭୀତ କରନ୍ତି। ଏହା କେବଳ ମଣିଷର ଜୀବନକୁ ନୁହେଁ, ଦେଶର ଅର୍ଥନୀତି, ଶିକ୍ଷା, ପର୍ଯ୍ୟଟନ, ଉନ୍ନତିକୁ କ୍ଷତିଗ୍ରସ୍ତ କରେ। ଆଜି ଆତଙ୍କବାଦ ଏକ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଯାଇଛି। ପୃଥିବୀର ଅନେକ ଦେଶ ଏହି ଆତଙ୍କବାଦର ଶିକାର ହେଉଛନ୍ତି। ଆମ ଦେଶ ଭାରତ ମଧ୍ୟ ବହୁବାର ଏହି ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ମୁମ୍ବାଇ ଆକ୍ରମଣ, ସଂସଦ ଆକ୍ରମଣ, ପୁଲୱାମା ଆକ୍ରମଣ, ପହଲଗାମ ପର୍ଯ୍ୟଟକମାନଙ୍କ ଉପରେ ଆକ୍ରମଣ ପରି ଘଟଣାମାନ ଆମକୁ ଆତଙ୍କବାଦର ଭୟାବହତା, ଅମାନବିକତା, ବର୍ବରତାକୁ ଦର୍ଶାଇଥାଏ। ଏହି ଘଟଣାରେ ଅନେକ ସୁରକ୍ଷାକର୍ମୀ, ସାଧାରଣ ଲୋକ ଜୀବନ ହରାଇଥିଲେ। ସେଥିପାଇଁ ଦେଶର ସୁରକ୍ଷା ପାଇଁ ଆମ ସେନାବାହିନୀ ଏବଂ ପୋଲିସ ସଦା ସଚେତନ ରହି କାର୍ଯ୍ୟ କରୁଛନ୍ତି। ଏଥର କବୀର ସିଂ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ସଚେତ ପରମ୍ପରା, ଗୀତ ରଚନା ଇର୍ଷାଦ କାମିଲ, କଣ୍ଠଶିଳ୍ପୀ ଅରିଜିତ ସିଂ।

ଆତଙ୍କବାଦକୁ ରୋକିବା ପାଇଁ କେବଳ ସରକାରଙ୍କ ଚେଷ୍ଟା ପର୍ଯ୍ୟାପ୍ତ ନୁହେଁ, ସମସ୍ତ ନାଗରିକଙ୍କ ସହଯୋଗ ଆବଶ୍ୟକ। ଆମେ ସମସ୍ତେ ଜାତି, ଧର୍ମ ଓ ଭାଷାର ଭେଦଭାବ ଭୁଲି ମିଳିମିଶି ରହିବା ଉଚିତ। କୌଣସି ସନ୍ଦେହଜନକ କାର୍ଯ୍ୟ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ଆମ ଦାୟିତ୍ୱ ହେବା ଉଚିତ। ଯୁବପିଢ଼ିଙ୍କୁ ଉପଯୁକ୍ତ ଶିକ୍ଷା ଓ ନୈତିକ ମୂଲ୍ୟବୋଧ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ। ଏହାଦ୍ୱାରା ସେମାନେ ଭୁଲ ବାଟରେ ଯିବେ ନାହିଁ। ପରବର୍ତ୍ତୀ ଗୀତଟି ଅଗ୍ନିପଥ କଥାଚିତ୍ରରୁ। ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତକାର ଅଜୟ ଅତୁଲ, କଣ୍ଠଦାନ କରିଛନ୍ତି ରୂପକୁମାର ରାଥୋଡ଼।

ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ। ସେଥିପାଇଁ ସେମାନଙ୍କୁ ଦେଶପ୍ରେମ, ମାନବିକତା, ଶାନ୍ତି ଏବଂ ଭାଇଚାରାର ମୂଲ୍ୟ ବିଷୟରେ ବୁଝାଇବା ଆବଶ୍ୟକ। ଆତଙ୍କବାଦ କେବେ ମଧ୍ୟ କୌଣସି ସମସ୍ୟାର ସମାଧାନ ନୁହେଁ। ହିଂସା କେବଳ ଧ୍ୱଂସ ଆଣେ ଯେଉଁଠାରେ ଶାନ୍ତି ଓ ପ୍ରେମ ଉନ୍ନତିର ପଥ ଦେଖାଇଥାଏ। ଜାତୀୟ ଆତଙ୍କବାଦ ବିରୋଧ ଦିବସ ଆମକୁ ଶାନ୍ତି, ଏକତା ଏବଂ ମାନବିକତାର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ଆମେ ସମସ୍ତେ ମିଳିମିଶି ଆତଙ୍କବାଦକୁ ବିରୋଧ କରି ଏକ ସୁନ୍ଦର, ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାରତ ଗଢ଼ିବାକୁ ପ୍ରୟାସ କରିବା ଉଚିତ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଏଥର ସାରିଫ ଏବଂ ତୋଷିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ତାଙ୍କ କଣ୍ଠରେ ଏ ଗୀତଟି 1920 ଲଣ୍ଡନ କଥାଚିତ୍ରରୁ। ଗୀତ ରଚନା ଅଜିମ ସିରାଜୀ।

ଶେଷରେ ମୋହିତ ଚୌହାନଙ୍କ କଣ୍ଠରେ ଏ ଗୀତଟି ବୋଲ ବଚ୍ଚନ କଥାଚିତ୍ରରୁ। ଗୀତିକାର ସମୀର ଅଞ୍ଜାନ, ସଙ୍ଗୀତକାର ହିମେଶ ରେଶମିଆ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତଟି ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ ଚିତ୍ତରଞ୍ଜନ ନାୟକଙ୍କ ରଚନାରୁ ସମ୍ବଲପୁରୀ ଗୀତ ଶୁଣୁଛନ୍ତି। ଶେଷରେ ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବିଭୂତିଭୂଷଣ ପଟ୍ଟନାୟକ ଏବଂ ମିନତୀ ପାଣିଗ୍ରାହୀ।

ସମ୍ବଲପୁରୀ ଗୀତ ଶୁଣୁଥିଲେ। ଗୀତଗୁଡ଼ିକ ରଚନା କରିଥିଲେ ଚିତ୍ତରଞ୍ଜନ ନାୟକ, କଣ୍ଠଶିଳ୍ପୀ ଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ମିନତୀ ପାଣିଗ୍ରାହୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ପ୍ରଥମେ ଆସନ୍ତୁ ଶୁଣିବା ଏହି ଭକ୍ତି ଗୀତଟି। କଣ୍ଠଦାନ କରିଛନ୍ତି ଅସିତ କୁମାର ଅମାନ୍ତ, ଗୀତ ରଚନା ମଙ୍ଗଳୁ ଚରଣ ବିଶ୍ୱାଳ।

ଶ୍ରୋତା ଭଉଣୀ, ଭାରତ ଏକ ଶାନ୍ତିପ୍ରିୟ ଦେଶ, କିନ୍ତୁ ଦେଶର ବିକାଶ ଏବଂ ଏକତା ପାଇଁ ଆତଙ୍କବାଦ ଏକ ବଡ଼ ବିପଦ। ଆତଙ୍କବାଦ ହେଉଛି ହିଂସା ମାଧ୍ୟମରେ ସାଧାରଣ ନାଗରିକଙ୍କ ମନରେ ଭୟ ସୃଷ୍ଟି କରିବା ଏବଂ ନିଜର ସ୍ୱାର୍ଥ ସାଧନ କରିବା। ଏହି ଭୟଙ୍କର ସମସ୍ୟା ବିରୋଧରେ ସଚେତନତା ସୃଷ୍ଟି କରିବା ଏବଂ ଶାନ୍ତି, ଅହିଂସା ଏବଂ ଭାଇଚାରାର ବାର୍ତ୍ତାର ପ୍ରଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 21 ତାରିଖକୁ ନ୍ୟାସନାଲ୍ ଆଣ୍ଟି ଟେରୋରିଜିମ୍ ଡେ ବା

ଜାତୀୟ ଆତଙ୍କବାଦ ବିରୋଧ ଦିବସ ରୂପେ ଜାତୀୟ ସ୍ତରରେ ପାଳନ କରାଯାଏ। 1991 ମସିହା ମେ 21 ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ତାଙ୍କ ସ୍ମୃତିରେ ତଥା ଦେଶକୁ ଆତଙ୍କବାଦ ମୁକ୍ତ କରିବା ସଂକଳ୍ପ ସହିତ ସରକାର ଏହି ଦିନକୁ ଆତଙ୍କବାଦ ବିରୋଧ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ହିଂସା ଏବଂ ଆତଙ୍କବାଦ ପଥରୁ ଦୂରେଇ ରଖିବା, ଦେଶରେ ଶାନ୍ତି ଏବଂ ସାମାଜିକ ସଦ୍ଭାବନା ବଜାୟ ରଖିବା, ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାର ଏବଂ ଶହୀଦମାନଙ୍କୁ ସମ୍ମାନ ଜଣାଇବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା। ଆଜିର ଯୁଗରେ ଆତଙ୍କବାଦ ସାରା ବିଶ୍ୱରେ ବ୍ୟାପିଛି। ଧର୍ମ, ରାଜନୀତି କିମ୍ବା ସ୍ୱାର୍ଥପୂର୍ଣ୍ଣ ଉଦ୍ଦେଶ୍ୟରେ ନିର୍ଦ୍ଦୋଷ ଜନସାଧାରଣଙ୍କୁ ହତ୍ୟା କରାଯାଉଛି। ବୋମା ବିସ୍ଫୋରଣ, ଅପହରଣ, ଗୁଳିକାଣ୍ଡ ଏବଂ ଧମକ ଭଳି କାର୍ଯ୍ୟ ଦ୍ୱାରା ସମାଜରେ ଭୟ ସୃଷ୍ଟି କରାଯାଉଛି, ଯାହା ଦେଶର ଉନ୍ନତିରେ ବାଧା ଦେଇଥାଏ। ତା ସହିତ ସମାଜର ଶାନ୍ତିକୁ ମଧ୍ୟ ନଷ୍ଟ କରାଯାଉଛି। ଶ୍ରୋତା ଭଉଣୀ, ଆତଙ୍କବାଦକୁ ଦୂର କରିବା ପାଇଁ କେବଳ ସରକାର ନୁହେଁ ବରଂ ସାଧାରଣ ନାଗରିକଙ୍କ ମଧ୍ୟ ବଡ଼ ଭୂମିକା ରହିଛି। ଯୁବପିଢ଼ିଙ୍କୁ ଉପଯୁକ୍ତ ଶିକ୍ଷା ଏବଂ ନୈତିକ ମୂଲ୍ୟବୋଧ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ। ସମାଜରେ ଘୃଣା ଓ ହିଂସାର ସ୍ଥାନରେ ପ୍ରେମ, ଶାନ୍ତି ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ଉଚିତ। ଜାତୀୟ ଆତଙ୍କବାଦ ବିରୋଧ ଦିବସ ଆମକୁ ଶାନ୍ତି, ଏକତା, ମାନବତାର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ତେଣୁ ଆମେ ସମସ୍ତେ ମିଶି ଆତଙ୍କବାଦକୁ ବିରୋଧ କରି ଏକ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାରତ ଗଢ଼ିବାକୁ ଚେଷ୍ଟା କରିବା ଉଚିତ। ଶ୍ରୋତା ଭଉଣୀ, ପାଣି ପରେ ଚା ହେଉଛି ସାରା ପୃଥିବୀରେ ସବୁଠାରୁ ଅଧିକ ପିଆଯାଉଥିବା ପାନୀୟମାନଙ୍କ ମଧ୍ୟରୁ ଗୋଟିଏ। ଭାରତରେ ଚା କେବଳ ଏକ ପାନୀୟ ନୁହେଁ ବରଂ ଏହା ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ସକାଳର ଚା ଏକ ଅଭିନ୍ନ ଅଙ୍ଗ। ସକାଳର ଆରମ୍ଭ ହେଉ କିମ୍ବା ସନ୍ଧ୍ୟାର କ୍ଲାନ୍ତି, ଗରମ କପେ ଚା ମନକୁ ସତେଜ କରିଦିଏ। ଶ୍ରୋତା ଭଉଣୀ, ଆଜି ହେଉଛି ଅନ୍ତର୍ଜାତୀୟ ଚା ଦିବସ। ପ୍ରତିବର୍ଷ ମେ 21 ତାରିଖକୁ ଅନ୍ତର୍ଜାତୀୟ ଚା ଦିବସ ରୂପେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚା'ର ସାଂସ୍କୃତିକ ମହତ୍ତ୍ୱ, ସ୍ୱାସ୍ଥ୍ୟ ଗୁଣ ଓ ବିଶ୍ୱ ଅର୍ଥନୀତିରେ ଏହାର ଭୂମିକାକୁ ସମ୍ମାନ ଜଣାଇବା ସହ ଚା ଚାଷୀ ଏବଂ ଶ୍ରମିକମାନଙ୍କୁ ପ୍ରୋତ୍ସାହିତ କରିବା। ଚା'ର ଇତିହାସ ବହୁ ପୁରୁଣା। 2005 ମସିହା ଡିସେମ୍ବର 15 ତାରିଖରେ ନୂଆଦିଲ୍ଲୀରେ ପ୍ରଥମେ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଇଥିଲା। ପରେ ଭାରତ ସରକାରଙ୍କ ପ୍ରସ୍ତାବ କ୍ରମେ ମିଳିତ ଜାତିସଂଘ ଦ୍ୱାରା 2019 ମସିହାରେ ସ୍ଥିର କରାଯାଇଥିଲା ଯେ ପ୍ରତିବର୍ଷ ମେ 21 ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଚା ଦିବସ ରୂପେ ପାଳନ କରାଯିବ। କାରଣ ଏହି ସମୟରେ ବିଶ୍ୱରେ ଅଧିକାଂଶ ଦେଶରେ ଚା ଅମଳ ହୋଇଥାଏ। ବିଶ୍ୱରେ ଅନେକ ପ୍ରକାରର ଚା ରହିଛି, ବିଶେଷ କରି ଗ୍ରୀନ୍ ଟି ବା ସବୁଜ ଚା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ, କିନ୍ତୁ ଅଧିକ ପରିମାଣରେ ଚା ପିଇବା ଶରୀର ପାଇଁ କ୍ଷତିକାରକ। ଚା କେବଳ ଏକ ପାନୀୟ ନୁହେଁ ବରଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା। ଭାରତ, ଚୀନ, ଶ୍ରୀଲଙ୍କା ଏବଂ କେନିଆ ଆଦି ଦେଶ ଚା ଉତ୍ପାଦନ କ୍ଷେତ୍ରରେ ଆଗରେ ଅଛନ୍ତି। ଭାରତର ଆସାମ ଏବଂ ଦାର୍ଜିଲିଂର ଚା ବିଶ୍ୱରେ ପ୍ରସିଦ୍ଧ। ଏହା କେବଳ ଘରୋଇ ଚାହିଦା ପୂରଣ କରିନଥାଏ ବରଂ ବିଦେଶକୁ ରପ୍ତାନୀ ହୋଇ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଥାଏ। ଚା କେବଳ ଶରୀରକୁ ସତେଜ କରେ ନାହିଁ ବରଂ ଅତିଥିଙ୍କୁ ସ୍ୱାଗତ କରିବା ଏବଂ ବନ୍ଧୁ ପରିଜନଙ୍କ ସହ ଆଳାପ ଆଲୋଚନା କରିବା ସମୟରେ ଏହା ଏକ ମାଧ୍ୟମ ସାଜିଥାଏ। ଅନ୍ତର୍ଜାତୀୟ ଚା ଦିବସ

ଆମକୁ ଚା ବଗିଚାରେ କାମ କରୁଥିବା ଶ୍ରମିକମାନଙ୍କ ଅବଦାନକୁ ସ୍ମରଣ କରିବାକୁ ଏବଂ ଚା ଶିଳ୍ପର ସ୍ଥାୟୀ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ।

ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ. ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର. ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା UPSC. ଏବଂ IPL କ୍ରିକେଟରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ଗତ 15 ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ. ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି. ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ ସମ୍ବଳିତ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି. ଶ୍ରୀ ମୋଦିଙ୍କୁ ଇଟାଲୀର ସମ୍ମାନଜନକ UN ଏଗ୍ରିକୋଲା ମେଡାଲ ପ୍ରଦାନ କରାଯାଇଛି. ଦ୍ୱିପାକ୍ଷିକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଇଟାଲୀ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି. ଇଟାଲୀ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସେଗୁଡ଼ିକ ମଧ୍ୟରେ କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ. ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍ପରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି. ଉଭୟ ଦେଶ 2027 ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି. କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି. ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି. ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି. ଫେରିବାର 21 ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି. ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି. ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି. କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି. ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି. କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି. ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି. ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ. କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି. ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି. ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ
ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନର ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମ୍ତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCO କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ପକ୍ଷରୁ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ UPSC ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପତ୍ତିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 819,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମାନବ ସମାଜ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି ସମ୍ବଲପୁର ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି ଚା'ର ଐତିହ୍ୟ ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର କାନପୁର ଏବଂ ମିରଟଠାରେ 3 ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83 ବୃଦ୍ଧି ପାଇଛି ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ପରାଗ ସଂରକ୍ଷଣ ଜୈବ ବିବିଧତା ବୃଦ୍ଧି କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16 ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି କଙ୍ଗୋ ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି ଜ୍ୱର ମୁଣ୍ଡବିନ୍ଧା ମାଂସପେଶୀ ଯନ୍ତ୍ରଣା ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCU କହିଛି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ ପ୍ରସ୍ପେକ୍ଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସାମାଜିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ହିଂସା ବିରୋଧରେ ଲଢ଼େଇରେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କ ତ୍ୟାଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ 21 ତାରିଖରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଥାଏ 1991 ମେ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ ଆଜିର ଦିବସରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
मानव समाज रे जार सांस्कृतिक ऐत्य स्वास्थ्य प्रति रही सुफल एवं एक क्षेत्र में आर्थिक प्रोत्साहन संपर्क में सचेतनता सृष्टि लक्ष्य नहीं आज विश्वव्यापी अंतर्जातीय चा दिवस पालन करा जातिसंघर खाद्य और कृषि संगठन द्वारा यह दिवस प्रतिवर्ष मे मास 21 तारीख में पालन करा चलित बर्षर विषय वस्तु रही चार निरंतरता बजाय रखा सह समाज को समर्थन चा उत्पादन उपरे निरंतरता बजाय रखा सह कृषि क्षेत्र चा कप पर्यंत यार संस्कृति और परिवेशगत सुफल परवर्ती पीढ़ी पाखे पहुंचाइबा लक्ष्य को यह प्रसंग प्रतिफलन करुछि। देशरे चा उत्पादन एवं प्रक्रियाकरण क्षेत्र में सामिल हो लक्ष लक्ष परिवार जीविका निर्वाह करुछन्ति। केन्द्रापड़ा जिले में आईन श्रृंखला परिचालना प्रशासनिक समन्वय एवं लोकों सेवा व्यवस्था को सुदृढ़ करने उद्देश्य जिलापाल रघुराम आर आयर अध्यक्षतार पुलिस मजिस्ट्रेट समन्वय बैठक अनुष्ठित मामलागुड़िकर शीघ्र समाधान ब्लॉक स्तर में मिलित समीक्षा बैठक बेआईन खनिज पदार्थ चोरी विरोध में चढ़ाऊ और जिले में आईन श्रृंखला परिस्थिति सुचारू रूपे परिचालना उपर गुरुत्वारोप संवेदनशील स्थान में सीसीटीवी लगाइबा ट्राफिक परिचालनार सुधार उपर गुरुत्व दीजाई बैठक में आरक्षी अधीक्षक सिद्धार्थ तो काटेरिया और अन्यान्य अधिकारी माने उपस्थित थिले। राज्य में नागरिकों सुरक्षा को दृष्टि रखी कमिश्नरेट पुलिस पक्षर वी केयर साथी आप्र शुभारंभ कर जरूरकालीन समय आप्रे एक निर्दिष्ट बटन दबाइले तुरंत सहायता मिल पार बोली कमिश्नरेट पुलिस पक्षर कहु पूर्व मो साथी आप को अपग्रेड कर नूतन आप विकसित कर बौद्ध जिलार समस्त सरकारी कार्यालय फाइल और डाक प्रक्रिया को अधिक त्वरान्वित स्वच्छ और सुव्यवस्थित करने उद्देश्य ओडिशा राज्य कार्य स्वयंचालन प्रणाली और श्वास सफल कार्यान्वयन नहीं एक समीक्षा बैठक आभासी माध्यम अनुष्ठित बौद्ध जिलार समस्त 79 सरकारी कार्यालय उश्वास को व्यवस्थित करप्रिल पहलू गत सोमवार पर्यंत फाइल और डाक प्रक्रियाकरण स्थिति विभिन्न विभाग में उश्वास व्यवहार एवं जिलार समस्त सरकारी कार्यालय सुचारू रूपे डिजिटल शासन व्यवस्था को कार्यकारी कर यूनिसेफ पक्षर एक राज्यस्तरीय दल गजपति जिला काशीनगर स्थित गोष्ठी स्वास्थ्य केन्द्र पारिपार्श्विक स्थिति अनुधान कर यूनिसेफर दल स्वास्थ्य केन्द्र स्वच्छता निरामय औषध बंटन प्रक्रिया रोगी सेवा विशेषकर महिला प्रसव व्यवस्था आदि बुली देखिथिले। भद्रक जिला बाजदेवपुर विधानसभा उन्नयन कमिटी एसईडीसी बैठक बाजदेवपुर विधायक तथा एसईडीसी अध्यक्ष अशोक दासों अध्यक्षतार बासुदेवपुर पंचायत समिति कार्यालय अनुष्ठित बैठक में बाजदेवपुर निर्वाचन मंडल विकासमूलक कार्य सरकारी योजनार अग्रगति बकेया कार्यगुडी शीघ्र शेष करने को विधायक विभाग अधिकारी निर्देश देते। नवरंगपुर जिले में चलित वर्ष केन्दुपत्र संग्रह कार्य आरंभ हो जिले में 79,285 जन केन्दुपत्र तोलाली अच्छा तोलाली कल्याण पांठि एथिपाई 91 जन को 1,79,00,000 टंका सहायता दि जाइए वनखंड अधिकारी किरणबाला सामंतराय सूचना देते। भारत न्यूजीलैंड क्रीड़ा संपर्क 100 वर्ष पूर्ति उपलक्षे भुवनेश्वर स्थित कलिंग स्टेडियम ठारे आज दुई दिन धरी विशेषज्ञ रग्बी प्रशिक्षण कार्यक्रम अनुष्ठित हो संपर्क में केन्द्र क्रीड़ा मंत्री मनसुख मांडव्य कहते भारत न्यूजीलैंड क्रीड़ा सहयोग 100 वर्ष पूर्ति पालन समय यही सहभागिता गुरुत्व बहन करे यह सफल करने दुई देश उद्यम को श्री मांडव्य प्रशंसा कर। राज्य में आसंता रविवार पर्यंत ग्रीष्म प्रवाह जारी रहिबो पाणिपाग विभाग सूचना अनुसार पश्चिम ओडिशा जिलागुड़िक असह्य गरम और गुळुगुळि जोगु साधारण जीवनयात्रा ब्याहत होइछि। स्वतंत्र रिलीफ कमिश्नर कार्यालय पक्षर जिलापाल मानकु समस्त सतर्कतामूलक पदक्षेप नेबापाई निर्देश दिया जाइछि। राज्यर 22 स्थान में गतकाल तापमात्रा 40 डिग्री अधिक थिला झारसुगुड़ाठारे सर्वाधिक 46 डिग्री और संबलपुर हीराकुद 45 डिग्री अधिक थिला। मुख्य संवाद पुणिथरे चलित वर्ष नूतन भावे भुवनेश्वर ठारे सिविल सर्विसेज प्रिलिमिनरी परीक्षा केन्द्र प्रतिष्ठा कला यूपीएससी संबलपुर ढेंकानाल और गंजाम जिलार जातीय राजपथ गुड़िक मोहुमाची करिडर पर सरकार निष्पत्ति चार ऐत्य स्वास्थ्य प्रति रही सुफल एवं आर्थिक प्रोत्साहन उपर सचेतनता सृष्टि लक्ष्य नहीं आज पालन अंतर्जातीय चा दिवस एवं राज्य में ग्रीष्म प्रकोप जारी पश्चिम ओडिशा जिलागुड़िक अनुभूत होसह्य गरम आंचलिक संवाद वर्तमान पर परवर्ती संवाद शुणिपारे संध्या 6:45 मिनिट्रे।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି ଥପ୍ପଡ଼ କଥାଚିତ୍ରରୁ। ଗୀତ ରଚନା ସକିଲ ଆଜମି, ସଙ୍ଗୀତ ନିର୍ଦ୍ଦେଶନା ଅନୁରାଗ ଶେକିଆ, କଣ୍ଠଶିଳ୍ପୀ ରାଘବ ଚୈତନ୍ୟ।

ଶେଷରେ ଏ ଗୀତଟି ଥପ୍ପଡ଼ କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ଅନୁରାଗ ସେକିଆ, ଗୀତ ରଚନା ଶକିଲ ଆଜମୀ ଏବଂ ସନାତ ମୋଦତି, କଣ୍ଠଦାନ କରିଛନ୍ତି ସାର୍ଭି ଯାଦବ।

0: ମହାପୁରୁ ତାଙ୍କେ ସିର୍ଜିନାନୁ ଯେତେ ନିନ୍ଦି ଚିକିଛି ଆଲାର ଏକାନେ ଚାଲରର ବୁଲରର ଆରୁ ଉଜ୍ଜରକ୍କର ଆଦାନ ଧ୍ୟାନ କାମିକିରି ଯେତେ ସାଜୁନ୍ ତାନ୍ ଖାଞ୍ଜି ଚିକିଛି ତାଙ୍କେ ସିର୍ଜିନାନୁ ଯେତେ ଦାତିଲି ଆଡ଼ପା ପାଲି ମାନୁ ମାସ ଆମୁ ହାଜୁ ଆକାଶ ପୁର୍ଥିନ୍ ସିର୍ଜିନା ନାଞ୍ଜିକିଛି ଆଉ ଧୀରେ ଧୀରେ ଧୀରେ ଧୀରେ ଇ ଯେନ୍ ପ୍ରାଣୀ ଜଗତ ବଦ ବାଢ଼ରା ତେଙ୍ଗନାର ଯେ ପହେଲା ନାମେ ଆଲାର ଗୁଠି ହାରବୁନୁରା ଆଲିଆର ହାରବୁନ୍ତା ଯାହା ଦାରବୁ ହାଖାଲିଆର ଦାନ ଅନାଲିଆର ମହାଲିଆର ଝର୍ନାନ୍ତା ଆମୁ ହାପାଲିଆର ଆଉ ଧୀରେ ଧୀରେ ଧୀରେ କିରି ତମେ ଯେନ୍ ବୁଦ୍ଧିବୋଧ ବାଢ଼ରା ତମ ଏକାନେକିରି ଭଲକିରି ରର୍ ସମାଜ ଅଣ୍ଟା ଏକାନେ ଗଠନ ମାନାରୁ ଏକାନେକିରି ଚାଲରର ବୁଲରର ଇନ୍ନେ ଅଣ୍ଟା ତମେ ଭାବନା ବାର୍ଚ୍ଚା ଯେହେତୁ ଆଲାର ଦୁସରା ପ୍ରକାର ଜୀବନ୍ତୀ ଇର୍ଗେ ବୁଦ୍ଧି ଆତିଲି ବିବେକ ଆତିଲି ବିଚାର କାମନା ଶକ୍ତି ଆତିଲି ଭଲ ମନ୍ଦ ଏକାବଦ ଆଦାନ ତାମ ଠିକ୍ କିରି ଆହନାର ତା ଅନ୍ୟାନ୍ୟ ତମେ ଯେତେବେଳେ ବିଚାର ବାର୍ଚ୍ଚା ତମେ ରହନ ସହନ ବୋଧ ହନେ ବାଦଲାରା ନିଜର ପରମ୍ପରା ନିଜର ସଂସ୍କୃତି ଏକାନେ ମାନ ତମେ ରହନ ସହନ ବୋଧି ଆଦାନ ବାତି ଆଚା ଆର ଆ ହିସାବେ ଏତେତିଲ ବାରାଲି ଆର ଏରା ଖାତରାଲି ଯେ ଭିନ୍ ଭିନ୍ ଯେନ୍ ସମ୍ପ୍ରଦାୟର ଗୁଠିର ଆଚାର ତମେ ନିଜର ନିଜର ଅଣ୍ଟା ଶୈଳୀର ଆଚା ଆକୁନ୍ତକ ଭି ରାଇଦିନ ନିଜର ଭାଷା ନିଜର ଅନ୍ନା ମହନା ନିଜର ପିନ୍ଧନ ଉଢ଼ନ ଇନ୍ହେଗିରି ଅଣ୍ଟା ସ୍ୱତନ୍ତ୍ର ତମେ ଶୈଳୀର ଆଚା କେ ଅଣ୍ଟା ଜୀବନଧାରା ରାଚା ଆଦାନ ଧାରିକିରି ଅଣ୍ଟା ସମାଜନୁ ଅଣ୍ଟା କଠାନୁ ହେଇକିରି ଆଲାର ରାଲିଆର ଆଗ୍ଲି ଅଣ୍ଟା ରାଜିନ୍ତି ଆରୁଣ୍ଟା ରାଜି କା ଅଣ୍ଟା ପଦ୍ଦାନ୍ତି ଆରୁଣ୍ଟା ପଦ୍ଦା କାନାଗେ କେତେନି କେତେ ଅସୁବିଧା ମାନାଲିଆ କିନ୍ତୁ ଆକୁନ୍ ଧୀରେ ଧୀରେ ଯେନ୍ ହିସାବନୁ ନାମେ ବିଜ୍ଞାନ ଉନ୍ନତି ନାଞ୍ଜା ଆରୁ ଆଲାର୍ଗେ ଲଗାନ୍ ଯେନ୍ ସୁବିଧା ନାଞ୍ଜିଛି କିଛି ପୂର୍ତ୍ତି ଛୋଟେଟେ ମାଞ୍ଜା କେରା ଦିନ ନାମେ ଭିନ୍ ଭିନ୍ ଯେନ୍ ସମ୍ପ୍ରଦାୟର ଆତଲନାର ନିଜର ନିଜର ଅଣ୍ଟା ସମ୍ପତ୍ତି ଯେନ୍ ସମ୍ପତ୍ତି ବନ ନାମ ଖାଲି ଅନୁଭବ କାମାଙ୍ଗ ଦାତ ହନ୍ୟ ସମ୍ପତ୍ତି ଗୁଠି ଧୀରେ ଧୀରେ ମୁଞ୍ଚରା ବରାଲି ତା ହନେ ଯଦି ନାମ ଏର ଥାଲେ ନାମେ କୁହୁ ସମାଜକେ ଭି ନାମେ କୁହୁ ସମ୍ପ୍ରଦାୟରେ ଭି ଅଣ୍ଟା ନିଜସ୍ୱ ଅସ୍ମିତା ରାଚା ଆକୁନ୍ତକ ଭି ଆତିଲି ତମେ ଅଣ୍ଟା ନିଜସ୍ୱ ପରିଚୟ ଆତିଲି କୁଣା ଭାଷା କୁହତି ତେଙ୍ଗାଲନାର କୁହତି ଫସାଲନାର କୁହୁ ଗୀତ ପାଡ଼ାଲନାର ଆରୁ ତମେ ଅଣ୍ଟା ସ୍ୱତନ୍ତ୍ର ପରମ୍ପରା ଆତିଲି ଯେ ତାମ ତମେ ଜିଆବନ ଏକାନେକିରି ଆଗ୍ଲି ହର ଏକାନେକିରି ତମେ ସମ୍ପ୍ରଦାୟର ଆଲାର୍ଗେ ଲଗାନ ନାଲ୍କୁ ନାନର ଆରୁ ମିଲିମିଶିକିରି ରର୍ ଇ ପ୍ରକାର ଅଣ୍ଟା ମନୋଭାବ ନେଇକିରି ନାମେ କୁଣାର ଧୀରେ ଧୀରେ ଧୀରେ ଧୀରେ କିରି ତମେ ଜୀବନଧାରା ବନ ଆଗ୍ଲି ଅନ୍ଧରାର ଆରୁ ନାମ ଧୀରେ ଧୀରେ କିରି ପାଠ ପାଠକାତ ଶିକ୍ଷିତ ମଞ୍ଚକାତ ଯେତ୍କି ଶିକ୍ଷିତ ମନାଲଦାତ ହେତ୍କି ପାଛିଲି ରାକାଲଦାତ ବାଗେ ଲଗାଲି ଏନ୍ଦ୍ରଗେ ଲଗାନ ନାମ ଯେତ୍କି ପାଠ ପଢ଼ାଲଦାତ ଜହ ଆହାଲଦାତ ବାଲଦାତ କିନ୍ତୁ ନାମେ ଯେନ୍ ସଂସ୍କୃତି ବନ ନାମେ ଭାଷା ବନ ଧୀରେ ଧୀରେ ମଦରା ଚାଲଦାତ ଆରୁ ଇ ବନ ଏକାନିକିରି ଆଗ୍ଲି ହତ୍ ଆ କଥା ନାମ ଚିନ୍ତା ମାରଲା କାମୁତ ହେଲେ ଭି ସରକାର ଆତିଲି ସରକାର ଚାହାଲି ଯେ ଯେତ୍କି ଭି ସମ୍ପ୍ରଦାୟର ଆତଲାର ତମେ ଯେନ୍ ମୌଳିକ ସଂସ୍କୃତି ଆତିଲି ତମେ ଭାଷା ଆତିଲି ଆବନ ରକ୍ଷଣାବେକ୍ଷଣ ନାନ ଆରୁ ଆଦାଦ ଅଣ୍ଟା ପିଢ଼ିନ୍ତି ଆରୁଣ୍ଟା ପିଢ଼ିକି ଏକାନିକିରି କହ ଆ କଥାନ୍ ବି ଚିନ୍ତା ନାଞ୍ଜା ଆଦ୍ଗେ ଲଗାନ୍ତା ଆଜିକାଲି ନାମ ଏରାଲ ଦାତ ଯେ ସରକାର ଭିନ୍ ଭିନ୍ ସ୍କୁଲ ଗୁଠିନୁ ଓଡ଼ିଆ ଭାଷା ସାଙ୍ଗେନ୍ ହିନ୍ଦୀ ଇଂଲିଶ ତାଙ୍ଗେ ସାଙ୍ଗେ ସାଙ୍ଗେନ୍ ସ୍ଥାନୀୟ ଯେନ୍ ଆଞ୍ଚଳିକ ଭାଷା ଆତିଲି ଆନ୍ନୁ ଭି ତାନ୍ ଶିକ୍ଷାଦାନ ନାନାଗେ ଲଗାନ୍ ପ୍ରଚେଷ୍ଟା କାମିକିଛି କିମ୍ବା ଅନ୍ୟ ଅଣ୍ଟା ବ୍ୟବସ୍ଥା ନାଞ୍ଜିକିଛି ଆରୁ ନାମ ଏର ଥାଲେ ନାମେ ଯେନ୍ କୁଣା ଭାଷା ଦାତିଲି ନାମେ କୁଣୁ ଭାଷାନୁ ଭି ଏକାନିକିରି ନାମେ ହାଦୁ ବଚୁରକେ ଶିକ୍ଷାଦାନ ଚିଆ ଖାତର ଆ କଥାନ୍ ଭି ଚିନ୍ତା ନାଞ୍ଜା ବୋଲିକିରି ଇ ପ୍ରକାର ବ୍ୟବସ୍ଥା କାମା କ୍ଷେତ୍ର କିଛି ଆରୁ ସ୍କୁଲ ଗୁଠିନୁ ଆକୁନ୍ ନାମେ ମଲ୍ଟିଲିଙ୍ଗୁଆଲ ଏଜୁକେସନ୍ ବ୍ୟବସ୍ଥା ଆତିଲି ଏକା ଅଞ୍ଚଳନୁ ଏକା ଏକା ଭାଷା ଆତିଲି ଆ ଭାଷାନୁ ଭି ପାଠ ପଢ଼ତାଗେ ଲଗାନ୍ ସୁବିଧା ନାଞ୍ଜିକିଛି ତା ହନେ ନାମେ କୁଣୁ ଭାଷାନୁ ଏକାନିକିରି ପାଠ ପଢ଼ତା ଖାତର ଆରୁ ଇ ଭାଷା ବନ ଏକାନିକିରି ବାଚାବା ଆଙ୍ଗ ଇ ଭାଷା ଏକାନିକିରି ଯେନ୍ ଭବିଷ୍ୟତ ପିଢ଼ି ଶିଖରର ଆଉ ନାମେ ପରମ୍ପରା ଭି ଏକାନିକିରି ଇନେ ଏତ ଆରୁ ଆରୁଣ୍ଟା ପିଢ଼ିକେ କ ଇ କଥାନ୍ ବିଚାର କାମିକିରି ଯେନ୍ ବ୍ୟବସ୍ଥା କାମା କ୍ଷେତ୍ର କିଛି ହନେ ସ୍କୁଲ ଗୁଠିନୁ ଭି ପାଠ ପଢ଼ତା ଖାତରାଲି ତା ମଲ୍ଟିଲିଙ୍ଗୁଆଲ ଏଜୁକେସନ୍ ଭିନ୍ ଭିନ୍ ସ୍କୁଲନୁ ଆତିଲି ଯେତେ ସ୍କୁଲନୁ ମାନଲା ଦିନ ହେଲେ ଏକା ଏରିଆନୁ ଏକା ପ୍ରକାର ଭାଷା ଆତିଲି ହୁ ପ୍ରକାର ଭାଷାକେ ପାଠଦାନ ବ୍ୟବସ୍ଥା ଆତିଲି ତା ନାମେ କୁଣୁ ଭାଷା ପାଠଥାନା ବ୍ୟବସ୍ଥା ଭିତରେ ଅଣ୍ଟା ସ୍କୁଲ ଆଦତ ମାନାଲି ନାମେ ସମ୍ବଲପୁର ଜିଲ୍ଲା ଜମନକେରା ବ୍ଲକ ତା ସୁବନପାଲି ପାଦ୍ଦା ଆ ପାଦ୍ଦାନ୍ତା ଅପଗ୍ରେଡେଡ଼ ହାଇସ୍କୁଲନୁ ନାମେ ଅଣ୍ଟା ଆଜ୍ଞା ଘର ମାଷ୍ଟର ଆତଲନାର କା ଟିଚର ଆତଲନାର ବୋଧ ଆ ଆଜ୍ଞା ଘର ଏକାନିକିରି ଓଡ଼ିଆ ଇଂଲିଶ ହିନ୍ଦୀ ସାଙ୍ଗେନ୍ ସାଙ୍ଗେନ୍ ନାମେ କୁଣା ଭାଷା ନି ପାଠତାଲନାର ଆ କଥାନ୍ ନାମିନ୍ନା କାଚନେଖରତ ଆଉ ଆ ଆଜ୍ଞା ଘର କେବଳ ଯେ ଖାଲି ପାଠତାଲନାର ହନ୍ନେ ମାଲି ତମେ ସାନ୍ ଆମେ କୁଣୁ ଭାଷାତି ଏକାନେ ଲେଖତ ଏକାନେ ଗୀତ କମ୍ପୋଜ କାମା ମାନି ଆର୍ ଏକାନେ ଗୀତ ପାଡ଼ା ମାନି ଖାଲି କୁଣୁ ଭାଷା ତିନ୍ଦିର୍ ଗେ ଗୀତୁ ଗେ କା ସଙ୍ଗୀତ ଗେ କିଛି ଭାଷା ମାରିଲା ଦିନ ଯେତେ ଭାଷାନୁ ଭି ମାନା ଖାତରାଲି ତା ଆବନ୍ ତମେ ଅଣ୍ଟା କଳା ଆତିଲି ତମେ ମେଦୁନୁ ଆର୍ ଯେତେ ପ୍ରକାର ବ୍ୟବସ୍ଥା ନେଇକିରି ହାଦୁ ବଚୁରିନ୍ କା ତମେ ଯେନ୍ ଷ୍ଟୁଡେଣ୍ଟ ନାମ ଯଦି ବଥ ହେଲେ ଆବଡ଼ାରିନ୍ ତମ ପାଠତାଲନାର ଗୀତୁ ଶିଖାବାଲନାର ଭାଷା ବତାବାଲନାର ଆମେ କୁଣୁ ଭାଷା ଏମିତି ନେଇକିରି ଭିନ୍ ଭିନ୍ ଭାଷା ଯେନ୍ ଆମେ ଚାଲରାଲି ଆର୍ ନୁନ୍ ତିତ୍ତାମ ପାଠତାଲନାର ତା ଆର୍ ଇନ୍ନା ଇସାନ୍ ପାହିହାର ମଞ୍ଚାରୁ ଆମେ ଆକାଶବାଣୀକେ ବାର୍ଚିକାନାର ଏନ୍ଦିର୍ଗେ ଆକାଶବାଣୀ ତାମାନ ମେହିଆ ଆରୁ ତମେ ଗାନେ ଇ ପ୍ରକାର ଅଣ୍ଟା ଚର୍ଚ୍ଚା କାମାଗେ ଲାଗାନ୍ ବ୍ୟବସ୍ଥା କାମ କିଛି ତା ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆଉ ତାମ ହୁ ସୁବନପାଲି ଅପଗ୍ରେଡ଼େଡ଼ ହାଇସ୍କୁଲନୁ ଟିଚର୍ ହେଇକିରି ପାଠ ପାଠତାଲନାର ତା ବାରା ତମେ ଗାନେ ନାମ ଦ୍ୱିପଦ କଥାବାର୍ତ୍ତା ମାନତ ଦେବାରଚନ୍ଦ କିଷାନ ଆଜ୍ଞା ଜୁହାର
1: ଜୁହାର
0: ନିମାନେ ସ୍ୱାଗତ କାମାଲ ଦାମ ଇ ଆକାଶବାଣୀ ସମ୍ବଲପୁର ଗେ ମାକ୍କା ପୁପୁ ଝକା ଝକା ଯେନ୍ କାର୍ଯ୍ୟକ୍ରମ ଆତଲି ଆନ୍ନୁ ତା ପହେଲା ନିମେଷ୍ତି ଏମ୍ ଆହାଗେ ଲାଗାନ୍ ଚାହୁଁ ଯେହେତୁ ନିମ୍ ନାମେ ଯେନ୍ କୁଣୁ ଭାଷା ଆତିଲି ଆ କୁଣୁ ଭାଷାନୁ ଭି ନିମ୍ ପାଠତାଲଦାର ନାମେ ଯେନ୍ ଷ୍ଟୁଡେଣ୍ଟ ଗୁଠିଆର ଆତଲନାର କା ଯେନ୍ ଛାତ୍ର ଛାତ୍ରୀ ଆତନାର ଲାବଡ଼ାରିନ୍ ଆଉ ଇ କଥା ଇତ୍କି ଲାଗାନ୍ ତେଙ୍ଗାଲ ଦାମ ଯେ ଇ ଯେନ୍ ନିମ୍ କାର୍ଯ୍ୟକ୍ରମନୁ ବାର୍ତ୍କାଦାର ମାକ୍କା ପୁପୁ ଝାକା ଝାକା ଇଦାଦ ନାମେ ବିଶେଷ କରି କୁଣୁ ସମ୍ପ୍ରଦାୟରେ ଲାଗାନ୍ କାର୍ଯ୍ୟକ୍ରମ ଦୁ ଆଉ ଆଦ୍ଗେ ଲାଗାନ୍ ନିମାନ ମେହକାମ ଯେହେତୁ ନିମ୍ କୁଣୁ ଭାଷାନୁ ଭି ପାଠତାଲଦାର ହାତଦାରିନ୍ ତା ନିମ୍ ଏକାନ୍ ଏକାନିକିରି ନାମେ ଭାଷା ବନ୍ ହାତଦାରିନ୍ ପାଠତାଦାର ହୁ କଥା ମୁଁ ଟିକେ ତେଙ୍ଗା ଯେ ଯେତେର ଆହର ଆରୁ ଯେନ୍ ନାମେ କୁଣୁ ଭାଇ ବନ୍ଧୁର ଗୁଠିଆର ଆତଲନାର ନାମେ କୁଣୁ ଭାଷା ମନ ବାଲ୍ଲାନାର ଆର୍ ଭି ଟିକେ ଆହାଙ୍ଗର ଯେ ଆଚ୍ଛା ଆଚ୍ଛା ଇ ପ୍ରକାର ଭାଷା ଆତ୍ଲି ନାମେ ଆଉ ନାମ ଇନ୍ନେକିରି ହାଦୁ ବଚୁରିନ୍ ପାଠତାଲନାର ବୋଲିକି ହୁ କଥା ମୁଁ ଟିକେ ତେଙ୍ଗର
1: ପହଲା ତା ସାଫା ଶ୍ରୋତା ବନ୍ଧୁରିନ୍ ସାଫାରେ ନେଗେ ଜୁହାର ଜୁହାର ଓ ମା ଗୋଟିଆର ଜୁହାର ଗୋ ଜୁହାର ଜୁହାର ଜୁହାର ଜୟ ଧର୍ମେ ବେଲାୟ ଆଉ ସ୍ପେସିଆଲି ନିମାନ ଭି ପିଂ ଆଜ୍ଞା ନିମାନ ନମସ୍କାର
0: ଜୁହାର ଜୁହାର ଜୁହାର ନିଶ୍ଚିତ ଭାବେ
1: ଆଉ ବହୁତ ବହୁତ ଧନ୍ୟବାଦ ଆକାଶବାଣୀ ତା ଇ ସୁନ୍ଦର କାର୍ଯ୍ୟକ୍ରମ ମାନାଲି ମକା ପୁପୁ ଝକା ଝକା ବହୁତ ବହୁତ ଧନ୍ୟବାଦ ଯେ ଏଙ୍ଗାନ ହେଇକିରି ଏନା ପ୍ରୋଗ୍ରାମ ସାମିଲ କାମସ୍କାର ଅଦଲଗାନ ନିମାନ ବି ଅଶେଷ ଅଶେଷ ବହୁତ ବହୁତ ଧନ୍ୟବାଦ ତା କଥା ମାନାଲି ସାଫାର ତେଙ୍ଗନାର ଏଙ୍ଗେ ଆଜୁ ଗୁଠାର ଆଜୁ ଗୁଠାର ତେଙ୍ଗନାର ନେକେ ଭାଷା ମାରିଲା ତାଙ୍କେ ପରିଚୟ ମାରିଲା ତ କଥା ଥିଲି ଯେହେତୁ ନାମ କୁଣାତ କୁଣୁ ହିସାବନୁ ନାମ ଉଜ୍ଜାଲ ଦାତ ଖାଲି ଅନାଲଦାର ଆଉ ମହାଲଦାର ଆଉ ଖାଲି ଉଜ୍ଜାଲ ଦାର ହତକୋ କଥାନୁ ସୀମିତ ମାଇକିରି ଯଦି ନାମ ନାମ ଭାଷା ବନ୍ ବାଛାବା ଇଆଙ୍ଗତ ଇବଦ ମାନାଲି ମେନ୍ କଥା ତ ଏଙ୍ଘେ କଥା ତାଙ୍କୁ ନେନ୍ ତେଙ୍ଗାଲଦାନ ଯେହେତୁ ଏନ୍ ଆକୁନ୍ଟା ଟିଚର୍ ପୋଷଣ ଆତଲାନ୍ ବାକେନ୍ ଏଙ୍ଘେ ପରିଚୟ ନେତ ଏଙ୍ଘେ ଭାଷା ମାନାଲି ଏଙ୍ଘେ ପରିଚୟ ତ କଥା ମାନାଲି ଯେହେତୁ ଇ ଭାଷା ବାଛାବାକେ ଲାଗାନ୍ ନାମେ ଯେତେ ଏଖନ୍ ପିଢ଼ିର ଆତଲନାର ସାଫାର ଯଦି ତାମ ହି ଯଦି ଏ ଆହର କା ଶିଖରର କା ତେଙ୍ଗର ହେଲେ ଯାଇକିରି ନାମା ଭାଷା ବାଛର ଆଉ ନାମେ ସମାଜ ଆଗିଲିକେ କ ଆକୁନ୍ ଏରାଲଦାନ୍ ଯେ ସାଫାର ଏରର ନିମି ଏରାଲ କେରର ଯେ ନାମେ ଭାଷାର ନେଧି ମାରିଲା କାଚ ନିକଟର ତ ବହୁତ ବହୁତ ଧନ୍ୟବାଦ ଯା ଖାତର ଆମେ ରାଜ୍ୟ ସରକାର ଯେ ନାମାନଙ୍କର ତା ବ୍ୟବସ୍ଥା କାମଛି କିଛି ଯେ ନାମେ ଭାଷାନୁ ନାମ ପାଠ ପାଠତ ଆକୁନ୍ ନାମେ ସମ୍ବଲପୁର ଡିଷ୍ଟ୍ରିକ୍ଟନୁ 82 ସ୍କୁଲ ଆତିଲି ଯେ ଆସାନ ପାଢ଼ା ମନାଲି ନାମେ କୁଣୁ ଭାଷାନୁ ପାଠବତ ପାଢ଼ା ମନାଲି ତ ଏଙ୍ଗାନ୍ ବି ଗୋଟେ ଏନ୍ତା ସୁଯୋଗ ହାଖରା ଯେହେତୁ ବହୁତ ବହୁତ ଧନ୍ୟବାଦ ଧାର୍ମେସେ ନାମେନ୍ ବହୁତ ବହୁତ ଧନ୍ୟବାଦ ଏଟା ମୌକା ଚିକିଛି ଯେ ଇ ଭାଷା ନୁନି ପାଠତ ଠିକ ଆତିଲି ବହୁତ ବହୁତ ବହୁତ ଧନ୍ୟବାଦ ଆଦିଗେ ଲାଗାନ୍ ଧାର୍ମେ ବେଲା ସେ ଯେହେତୁ ବହୁତ ବହୁତ ଧନ୍ୟବାଦ ଆସି ନାମେ ଟିକେ ଧାରତ
0: ନିଶ୍ଚେ
1: ଜୟ।

0: ବହୁତ ସୁନ୍ଦର ଇଦା ନିମ୍ଟା ପାଡ଼କାରରୁ ନାମେ ଭାଇ ବନ୍ଧୁ ଗୁଠିଆରି ନିମ୍ ମେନ୍ତାକାର ହେଲେ ଇ ଯେନ୍ ଗୀତୁ ପଦେ ନିମ୍ ପାଡ଼କାର ପ୍ରକୃତି ଇଦାନ ନିମ୍ ନିଜେ ଲେଖ୍ଚକା ଦରକା ନେ ଲେଖ୍ଚକି ନା ହନେ
1: ଆଚ୍ଛା ହଁ ଏ ଗୀତୁ ଏନ୍ ଏକ୍ଚୁଆଲି ଏ ଗୀତୁ ତେଙ୍ଗାଲ ଦାରା କୁନ୍ ମେଲେ ତେଙ୍ଗାଲ ଦାନ ଏଘେ ଗୀତୁ ମନାଲି ଏଘେ ଓକିନେସ୍ ଯେହେତୁ ଛୋଟଟେ ବେକସ୍ତି ଏନ୍ ଗୀତୁ ପାଣ୍ଡା ଗୀତୁ ମେନ୍ନା ଆଉ ଇ ବାବଦ ନେ ଏଘେ ଟିକେ ବହୁତ ୱିକ୍ନେସ୍ ରାଚା ଆକୁନ୍ ଯେହେତୁ ଏନ୍ ଇ ବାବଦ ନୁ ବହୁତ ଇନେ ଲାଗି ଯେ ଅଣ୍ଟା ଏସନ୍ ଗୀତୁ ଯଦି ମେନ୍ଦ୍ରା ହେଲେ ଏଙ୍ଗେ ଏନ୍ ଲାଗି ଯେ ଏନ୍ ଟିକେ ଭେଲ୍ ନାନଞ୍ଚନ୍ ହେନ୍ତା ରାଚା ୱିକ୍ନେସ୍ ଅଣ୍ଟା ବୋଲେ ଗାଁ ଆକୁନ୍ ଜୁଟି ଏନ୍ ଗୀତୁ ଆକୁନ୍ ଲେଖାଲ ଦାନ ଆର୍ ନିଜେ ହିଁ ପାଡ଼ାଲ ଦାନ ଆଉ ଯେହେତୁ କଲାକାର ହିସାବ ନୁ ଏନ୍ ତେଙ୍ଗାଲ ଦାନ ଶିକ୍ଷକତା ହିସାବ ନୁ ତେଙ୍ଗା ଯଦି ଅଣ୍ଟା ଶିକ୍ଷକ ଯଦି କଲାକାର ମାଲ ମାଞ୍ଜିକୁନ୍ ତାନ୍ ପାର୍ତା ଫୁଲଦାସ ତା ମନାଲି ହାଦାରହୀନ ଏସ୍କେ ନାମ ଗୀତୁ ମାଧ୍ୟମ ନୁ ନାଚ ମାଧ୍ୟମ ନୁ କା ମ୍ୟୁଜିକ୍ ଆଉ ଅନ୍ୟାନ୍ୟ ସୋର୍ସ ଯାହା ବି ଆଦିଲି ଆ ହିସାବ ନୁ ନା ଏସ୍କେ ପାର୍ତତ୍ ଆବଦ ମନାଲି ମେନ୍ ଶିକ୍ଷକ ହିଁ ଆହସ ଯେ ତାନ୍ ଏସ୍କେ ପାର୍ତସ୍
0: ଆଜିକାଲି କାନ୍ତ ତେଙ୍ଗା ବି ଖାତିର କିଛି ଯେ ଏ ଟିଚର୍ ଇଜ୍ ଏ ଫ୍ରେଣ୍ଡ ଫିଲୋସଫର୍ ଆଣ୍ଡ ଗାଇଡ୍ ଜଡ଼କାର ଯେ ଅଣ୍ଟା କଳାକାର ଭି ମାନ କଥା ହେଁ ଇ ପ୍ରକାର ଯଦି ଗୁଣ ରହିଲେ ଠିକ୍ ହିସାବ ନୁ ଆସ ପାର୍ତାଙ୍ଗ ସାରୁ ଯେତେ ଯେନ୍ ଛାତ୍ରଛାତ୍ରୀ ରିନ୍ ନିଜର କାମାଙ୍ଗ ସାରୁ ଯାହା ବି ଶିକ୍ଷାଦାନ କାମ ତା ଠିକ୍ ହିସାବ ନୁ ତମେ ସାନ୍ଗେ ଆଣସ ହେଲେ ନିମ୍ ଯେନ୍ ସ୍କୁଲ୍ ନୁ ଆତଲଦାର ଆଉ ନାମ ଯେନ୍ତା କି ନାମ ପଢ଼ାଲ କାତ ନାମେ ଅ ଆ ହର୍ଷଇ ଦୀର୍ଘ ହିଁ ପଢ଼ାଲ କାତ ହେଲେ ନାମେ ଯେନ୍ କୁନୁ ଭାଷା ଦାତିଲି ଇ କୁନୁ ଭାଷା ବୋଧ ଏକାନିକରି ନିମ୍ ମାନେ ନାମେ ହାତ ଦୁବ ଚରିନ୍ ପଡ଼ତାଲଦାର ସ୍କୁଲ୍ ନୁ
1: ଯେହେତୁ ସ୍କୁଲ୍ କଥା ନାମେ ଆକୁନ୍ଟା ବଢ଼ିଆ କଥା ଯେ ନାମେ କୁଣୁ ଭାଷାନ ବହି ବି ଆତିଲି ବହି ବି ପଢ଼ାଲନାର୍ ଯେ କୁଣୁ ଭାଷାନ ଲେଖା ଆତିଲି ବହି ଆତିଲି ସାହିତ୍ୟ ବହି ଆତିଲି ଇଂଲିଶ ବହି ଆତିଲି ବିଜ୍ଞାନ ବହି ଆତିଲି ସାମାଜିକ ବହି ଆତିଲି ପରିବେଶ ବହି ଆତିଲି ଇ ବହୁତ ବଢ଼ିଆ କଥା ଯେ ନାମେ କୁଣାର୍କେ ଲାଗାନ୍ ଇନେ ବ୍ୟବସ୍ଥା ସରକାର କାମ କିଛି ତ ବହି ଆତିଲି ଯେହେତୁ ବହି ନାମ ଲେଖା ଦାମ ବହି ଆଜ୍ଞା ଗୁଠିର ବି ଲେଖାନାର ବହି ଆଉ ବହି ଗୁଠି ସଫା ସ୍କୁଲ୍ ନୁ ଆତିଲି ଯେତେ ଏମିଲି ସ୍କୁଲ୍ ଗୁଠିନୁ ଆତିଲି ବାକେନ୍ ଆ ବହି ଯେହେତୁ ଆତିଲି ଆମେ ଆମେ ମେନ୍ ସମ୍ବଲ ଆତିଲି ନାମ ଆ ବହି ବନ୍ ଫୁଲୁ କାମାଲ ଦାନ ଆଉ ପାଟତାଲ ଦା ଆଉ ନିଜର ହିସାବ ନୁହିଁ ପାଟତାଲ ଦାମ ଆଉ ଅଣ୍ଟା କଥା ଯଦି ଅଣ୍ଟା କୁଣା ହାଦୁ ଆର୍ଚା ପଢ଼ାକି ସ୍କୁଲ୍କେ ଯଦି ଓଡ଼ିଆ ନୁ ତେଙ୍କୁନ୍ ଆସ୍ ଏଲଚାଲ ଦାସ ଯେ ବହୁତ ଓଡ଼ିଆ ତାଙ୍କ ବହୁତ ଅସୁବିଧା ଲାଗାଲି ଏନ୍ଦ୍ରି ଏକା ତାନ୍ ଆଡ଼ପାନୁ କୁଣୁ କଥା ମେନାଲ ଦାସ କୁଣୁ କଥା ମେନାଲ ଦାସ ହେଁ କୁଣୁନୁ ସଫା ଗୀତୁ ମେନାଲ ଦାସ ଆଡ଼ପାନ୍ ତା କାଚେ ନେଖରାଲ ଲାଲ ଆ ଭାଷାବନ୍ ମେନାଲ ଦାସ ତେ ଘରେ ଆ ବାରସ ସ୍କୁଲ୍କେ ଯଦି ଓଡ଼ିଆ କଥା ମେଞ୍ଜାସ୍ ହେଲା ଟିକେ ଏଲଚାଲ ଦାସ
0: ପୁନା ପୁନା ଲାଗ
1: ପୁନା ଲାଗ ଦେଖଲା ଏଦର କାମଚା ରାଜ୍ୟ ସରକାର ଇନେ ସୁବ୍ୟବସ୍ଥିତ ଗୋଟେ ଚିନ୍ତାଧାରା କାମଚା ଦାସ ଯେ ଆସ ଯଦି ନାମେ ଭାଷାନ ଯଦି ନାମ ପାଢ଼ତ ହେଲେ ନାମାନ ଆବଦ ଚିହ୍ନାର ଚିହ୍ନାର ଲାଗ ଆଉ ଆବଦ ନାମେ
0: ସହଜମାନ
1: ପାଢ଼ାଗେ ଇନେ କାମଚା ଇନେ ବ୍ୟବସ୍ଥା କାମଚିକିଛି ତ ଏଘେ ବି ଏନ୍ତା ଉଷାନ ଅଣ୍ଟା ବଢ଼ିଆ ରୁଲ୍ ଆଥିଲି ଯେ ଏନ୍ ଏଘେ ଭାଷା ନୁ ଏନ୍ ପାଡ଼ତାଲ ଦାନ ଭାଷା ନୁ ଏହେ ଗୀତୁ ପାଡ଼ାଲ ଦାନ ବାକେନ୍ ହାତଦାର ବି ଆବନ୍ ମେନା ଆଉ ବଢ଼େ ମନେ ଆର୍ଲାର ଆଉ ଆଟ ବର୍ ଆହାଲନାର
0: ହେଲେ ଇଶାନ ଆରୁଣ୍ଟା କଥା ନିମେଷ୍ତି ନେମ୍ ଆହାଗି ଲଗାନ୍ ଚାହମ୍ ଯେହେତୁ ନିମ୍ କୁଣୁ ଭାଷା ତି ପାଡ଼ତାଲ ଦାର ଆଉ କୁଣୁ କଥା ତେଙ୍ଗାଲ ଦାର ଇ କୁଣୁ ଭାଷା କୁଣୁ କଥା ବନ୍ ଏକାନେ କିନି ନିମ୍ ସମ୍ପର୍କ ଇଆଲଦାର ଅଲଗା ଭାଷା ସାଙ୍ଗେନ୍ ଇ ବୋଧ ନାମେ ସଟ୍ଟା ଦୁହାଲେ ଇଦା ଷ୍ଟିକ୍ ବାଲନାର ବୋଲିକିରି ତେଙ୍ଗାଲ ଦାତକା ବାଡ଼ି ବାଲନାର କା ଯାହା ଏକାନିକିରି ତ ଇ ପ୍ରକାର ଯେନ୍ ପାର୍ତ୍ତା ଦାର ବାକେନ୍ ଇ ଅନ୍ୟାନ୍ୟ ଭାଷା ନୁହେଁ ବ୍ୟବହାର କାମ ଦରକାର
1: ହଁ ନିହାତି ଭାବେ ଇ ବୋଧ ବଢ଼ିଆ ଅଣ୍ଟା କୋଶ୍ଚିନ୍ ଦୁ ଇ ବାବଦ ନୁ ବି ଆମେ ବହି ବହି ଆଥିଲି ଆମେ ଆମେ କୁଣାର୍କେ ବହି ଆଥିଲି ଯଦି ଆ ଶବ୍ଦକୋଶ ଆଥିଲି ନେ ଲେଖା ମାଞ୍ଚିକିଛି ଆ ବହି ବି ଆଥିଲି ଯେ ପ୍ରଥମ ଦ୍ୱିତୀୟ କ୍ଲାସ୍ ଆ ଶବ୍ଦକୋଶ ଆହର୍ ଯେ ଇନେ ଇନେ କଥା ଇନେ ଯଦି ଅଣ୍ଟା ସଟ୍ଟା ଯଦି ଆତିଲି କୁଣାନୁ ହେଲେ ଇଶାନ ବାଡ଼ି ଲେଖା ର ବାବଦ ବି ଆତିଲି ବହି ତ ବହି ଏରା ଆଉ ପାଡ଼ତାଲ ଦାମ ଆଉ ବାକି ବାହ୍ୟ ଆଉ ଏନ୍ଦ୍ର ମାନା ଅଙ୍ଗ ଭଲ ପାଡ଼ତାଙ୍ଗମ ହିସାବ ନ ବି ପାଡ଼ତାଲ ଦାମ
0: ପାଡ଼ତାଲ ଦାମ ହେଲେ ନିମ୍ ଏକା କ୍ଲାସ୍ ତି ଏକା କ୍ଲାସ୍ ତକ ନାମେ ଇ କୁଣୁ ଭାଷା ବୋଧ ନାମେ ସ୍କୁଲ୍ ଚାଲରାଲି
1: ଆଚ୍ଛା ଆକୁନ୍ ଯୁଟି ପ୍ରଥମ ସ୍ତିନ ପଞ୍ଚମ ଯୁଟି ଆକୁନ୍ ଇ ବୋଧ ଚାଲରାଲି ଇବୋଧ ନାମେ ଭାଷା କୁଣୁ ଭାଷା ନୁ ପାଡ଼ତାଲ ଦାମ ନା
0: ହେଲେ ଆରୁଣ୍ଟା କଥା ମାନେ ଏରାଗେ ଖାତିରି ଯେ ଯେତେବେଳେ ନାମ ପାଡ଼ତାଲ ଦାସ ଖାଲି ପାଢ଼ତ ବୋଲିକିରି କଥା ମାରିଲା ଦିନ ତାଙ୍କେ ସାଙ୍ଗେ ଗୋଟେ ଆନୁଷଙ୍ଗିକ ଯେନ୍ ଶିକ୍ଷା ପଦ୍ଧତି ଆତିଲି ଗୀତ ନୃତ୍ୟ ବାଦ୍ୟ ଗପ ଭିନ୍ ଭିନ୍ ଯେନ୍ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ କମିକିରି ନାମ ଯେନ୍ ପାଠତାଲ ଦାତ ତା ନିମ୍ ଯେନ୍ ଯେତେବେଳେ ପାଠତାଲ ଦାର ନାମେ କୁଣୁ ଭାଷା ତି ହୁ ପ୍ରକାର ବି ନିମ୍ ମେଥଡ଼ ଆଡ଼ପ୍ଟ କମଦାର କାଁ ହନ୍ କିଛି ଆତିନି କାଁ ନିମ୍ ତ ଯେହେତୁ କଳାକାର ଆଲାରଣ୍ଟା ନିମ୍ ଗୀତୁ ପାଡ଼ାଲ ଦାର ଗୀତୁ ଲେଖାଲ ଦାର ହଁ ଆଉ ମ୍ୟୁଜିକ୍ କମ୍ପୋଜ୍ ବି କାମା ଆହାଲଦାର ତ ଇ ପ୍ରକାର ମାନେ ପ୍ରୟୋଗ କାମଦାର କାଇଁ ନିମେ ସ୍କୁଲ ନୁ
1: ନିହାତି ଭାବେ ହାତଦାର ମାନଲାର ଯେହେତୁ ନିରୀହ ଆପଣାର ଗୀତୁ ବନ ଆଉ ନାଚ ବନ ବେଶୀ ଟିକେ ଚାହନାର ବାଦା ଯଦି ନେ ଗୀତଟା ପାଡ଼କୁନ୍ ଚିକୁନ୍ ଆପଣ ମେନର ଧ୍ୟାନ କରି ମେନର ଆଉ ଖୁସି ମାନର କର ଯେ ନମେ ଭାଷା ଇଶାନ ବି ଚାଲାଲି ଆଉ ଆବନ ବେଶୀ ଯେହେତୁ ଆପଣାର ଚାହନାର ଯେ ଗୀତୁ ଏସ୍କାନେ ମେନମ ହେଲେ ଆ ଗୀତୁ ମାଧ୍ୟମରେ ପାର୍ତା ଦାମ ଜୀବନ ମନାଲି ନମେ ଇ କୁଣା ପାଠତାନା ଇଏ ତାଙ୍କେ ସିଷ୍ଟମ
0: ସିଷ୍ଟମ ଦୁ ହେଲେ ଆରୁଣ୍ଟା କଥା ଯେ ଏନିମ୍ ଯେହେତୁ ଭିନ୍ ଭିନ୍ ଭାଷାନୁ ବି ପାଠତାଲଦାର କୁଣା ଭାଷାନୁ ବି ପାଠତାଲଦାର ଅନ୍ୟାନ୍ୟ ଯେନ୍ ଭାଷା କି ଯେନ୍ ଶବ୍ଦ ଆତିଲି ଯେନ୍ ଶବ୍ଦକୋଶ କଥା ନିମ୍ ତେଙ୍ଗାଲକାର ତମେ ଶବ୍ଦକୋଶ ଆରୁ ନମେ ଶବ୍ଦକୋଶ ନୁ ଇଅ ତାରତମ୍ୟ ଆତିଲି କା ଇଅ ମାନେ ସାମଞ୍ଜସ୍ୟ ଆତିଲି କା ମାନେ ଭାଷା ଯେନ୍ ଭୋକାବୁଲାରୀ ଯେନ୍ ଶବ୍ଦ ଗିଏ ତାଙ୍କେ ଭଣ୍ଡାର ଯେନ୍ ବାଲଦାତ ଇନ୍ନେ ବି ଶବ୍ଦ ଘାଏ ଘାଏ ବାରି କାଏଁ ଯେ ନମେ ଭାଷାନୁ ହନ୍ନେ ମାଲ୍ଲାଦିନ ବାଗିର ଲାଗି କା ଇନ୍ନେ ବି ଶବ୍ଦ ଘାଏ ଘାଏ ବାରି ଯେ ନାମେନୁ ଆତିଲେ ଦୁସ୍ରାନୁ ମାଲ୍ଲାଦିନ ହନ୍ନେ ଏକଲା ନିମେ ହୃଦବୋଧ ମାଞ୍ଜିକିଛି
1: ହଁ ନିହାତି ଭାବେ ମାଞ୍ଜିକିଛି ଯେହେତୁ ସାଫା ଟର୍ମ ଓଡ଼ିଆ କେ କା ଇଂଲିଶ କେ ସାଫା ଟର୍ମ ନାମେ କୁଣାନୁ ମାଲ୍ଲାଦିନ ଟେବୁଲ ଉଦାହରଣ ସ୍ୱରୂପ ଚାଲିଲା ଟେବୁଲ ଟେବୁଲ କେ ଆଉ ନାମ ଆଉ କୁଣା ଏମିତି ତାଙ୍କ ଜୀବନ ମନାଲି ଅନ୍ୟ ବି ବାର କିଛି ଲେକିନ୍ ନାମେ ମନାଲି ଶିକ୍ଷା ଏକାନେ ନାମେ ହାତଦାର କୁଣୁ ଭାଷା ମାଧ୍ୟମ ନୁ ଓଡ଼ିଆ ଆହର ଇଂଲିଶ ଆହର ହିନ୍ଦୀ ଆହର ସଂସ୍କୃତ ଆହର ଆବନ୍ ମନାଲି ନାମେ ଇ କୁଣା ଭାଷା ପ୍ରଚଳନ ଯେନ୍ ପ୍ରାର୍ଥନା ସିଷ୍ଟମ୍ ଇବନ୍ ମନାଲି ତାଙ୍କେ ମେନ୍ ମୋଟୋ
0: ମୋଟୋ ଦୁ
1: ଯେହେତୁ ନାମେ ହାତଦାର ଏରାଲ ନାର ଲେକିନ୍ ଏନ୍ଦିର ତାଙ୍କେ ନାମେ ଏନ୍ଦିର କା ତାଙ୍କେ ପରିଚୟ ଏନ୍ଦିର ଆହାଗେ ନାମେ କୁଣୁ ଭାଷାନ୍ତି ନେ ଅଥରା ଆଉ ତାମାନ ଶିକ୍ଷା ଚାଲଦାମ ଇବନ୍ ମନାଲି କଥା
0: ଯାହା ନିମ୍ ତେଙ୍ଗାଲ ଦାର ଯେ ହୁ କଥା ଦିନ ଯେ ନାମ ପରିବାର ନୁ ନେମ ଯେନ୍ ତା କାତେ ନେଖରାଲ ଦାତ ଆ ଭାଷା ସୁବିଧା କମାଲି
1: ସୁବିଧା କମାଲି
0: ଆ ବନ୍ ପରିଚିତ କାମାଗେ
1: କାମାଗେ
0: ଆଉ ଯେନ୍ ଏଲଚାଲ ନାର ବୁଲିକିରି ତେଙ୍ଗାଲକାର ଇ ବୋଧ ଯେନ୍ ମାଇଲ ଚୋର ଆର ଏକାନିକିରି ଆଗଲି କର ଇଦନଟା ପାବୁ ଭି
1: ପାବୁ ଇ ବୋଧ ପାବୁ
0: ହଁ ହଁ ବଢ଼ିଆ କଥା ଦୁନଟା ହେଲେ ଭବିଷ୍ୟତ ନୁ ନିମା ଏକାନେ ଲାଗି ଯେ ଇ ଭାଷାନ୍ତି ପାଢ଼ର ହେଲେ ନାମେ ଭାଷା ବାଞ୍ଚର ଆଉ ନାମେ ଯେନ୍ ସଂସ୍କୃତି ନାମେ ପରମ୍ପରା ଆତିଲି ଆଦାନ ହିଁ ତାମ ସାଉଁଟର ଆରୁ ଇୟର ବୁଲିକିରି ହନେ ଲାଗି ଏକା ଯଦି ପାଠଚାର ଆରୁ ଉଚ୍ଚ ଶିକ୍ଷିତ ମାଞ୍ଜାର କେରାର ହେଲେ ଆବଡ଼ାର ହି ଇଦାନ ପାଛିଲି ମାନେ ଇୟର ଚରାରୁ ତାମ ଆଗଲି ବୁଙ୍ଗର କର ହନେ ଲାଗି ଏକା ଆବଡ଼ାର ହି ମାନେ ଆହାଦୁ ବଚର ଯେନ୍ ନେମ୍ ପାଠତାଲ ଦାର ଆବଡ଼ାର ଇ ସଂସ୍କୃତି ବନ ଧାରର ଇୟର ବାଗି ଲାଗି ନିମା ଏ
1: କଥା ମାନାଲି ଯେହେତୁ ନାମେ ଭାଷା ପରିଚୟ ଦଉ ଭାଷା ବନ ମାଲ ଆମନା କଥା ଆକୁନ୍ ତ ଯୁଗୁନୁ ଯେହେତୁ ନାମ ଭାଷାନ୍ତି ପରିଚୟଟା ହାଖାଲ ଦାତ ଯେହେତୁ ନାମ ଜାତି କୁଣାତ ବୋଲିକିରି ଯଦି ନାମ ଭାଷା ବନ ବିଚରଚତ ହେଲେ ନାମେ ପରିଚୟ ମାଲ ରାଇ ତ କଥା ମାନାଲି ନାମ ଶିକ୍ଷା ଯେହେତୁ ଶିକ୍ଷା ହାକାତ ଭାଷାନ୍ତି ନାମ ଶିକ୍ଷା ବନ ଏଚିଭ କାମକାତ ଶିକ୍ଷା ହାକାତ ଯଦି ଶିକ୍ଷା ହାକାତ ଯଦି ନାମ ଏକାସନ୍ତ ନାଲଖୁଣ୍ଟା କାମତ କା ସର୍ଭିସ ଘଣ୍ଟା କାମତ ବାହାରି କତ ହେଲେ ନାମେ ଭାଷା ବନ ନାମେ ମା ବନ ମେ ଆୟଂ ବନ ଅମ୍ବଚତ କେ ନାମ
0: ମାଲ ଅମ୍ବଦତ
1: ତା କଥା ମାନାଲି ସାଫାରେନ୍ ଏନ୍ ଇ ଆକାଶବାଣୀ ମାଧ୍ୟମରୁ ତେଙ୍ଗନ୍ ଯେ ନାମେ ଭାଷା ବନ ଆମା ଆମ୍ବା ଭାଷା ବନ ଇଆ ଭାଷା ବନ ବାଛାବା ନାମେ ସଂସ୍କୃତି ବନ ବାଛାବା ନାମେ ପରମ୍ପରା ବନ ବାଛାବା ହେଲେ ଯାଇକିରି ନାମେ ଆଗ୍ଲିକ ଆଉ ନାମେ ଶିକ୍ଷା ବାଡ଼ର ଆଉ ନାମେ ଆଦୁବଚାର ସାଫାର ଶିକ୍ଷା ଆଖର ଆଉ ଅଣ୍ଟା ମୁଖ୍ୟ ସ୍ରୋତନୁ ସାମିଲ ମାନର ଆଉ ତମେ
0: ଜିଆବନ ଆଗ୍ଲି ଆଗ୍ଲି
1: ଜିଆବନ ଆଗ୍ଲି ଆଗ୍ଲି
0: ନିଶ୍ଚିତ ଭାବେ ତା ନାମ ଆଶା ରାନତ ଯେ ନିମ୍ ଯାହା ତେଙ୍କାର ଯେ ଭାଷା ବୋଧ ନାମେ ପରିଚୟ ଦୁ ନିନ୍ ଏନ୍ଦ୍ରାଏଲା ଯଦି ବାଚାର ହେଲେ ଏନ୍ କୁଣାନୁ ବୋଧ କୁଣାଏ ତ ନିନ୍ ହିଁ ଆଲା ଲେଖା ଏଥରାଲ ଏକା ନେଇକିରି କୁଣାଏ ଯେ ନିଘେ ଏନ୍ଦିର ସ୍ୱତନ୍ତ୍ରତା ଆତିଲି ଯଦି ବର ହେଲେ ନାମେ ଭାଷାତି ଯଦି ନାମ କାଛ ନେଖର ଥାଲେ ପ୍ରକୃତିରେ ଆହର ଯେ କୁଣାସ ବୋଲି ଏନ୍ଦ୍ରିକି ନାମେ ଅଣ୍ଟା ସ୍ୱତନ୍ତ୍ର ଭାଷା ଆତିଲି ତା ଭାଷା ଯଦି ମଦରଚ ଥାଲେ ନାମେ ପରିଚୟ ବନ୍ଦ ହିଁ ନାମ ମଦରଚ ବାଗିର ମାନାଲି ତା ବାଢ଼ିଟି ପ୍ରୟାସ ନିମେ ଆତିଲି ଯେ ପ୍ରକୃତିରେ ଯେନ୍ ଆଗାମୀ ପିଢ଼ି ଯେନ୍ ବାରାଲନାର ଆବଡ଼ାରି ନିମ୍ ନାମେ କୁଣୁ ଭାଷାତି ଶିଖାବାଲଦାର କୁଣୁ କାଛ ନେଖରାଲଦାର ଆରୁ ନାମେ କଥାବାର୍ତ୍ତା ବୋଧ ଆଗ୍ଲି ଆଗ୍ଲି ହୁଆଗେ ଆହୁରି ସାହାଯ୍ୟ ନାନ ଆରୁ ଇ କଥାବାର୍ତ୍ତାନ୍ତି ହିଁ ନାମେ ସଂସ୍କୃତି ବୋଧ ଭାଷା ମାଲା ହେଲେ ସଂସ୍କୃତି ଭୂଷାନ ବୁଡ଼ ରଖ ତା ସଂସ୍କୃତି ବନ୍ ଇନାଗି ଲାଗାନ ଭାଷା ଜରୁରୀ ଦେଉ ଆରୁ ଆ ଭାଷା ଗେ ଶ୍ରୋତ ବନ୍ ନିମ୍ ଆଗ୍ଲି ଆଗ୍ଲି ହୁଆଲଦାର ଇ ବୋଧ ଯୁଗୁ ଯୁଗୁ ନେରାନା ଆରୁ ନାମେ ଯେତେ ବି ଭବିଷ୍ୟତ ପିଢ଼ି ବାରାଲନାର ନାମେ କୁଣୁ କଥାବନ୍ ଆହର আৰু নামে পৰিচয় বনভি ইয়ৰ ই আশা চাগেন নিম বাৰ্স্কাৰী না আৰু দ্বীপদ আকাশবাণী নুতেংকাৰ আকাশবাণী তাৰ তিনি ইমান অশেষ অশেষ ধন্যবাদ জোহাৰ।

ହଁ ସତ୍ କଥା, ପାଢ଼ତ୍ ହେଲେ ଯେଇ ଆହା ଆଙ୍ଗତ୍, ଯଦି ଆହତ୍ ହେଲେ ନାମ ଜିତା ଆଙ୍ଗତ୍, ତା ଜିତ୍ନା କି ଲାଗାନ୍ ପାଠ ପାଢ଼ା କି ଖାତ୍ର ଆରୁ ଆହା କି ଖାତ୍ର। ଆରୁ ଉଣ୍ଟା କଥା ଯେ ନାମ ଯଦି କୁଣୁ ଭାଷା ବାଲ୍ଲାଲ ଦାତ୍ ହେଲେ ବାରା ଯେତିର୍ ଫିର୍ ଘାଇ ଦାନ୍ ଶିଖରତ୍ ଆରୁ ଇ କୁଣୁ ଭାଷାତି କାଚନେଖରତ୍। ଇ ଆଶା ସାଙ୍ଗେନ୍ ଇନ୍ନାନ୍ତା କାର୍ଯ୍ୟକ୍ରମ ବନ୍ ଇଶାନିୟତ୍ ଫିର୍ ଘାଏ ଜିତିରିଞ୍ଚୁହାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏ ଗୀତଟି ତୁମ ଆଓଗେ କଥାଚିତ୍ରରୁ। ଗୀତିକାର କୁନାଲ ବର୍ମା, ସଙ୍ଗୀତକାର ଅନୁରାଗ ସେକିଆ, କଣ୍ଠଶିଳ୍ପୀ ସ୍ୱାହମ ନାୟକ ଏବଂ ରିତ୍ରିଷା ଶର୍ମା।

ସୌମିକ ସେନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ତାଙ୍କ କଣ୍ଠରେ ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଜୁହି ସକଲାନୀ, କଥାଚିତ୍ର ହ୍ୱାଇଚିଟ୍ ଇଣ୍ଡିଆ।

ଏଥର ଅଜୟ ଅତୁଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଜିରୋ କଥାଚିତ୍ରରୁ। ଗୀତ ରଚନା ଇରଶାଦ କାମିଲ, କଣ୍ଠଶିଳ୍ପୀ ଅଭୟ ଯୋଧପୁରକର।

ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ୟାସିର ଦେଶାଇ ଏବଂ ଶାଶ୍ୱତ ସଚଦେବା। ଗୀତିକାର ରାଜଶେଖର, ସଙ୍ଗୀତକାର ଶାଶ୍ୱତ ସଚଦେବା। କଥାଚିତ୍ର ଉରୀ।

ଏଥର ହାପି ନ୍ୟୁ ଇୟର କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂ, ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତ ରଚନା ଇରଶାଦ କାମିଲ।

0: ଶେଷରେ ଶ୍ୟାମ ବାହାଦୁର କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ।
1: इतनी सी बात

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତକେ ସଫଳତାର ସହିତ ପୂରା କରିକରି ଆଜି ଫିରିଲେ ନୂଆଦିଲ୍ଲୀ। ପ୍ରଧାନମନ୍ତ୍ରୀଙ୍କର ଇ ଗସ୍ତ ଅବସରରେ ଇଟାଲିଆ ଓ ଭାରତ ଭିତରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାକେ ନେଇକରି 15 ବୁଝାମଣା ପତ୍ର ହୋଇଛେ ସ୍ୱାକ୍ଷରିତ। କୃତ୍ରିମ ବୁଦ୍ଧିମତା ଏଆଇର ଉପଯୋଗ ଜରିଏ ସ୍ୱାସ୍ଥ୍ୟସେବା ପ୍ରଦାନ ଅତ୍କା ତ୍ୱରିତ ହୋଇପାରିଛେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀଠି ଯୋଗ ଦେଇକରି କହିଛନ୍। ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା 2026 ଲାଗି କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ତରଫୁ ଭୁବନେଶ୍ୱର, କାନପୁର ଆଉ ମିରଟକେ 3 ନୂଆ ପରୀକ୍ଷା କେନ୍ଦ୍ର ଭାବେ କରାଯିବା କାର୍ଯ୍ୟକାରୀ। ମୋଟ 80-83 ହେଲା ୟୁପିଏସ୍ସି ପରୀକ୍ଷା କେନ୍ଦ୍ର। ମାନବ ସମାସ୍ତି ଚା'ର ସାଂସ୍କୃତିକ ଐତିହ୍ୟ ସ୍ୱାସ୍ଥ୍ୟ ଲାଗିଥିବାର ସୁଫଲ ଆଉ ତାର୍ ସାଙ୍ଗେ ଆର୍ଥିକ ପ୍ରୋତ୍ସାହନ ବାବଦ ସଚେତନତା ସୃଷ୍ଟି ଲକ୍ଷ୍ୟଟି ଆଜି ସାରା ବିଶ୍ୱରେ ମନାଯାଉଛି ଆନ୍ତର୍ଜାତୀୟ ଚା ଦିବସ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ତରଫୁ ସମ୍ବଲପୁର, ଢେଙ୍କାନାଳ, ଗଞ୍ଜାମ ଜିଲ୍ଲା ଭିତରେ ରାଜ୍ୟର ପହେଲା ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ତରଫୁ ଦିଆଯାଇଛି ସୂଚନା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକେ ଅତ୍କା ଗତିଶୀଲ କରବାର ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ 40 କୋଟି ଅତ୍କା ଟଙ୍କାର ଗୋଟିଏ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର କରିଛନ୍ ଶିଳାନ୍ୟାସ। ରାଜ୍ୟ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ ତରଫୁ ୱି କେୟାର ସାଥୀ ଆପ୍ର ହେଇଛେ ଶୁଭାରମ୍ଭ। ଜରୁରୀକାଳୀନ ସ୍ଥିତି ସମିଆଥି ଆପ୍ର ଗୋଟିଏ ନିର୍ଦ୍ଦିଷ୍ଟ ବଟନ ଦବାଲେ ମିଳିପାରବା ତୁର୍ତ୍ତି ସହାୟତା। ବୌଦ୍ଧ ଜିଲ୍ଲାର ସବୁ 79 ସରକାରୀ କାର୍ଯ୍ୟାଳୟନ ଫାଇଲ ଆଉ ଡାକ ପ୍ରକ୍ରିୟାକେ ଅତ୍କା ତ୍ୱରିତ ଫଟିକ ଆଉ ସୁବ୍ୟବସ୍ଥିତ କରବାର ଲାଗି ଓଡ଼ିଶା ରାଜ୍ୟ ସ୍ୱୟଂ ଚାଲନ ପ୍ରଣାଳୀ ଓସ୍ୱାସ କରାଯାଇଛେ ବ୍ୟବସ୍ଥିତ। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାନୁ 2 ଧରିକରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଉଛି ଅନୁଷ୍ଠିତ। ମଧ୍ୟପ୍ରଦେଶର ଭୋପାଲନ 18 କମ୍ ପୁରୁଷ ହକିଟି ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ ହୋଇଥିବାର 4 ତଥା ଫାଇନାଲ ମ୍ୟାଚ୍ 3-3 ଗୋଲ୍ରେ ରହିଛେ ଅମୀମାଂସିତ। ସେନ୍ତ୍ରା 18 କମ୍ ମହିଳା ହକିଟି ଅଷ୍ଟ୍ରେଲିଆକେ ଫାଇନାଲ ମ୍ୟାଚ୍ରେ 4-1 ଗୋଲ୍ଥି ହରାଇଛେ ଭାରତୀୟ ମହିଳା ହକି ଟିମ୍। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବାର ରବିବାର ତକ୍ ଜବର ଖରା ରହିବା ଜାରି। ଏସିନିର ମୁଖିଆ ଖବର ଶେଷ ହେଲା। ଇତାର ପରର ମୁଖିଆ ଖବର ଶୁଣିପାରିବେ ସଞ୍ଜର 6:05।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ, ଏଥିରେ ସଞ୍ଚାର ଶୁଣନ୍ତୁ। ପରିବେଷଣ କରୁଛନ୍ତି ଶାନ୍ତିଲତା ବିଶ୍ୱାଳ ଏବଂ ସାଥୀ।

ଆରେ ବାବୁ ମାନେ ଏ ତ ହଉଛି ଭଗବାନଙ୍କ ନାମ କୀର୍ତ୍ତନ୍ୟ ମଣ୍ଡଳୀ ଏଇ ସ୍ତମ୍ଭରେ ଦେଲେ ମନ ଏହି ସ୍ତମ୍ଭରେ ଭଗବାନ ତ ମହାପୁରୁଷ ସବୁ ଜାଗାରେ ବିଦ୍ୟମାନ ଅଛ ଏଣୁ କରି ବାବୁ ସେଇ ଭଗବାନଙ୍କର ଚରଣାମୃତରେ ମନ ଧ୍ୟାନ ଦେଇ ଗୀତ ବାଦ୍ୟ ନର୍ତ୍ତନ ଲାଗିଥିବ ସଞ୍ଚାର ଆରମ୍ଭଠୁ କାହାକୁ ନମସ୍କାର କରାଯାଏ ଶିଷ୍ୟ ଅନ୍ଧାରରେ ପଡ଼ିଥାଏ ଜ୍ଞାନଞ୍ଜନ ପଥ ଯେଉଁ ଗୁରୁ ଦେଖାଇ ଦେଇଥାନ୍ତି ସେହି ଗୁରୁଙ୍କୁ

ଯେଉଁ ଗୁରୁ ବୋଲି ଦୁଇଟି ଅକ୍ଷର ଅଛି ତାହାକୁ ଯଦି ଆମେ ଆଶ୍ରୟ କର୍ମା ତାହେଲେ ଇହଧାମରୁ ମୁକ୍ତି ପାଇପାରମା। ଏଣୁ କରି ବାବୁ ପ୍ରଥମରୁ ଘାତ ବାଧ୍ୟ ହବ।

ଗୋପାଳ ସମ୍ପତ୍ତି ରକ୍ଷା କରିଛ। ଆମର ବେଲେ ଟିକେ କାଇଁ ନାଇଁ ଶୁଣବାର ପ୍ରଭୁ, ଶୁଣ ବେଲେ।

0: ସେତେବେଳେ ଉଗ୍ର ଏ ଆସି ଆଇଲେ ଅକୁର ରଥ ଧରିକିରି କୃଷ୍ଣଙ୍କୁ ରଥରେ ବସେଇକିରି
1: ନେଇଗଲେ,
0: ସିଂହାସନରେ ଚଢିଗଲେ, କଂସ ଦେଖିକିରି ପ୍ରାଣ ତ୍ୟାଗ
1: କରିଦେଲା,
0: ରାଜ୍ୟ ସିଂହାସନରେ ଉଗ୍ରସେନଙ୍କୁ ରାଜା କରିଦେଲେ। ଆନନ୍ଦ ଭାବରେ ମଥୁରାରେ କୃଷ୍ଣ ବିହରୁଛନ୍। ହେଲେ ଯେତେବେଳେ ବିହରୁଛନ୍ ମା ମନେ ଦେବକୀ ଗର୍ବ କଲେ ବାବୁ।

0: ଖୁର୍ମା ଯୋ ସଦା ମୋର କେତେ ଉପକାର କରିଛନ୍, ସେ ଉଦାରେ ଶୁଇକରି ମତେ ସୁଖାରେ
1: ରଖିଛନ୍,
0: ହେଲେ ମାର ମନେ ନାଇଁ ନ ଏଣୁ କରି ନାଇଁ ବୋଇଲେ ମୁଁ ଗୋଟେ କାମ କରିଛି, ପ୍ରଭାସତୀ ଥରେ ଗୋଟେ ଯଜ୍ଞଟେ କରିବି, ସେନକେ ତିନି କୁର ଲୋକଙ୍କୁ ଡକାମି, ଯଜ୍ଞରେ ମା ଦେବକୀ ଯଶୋଦା ଥିବେ, ଦେବକୀ ଥିବେ, ମା ଦେବକୀର ଗର୍ବକୁ ଭାଙ୍ଗମି,
1: ବୋଇଲେ
0: ଆଉ ତାଙ୍କ ରଜାଙ୍କର ପାଖରେ ପହଞ୍ଚିଗଲେ।

ଉଗ୍ରସେନ କହିଲେ ରେ କୃଷ୍ଣ, ଏଇ ରାଜ୍ୟ ସିଂହାସନରେ ତମର ବସବାର ପାଇଁ କିରି ଇଚ୍ଛା ନେଇ ଥାଇ ତୁଇ ଆଣିକରି ରାଜ୍ୟ ସିଂହାସନରେ ବସେଇଛୁ, ତୋର ଇଚ୍ଛା ମତରେ ଯେତିକି ଧନ ନେବୁ ନେ ଯେତେ ଟଙ୍କା ନେବୁ ନେ ଆଉ ତୁ ଯାଇକିରି ଯଜ୍ଞ କର ବୋଇଲେ ତ ଏଇ ସମୟରେ ଉଗ୍ରସେନ ଚିନ୍ତା କରିଥିବେ ଆର

0: କହିଲେ ଉଗ୍ରସେନ ଆରତ ନାଶନ ବାନା
1: କାହିଁକି ବହିବ
0: ଆରତ ଜନର ଡାକ
1: ଯେବେ ଶୁଣା ନ ଯିବ
0: ତୁମେ ପରା ଅନ୍ତର୍ଯ୍ୟାମୀ ନାଥ ତୁମେ ସବୁ ଜାଣିକରି ମୋତେ ଏଇଟା ମାୟାରେ ପକଉଛ କା ପ୍ରଭୁ ବୋଲି।

ପାଖରୁ ଯେତେବେଳେ ଆଦେଶ ପାଇଗଲେ ସେହି ସମୟରେ କୃଷ୍ଣ ବିଚାର କଲେ ମୁଇଁ ତ ଯଜ୍ଞଟେ କରିବି, ହେଲେ ସେ ଯଜ୍ଞ କେ ତିନି ପୁର ଲୋକଙ୍କୁ ଡକାମି, ତାଙ୍କୁ ନିମନ୍ତ୍ରଣ କାର୍ଡ କିଏ ବାଣ୍ଟି ଯିବା, ନାରଦର ବିନା ତ କେହି ଯାଇ ନାଇ ପାର, ଏନ୍ତା ବିଚାର କଲେ। ଏତେ କହି ଶ୍ରୀକୃଷ୍ଣ ଯେ ନାରଦ ଚିନ୍ତିଲେ, ଜାଣିନ ଦେବର ଶ୍ରୀକୃଷ୍ଣ।

0: ଯେତେବେଳେ କୃଷ୍ଣ ଚିନ୍ତା କରିଦେଲେ ନାରଦ ମହର୍ଷି ଜାଣି ପକାଇଲେ ତତ ଏଇଟା କୃଷ୍ଣ ମହାପ୍ରଭୁ ଡାକିଲେ ନ ବୋଇଲେ ନାରାୟଣ ନାରାୟଣ ନାରାୟଣ କହିକିରି ଆସିକରି ପହଞ୍ଚି ଗଲେ କୃଷ୍ଣଙ୍କର ପାଖରେ। ପ୍ରଭୁ ମତେ କାଁ କରି ଡାକିଲେ? ତାହେଲେ କୃଷ୍ଣ କହିଲେ, ନାରଦ ମୁନି, ମୁଇଁ ପ୍ରଭାସ ତୀର୍ଥରେ ଗୋଟେ ଯଜ୍ଞ କରବାର ପାଇଁ କି ଯାଉଛେ, ହେଲେ ତିନି ପୁରକେ ନିମନ୍ତ୍ରଣ କାର୍ଡ ବାଣ୍ଟି ଯିବାର ଲାଗି ତମର ବିନା ଜଣେ ଆର କେହି ନାଇଁ, ତୁମେ ନିମନ୍ତ୍ରଣ କାର୍ଡ ଧର, ସ୍ୱର୍ଗମ୍ରତ୍ୟ ତିନି ପୁରକେ ଯାଇକିରି
1: ନିମନ୍ତ୍ରଣ କର,
0: ନିମନ୍ତ୍ରଣ ପତ୍ର ବାଣ୍ଟି ଆସ। ଏନ୍ତା କହିଦେଲେ, ନାରଦଙ୍କୁ ନିମନ୍ତ୍ରଣ କାର୍ଡ ଧରେଇ ଦେଲେ। ଯିବାର ସମୟରେ ମା ଦେବକୀ ଆସିକିରି ପହଞ୍ଚି ଗଲେ, ବୋଇଲେ, ହେ ନାରଦ ମୁନି, ତୁମେ ତ କାର୍ଡ ବାଣ୍ଟି ଯାଉଛ, ଭଲ କର, ହେଲେ ତିନି ପୁରକେ ବାଟି ବାଟିକିରି ଆସବ, ହେଲେ ଗୋପୁରକେ ନେଇଯିବ
2: ବୋଲି।
0: ତାହେଲେ ନାରଦ ମୁନି କହିଲେ, କେନ୍ତା ଗୋପୁରକେ ମନା କଲେ ବୋଲି? ଆଉ ତିନି ପୁରକେ ବାଣ୍ଟି ବୁଟା ସାଇଲେ ବାବୁ, ଆଉ ଆସିକିରି ଗୋପପୁରରେ ପହଞ୍ଚି ଗଲେ। ଯେନ୍ତା ପହଞ୍ଚି ଯାଉଛ ନନ୍ଦ ଦେଖିଦେଲେ, ଆ ନାରଦଙ୍କୁ ଦେଖି ନନ୍ଦ କଲେ ବହୁ।

0: ପ୍ରଭାତ ସମୟ ସକାଲ ପାଇଗଲେ ପ୍ରଭାତ ତୀର୍ଥରେ ଗୋଟେ ଯଜ୍ଞ କରିବେ, ତିନିପୁର ବରଣ କରବାର ଲାଗି ତା ମତେ କୃଷ୍ଣ
1: ପଠେଇଥିଲେ,
0: ତିନିପୁର କେ ବରଣ କରିକରି ଏଇଟା ଘୁଚୁଛେ ଗୋଟେ କଥା ବୋଇଲେ ମା।

0: ଏଟା ନୂଆ କଥା କହିଲି
1: ମାତ୍ର
0: ବରଣ ନାହିଁ ଯେ
2: ତୁମରି ପାଖକୁ
0: ଆଶ୍ଚର୍ଯ୍ୟ ହେଲି ଏ ରାଜା
2: କଥାକୁ
0: କୃଷ୍ଣ ହଉଛନ୍ତି ତୁମର ପୁଅ ତମକୁ ନିମନ୍ତ୍ରଣ କାର୍ଡ ନେଇ ଦେବାରଟା
2: ଏଟା ଗୋଟେ ନୂଆ କଥା
0: ଏଟା ଗୋଟେ ନୂଆ କଥା ହେଲା ସେଥିର୍ ଲାଗି ଏଟା ତମକୁ ଜଣାବାର ପାଇଁ କି ଆଇଲି ଏନ୍ତା ଶୁଣି ପକାଲେ କି ନନ୍ଦ ରାଜା କହିଲେ ହେନ୍ତା ନୁହେଁ ହେ ନାରଦ ମୁନି ଶୁଣ ବୋଇଲେ ନନ୍ଦ ରାଜା ବୋଇଲେ।

ମୋର ଛୋଟେ ଛୁଆ ମତେ ଡରିଥିବା ଗୁଆ ଗୁଣା ନେଇ ଦେଇଥିବା ଏଠି ମୋର ମନ ଦୁଃଖ ନାଇଁ ନବେଲେ ମା ସରଳ ହୃଦୟ ଯଶୋଦା ଭିତରେ ଥିଲେ ଯେନ୍ତା ଶୁଣି ପକାଲେ କି ସେ କାଣା କଲେ।

0: ପାର ପାଇଁକି ଚାଲିଛନ୍। ସେଇ ସମୟରେ ମା ଦେବକୀ ପାଖରେ ଆସିକିରି ପହଞ୍ଚିଗଲେ। ନାରଦ କହିଲେ,
1: କାଁ କହିଲେ,
0: ହେ ମୋ ମା ଦେବକୀ, ତୁମେ ମୋର ପୁଅ କୃଷ୍ଣ ବୋଲି ଜାଣି ଗର୍ବ କରୁଛ। ନିମନ୍ତ୍ରଣ କାର୍ଡ ଯେନ୍ ବାଟିଗଲି ଯାହିଁ ଯାଇଛେ, ସବୁଆଡେ ନନ୍ଦର ନନ୍ଦନ କୃଷ୍ଣ, ନନ୍ଦର ନନ୍ଦନ କୃଷ୍ଣ,
2: ନନ୍ଦର ନନ୍ଦନ କୃଷ୍ଣ ବୋଲିକରି ଡାକ
0: ପଡୁଛେ। ଦେବକୀ ନନ୍ଦନ କୃଷ୍ଣ, ବସୁଦେବ ନନ୍ଦନ କୃଷ୍ଣ ତ କହିଲେ ଚିନ୍ତା କର, ଗୋପବାସୀ ଆସିକିରି କୃଷ୍ଣକେ ଧରିକିରି ପଲାବେ। ଏନ୍ତା ଯେତେବେଳେ କହିଦେଲେ ମା ଦେବକୀ କାଣ କଲେ, ବଡ ବଡ଼ ଦ୍ୱାରପାଲ ଯୁଡେ ଡାକିଦେଲେ, ଆରୁ ଯେନ୍ ଜାଗାରେ ଗେଟ୍ ଅଛି ସେ ଗେଟ୍ରେ ଦ୍ୱାରପାଲ ମାନଙ୍କୁ ଯୋଗେଇଦେଲେ। ଆଉ ମା ଯଜ୍ଞ ସ୍ଥଳରେ ଧେନୁବସ୍ତା ଇତ୍ୟାଦି ଦାନ କରୁଛ। ଗୋପବାସୀ ଧୀରେ ଧୀରେ ବାହାରି ପଡ଼ିଲେ, ଗୋପର ଗୋପିକା ଗୋପାଳ ସକଳ।

0: ତ ବାବୁ
1: ହଁ
0: ଯିଏ ଯେନ୍ତା ସେବାରେ ଗୋପାପୁରରେ ଯେନ୍ତା ସେବା
1: କରୁଥିଲେ,
0: କିଏ କ୍ଷୀରି ଖୁଆଉଥିଲା,
1: କିଏ ଫୁଲ ମଖାଉଥିଲା,
0: କିଏ ପିଠା ଖୁଆଉଥିଲା, କିଏ ଚନ୍ଦନ ମଖାଉଥିଲା, ସେନ୍ତା ସେବାରେ ନିଯୁକ୍ତ ଭାବରେ ପହଞ୍ଚିଗଲେ ସେ ଗେଟ୍ ପାଖେ। ପ୍ରବାସ ତୀର୍ଥରେ ପ୍ରବେଶ ହୋଇଲେ କାନ୍ଦେ ଧରି।

0: ଜନତା ଗେଟ୍ ପାଖେ ପହଞ୍ଚି ଗଲେ ସେ ଦ୍ୱାରପାଲ ମାନେ ବାଟ ଛେକିଛନ୍, ନନ୍ଦରେ ଯେନ୍ତା ଢୁକି ଯିମି ବୋଇଲେ ଛେକି ପକାଲି, ହେଁ ଯେନ୍ତା ଛେକି ପକାଲେ ବୋଇଲେ ତୁମେ ଏନୁ ପଲ
1: ପଲ
0: ତୁମର ନିମନ୍ତ୍ରଣ କାର୍ଡ ଦଉ ଦେଖ ବୋଇଲେ, ଦ୍ୱାରି କହେ ତୁମର ନିମନ୍ତ୍ରଣ ପତ୍ର ନିମନ୍ତ୍ରଣ ପତ୍ର ନ ଦେଲେ ବାଟ ଛାଡ଼ି ଦେବୁ, ନନ୍ଦ ରାଜା ବୋଇଲେ ଯେ।

0: ଅଧମ ଗୌଡ଼େ ବିନା ନିମନ୍ତ୍ରଣରେ ଭିତରକେ ଢୁକି ନି ପାର
1: ତମ
0: ନିମନ୍ତ୍ରଣ କାର୍ଡ ଦିଅ ପଛେ ଭିତରକେ ଢୁକବ ବୋଇଲେ ଯଦି ନାଇଁ ମାନୁଛ ଶୁଣ ବୋଇଲେ ଦେବ କି ରାଣୀ ମା କହିଛ ନାମକୁ ଦେବ କି ରାଣୀ ମା କହିଛ ନାମକୁ ଯାରେ ବୁଢା ଯା ଘରକେ ପଲା ଯା ଜିମାର ଖାଇବା
2: ଯଦି ଅଛେ
0: ଯାରେ ବୁଢା ଯା ଘରକେ ପଲା ଯା
2: ଖାଇବା ଯଦି ଅଛେ
0: ହେ ନନ୍ଦ ବୁଢା ତୋର ଯଦି କିଛି ଦିନ ବଞ୍ଚବାର ଅଛେ ଇନୁ ପଲା ଯଦି ନାଇଁ ପଲଉଛୁ
1: ବେଲେ ଶୁନ ବୋଇଲେ
0: ଶୁନ ବୋଇଲେ ଯଦି ଉଚ୍ଚ ବାଚ କରବ ତର ବଡି ଯଦି ଉଚ୍ଚ ବାଚ କରବ ତର ବଡି ତୁମର ପରେ ଅଶୀ ବର୍ଷେ ବୁଦ୍ଧି ଆସି।

0: শুভ সন্ধ্যা শ্রোতা বন্ধু, আজি আমার যুববাণীর খেল জগত কার্যক্রমকু আপন মানকু স্বাগত করুছি। উপস্থাপনারে মু আপন মানকু যুবসাথী কুসুম। তো বর্তমান শ্রোতা বন্ধু, জানিবা ইতিহাস পৃষ্ঠারে ঘটিতিবা আজি দিনর কিছু ঘটনাগুড়িক বিষয়রে। 1931 মসিহারে ভারতের প্রসিদ্ধ ব্যঙ্গ রচয়িতা শরদ যোশী জন্মগ্রহণ করেছিলেন। 1970 মসিহারে ইউএসএসআর ର ପରମାଣୁ ପରୀକ୍ଷଣ ହୋଇଥିଲା। 1991 ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଓ ଭାରତର ନବମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା। 1996 ମସିହାରେ ପ୍ରସିଦ୍ଧ ଶୀତଳ ପାନୀୟ କମ୍ପାନୀ ପେପ୍ସି ପ୍ରଥମ ଥର ମହାକାଶରେ ବିଜ୍ଞାପନ ଫିଲ୍ମ ପ୍ରସ୍ତୁତି ଲାଗି ଘୋଷଣା କରିଥିଲା। 2003 ମସିହାରେ ବିଶ୍ୱର 190ରୁ ଉର୍ଦ୍ଧ୍ୱ ଦେଶ ତମ୍ବାଖୁ ବିରୁଦ୍ଧରେ ଆନ୍ତର୍ଜାତୀୟ ସନ୍ଧିକୁ ଜେନେଭାରେ ମଞ୍ଜୁରୀ ପ୍ରଦାନ କରିଥିଲେ। 2001 ମସିହାରେ ଭାରତରେ ଏନରନ୍ କର୍ପୋରେସନର ବିଦ୍ୟୁତ୍ ଉତ୍ପାଦନକାରୀ ଉଦ୍ୟୋଗ ଦାଭୋଲ ପାୱାର କମ୍ପାନୀ ଏହାର ବିଦ୍ୟୁତ୍ ଯୋଗାଣ ଚୁକ୍ତିନାମା ସମାପ୍ତ କରି ପ୍ରତ୍ୟାହାର କରିବ ବୋଲି ଆନୁଷ୍ଠାନିକ ନୋଟିସ୍ ପ୍ରଦାନ କରିଥିଲା। ଶ୍ରୋତାବନ୍ଧୁ, ଏତ ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନେ ନିଶ୍ଚୟ କିଛି ଜାଣିପାରିଥିବେ। ଶ୍ରୋତାବନ୍ଧୁ, ଖେଳ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଏହା କେବଳ ଆମ ମନୋରଞ୍ଜନ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ସୁରକ୍ଷା ଓ ମନୋବଳ ସୁଦୃଢ଼ କରିବାରେ ସହାୟକ ହୁଏ। ଖେଳ କେବଳ ଆମକୁ ଶାରୀରିକ ଶକ୍ତି ବୃଦ୍ଧି, ସହିଷ୍ଣୁତା ବିକାଶ ସହିତ ଜୀବନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରତି ପ୍ରେରିତ ହେବା ପାଇଁ ମାର୍ଗଦର୍ଶନ କରିଥାଏ। ସମାଜର ଏକ ଅତ୍ୟାବଶ୍ୟକ ଅଂଶ ହିସାବରେ ଖେଳ ଆମକୁ ନୀତିଶାସ୍ତ୍ର ଓ ନୈତିକତା ଶିଖାଇବା ସହିତ ଆମ ଆତ୍ମସମ୍ମାନ ଓ ସଫଳତା ପାଇଁ ଶ୍ରମ କରିବାର ପ୍ରେରଣା ଦେଇଥାଏ। ଖେଳ କେବଳ ଶାରୀରିକ କ୍ଷେତ୍ରରେ ନୁହେଁ, ବରଂ ମାନସିକ ଓ ଆତ୍ମିକ ଭାବରେ ମଧ୍ୟ ଆମକୁ ସବଳ କରେ। ଏହା ଦୃଢ଼ ପ୍ରତିବଦ୍ଧତା, ନୈତିକ ମୂଲ୍ୟବୋଧ ଓ ଦଳୀୟ ସହଯୋଗର ଅର୍ଥ ବୁଝାଇଥାଏ, ଯାହା ମାନବ ସମ୍ପଦକୁ ଅଧିକ ପ୍ରଭାବଶାଳୀ ଓ ସଫଳ କରିବାରେ ସାହାଯ୍ୟ କରେ। ଶ୍ରୋତାବନ୍ଧୁ, ଇଂରାଜୀରେ ଏକ ପ୍ରବାଦ ଅଛି, ଏ ହେଲ୍ଦି ମାଇଣ୍ଡ ଲିଭ୍ସ ଇନ୍ ଏ ହେଲ୍ଦି ବଡି। ସୁସ୍ଥ ଶରୀର ହିଁ ସୁସ୍ଥ ମନର ପ୍ରବାସସ୍ଥଳୀ। ବର୍ତ୍ତମାନ ଯୁଗରେ ସରକାର କ୍ରୀଡ଼ାର ପ୍ରସାର ନିମନ୍ତେ ଅନେକ ଚେଷ୍ଟା ଚଳାଇଛନ୍ତି। ରେଡ଼ିଓ ଏବଂ ଟେଲିଭିଜନ ମାଧ୍ୟମରେ ଏହାର ପ୍ରସାର ଚାଲିଛି। ପ୍ରତ୍ୟେକ ବିଦ୍ୟାଳୟରେ ଖେଳ ପାଇଁ ସ୍ୱତନ୍ତ୍ର ପିରିୟଡ଼ ରହିଛି ଏବଂ ତାଲିମପ୍ରାପ୍ତ ଶିକ୍ଷକ ମଧ୍ୟ ନିଯୁକ୍ତ ହେଉଛନ୍ତି। ଆଜିକାଲି କୁସ୍ତି କସରତ, ସମରକଳା, ମୁଷ୍ଟିଯୁଦ୍ଧ, କରାଟେ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟମାନ ଖୋଲାଗଲାଣି। ବିଭିନ୍ନ କ୍ରୀଡ଼ା କସରତ ଦ୍ୱାରା ମନ ପ୍ରଫୁଲ୍ଲ ରୁହେ ଓ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ ପାଇଥାଏ। ଆମ ଦେଶରେ ବିଭିନ୍ନ ପ୍ରକାର ଖେଳର ପ୍ରଚଳନ ରହିଛି, ସେଗୁଡ଼ିକ ସାଧାରଣତଃ ବାହ୍ୟ କ୍ରୀଡ଼ା ଓ ଅନ୍ତଃ କ୍ରୀଡ଼ା ଭାବେ ଦୁଇବିଧ ଅଟେ। ବାହ୍ୟ କ୍ରୀଡ଼ା ମୁକ୍ତ ଆକାଶ ତଳେ ଖେଳ ପଡ଼ିଆରେ ଖେଳାଯାଏ। କବାଡ଼ି, ଫୁଟବଲ, ଭଲିବଲ, କ୍ରିକେଟ, ବାସ୍କେଟବଲ ପ୍ରଭୃତି ବହୁବିଧ ବାହ୍ୟ ଖେଳ ପରିଦୃଷ୍ଟ ହୋଇଥାଏ। ଏହି ସମସ୍ତ ବାହ୍ୟ କ୍ରୀଡ଼ାଗୁଡ଼ିକ ମଧ୍ୟରୁ ଫୁଟବଲ ଖେଳ ହେଉଛି ଅନ୍ୟତମ। ଶ୍ରୋତାବନ୍ଧୁ, ଚମଡ଼ା ଖୋଳ ଆବୃତ ବଲ୍କୁ ଉତ୍ସାହ ଉଦ୍ଦୀପନା ସହିତ ଗୋଡ଼ରେ ଗଡ଼ାଇ ପ୍ରତିପକ୍ଷର ଗୋଲ୍ପୋଷ୍ଟ ଭିତରକୁ ନେଇଯିବା ଏହି ଫୁଟବଲ ଖେଳର ଅନ୍ତିମ ଲକ୍ଷ୍ୟ। ଏହି ଖେଳ ଏକ ବଡ଼ ଖେଳ ପଡ଼ିଆରେ ଦୁଇଟି ଦଳ ମଧ୍ୟରେ ଖେଳାଯାଏ। ପ୍ରତ୍ୟେକ ଦଳରେ 11 ଜଣ ଖେଳାଳି ଥାଆନ୍ତି। ଖେଳାଳିମାନେ ପାଦ ସାହାଯ୍ୟରେ ବଲ୍କୁ ନିୟନ୍ତ୍ରଣ କରି ଗୋଲ୍ କରିବାକୁ ଚେଷ୍ଟା କରନ୍ତି। କେବଳ ଗୋଲକିପର ହାତରେ ବଲ୍କୁ ଧରିପାରନ୍ତି। ଏହି ଖେଳ ସାଧାରଣତଃ 90 ମିନିଟ୍ ପର୍ଯ୍ୟନ୍ତ ଚାଲିଥାଏ। ଖେଳ ଆରମ୍ଭ ହେବା ସହିତ ଖେଳ ପଡ଼ିଆରେ ଉତ୍ସାହ ଭରିଯାଏ। ଦର୍ଶକମାନେ ନିଜ ନିଜ ପ୍ରିୟ ଦଳକୁ ଉତ୍ସାହିତ କରନ୍ତି। ଫୁଟବଲ୍ ଖେଳ ଶରୀରକୁ ସୁସ୍ଥ ରଖିବା ସହିତ ଶୃଙ୍ଖଳା, ସହଯୋଗ ଓ ଦଳୀୟ ଭାବନା ଶିଖାଇଥାଏ। ଛୋଟ ଛୁଆଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଫୁଟବଲ ଖେଳକୁ ଭଲ ପାଆନ୍ତି। ତେବେ ଶ୍ରୋତାବନ୍ଧୁ, ଶୁଣିବା ଜଣେ ଫୁଟବଲ ଖେଳାଳି କାମିନୀ ମୁଣ୍ଡାଙ୍କ ସହିତ ଏକ ସାକ୍ଷାତକାର। ସାକ୍ଷାତକାରଟି କରିଛନ୍ତି କୈବର୍ତ୍ତ ସାହୁ।
1: ଶ୍ରୋତାବନ୍ଧୁ ନମସ୍କାର। ଖେଳ ହିସାବରେ ଆମର ଯୁବ ସମାଜରେ ଅନେକ ତାର ବିଶେଷତ୍ୱ ରହିଛି, ଏବଂ ଯେଉଁମାନେ ବି ଖେଳ ଖେଳିଛନ୍ତି କି ଖେଳୁଛନ୍ତି ତ ସେମାନେ ଶାରୀରିକ ପରିଶ୍ରମ କରିବା ସହିତ, ସେମାନେ ନିଜର ଶାରୀରିକ ପରିଶ୍ରମ ହେବା ସହିତ ଅନେକ ଯେଉଁଟା ଆମେ ରୋଗ ଏବଂ ବୈରାଗ୍ୟ କଥା ଆମେ କହୁଛୁ ତ ସେଥିରୁ ଆମକୁ ମୁକ୍ତି ମିଳୁଛି। ଶାରୀରିକ ପରିଶ୍ରମ ଦ୍ୱାରା ଆମର ସ୍ୱାସ୍ଥ୍ୟର ଯତ୍ନ ନେବା ସଙ୍ଗେ ସଙ୍ଗେ ଆମେ ଆମ ନିଜକୁ ଠିକ୍ ହିସାବରେ ରଖିପାରୁଛୁ ଏବଂ ଯେଉଁ ଯୁବକ ଯୁବତୀମାନେ ଛାତ୍ର କିମ୍ବା ଛାତ୍ରୀ ଅଟନ୍ତି ସେମାନେ ମୁଖ୍ୟତଃ ଦେଖିବାକୁ ଗଲେ ପାଠପଢ଼ା ପ୍ରତି ଧ୍ୟାନ ବେଶୀ ଦେଉଛନ୍ତି ଏବଂ ନିଜର ଶାରୀରିକ ପରିଶ୍ରମ ବା ଶାରୀରିକ ବ୍ୟାୟାମ ପ୍ରତି ଧ୍ୟାନ ଦେଉନାହାନ୍ତି ତ ସେହି କ୍ଷେତ୍ରରେ ସେମାନଙ୍କର ଶରୀର ଠିକ୍ ହିସାବରେ ସୁସ୍ଥ ସବଳ ରହିବା ପରିବର୍ତ୍ତେ ଅନେକ ସମୟରେ ଦେଖିବାକୁ ପାଉଛୁ ଯେ ସେମାନେ ରୋଗମୁକ୍ତ ହେବା ପରିବର୍ତ୍ତେ ଅନେକ ରୋଗରେ ପୀଡ଼ିତ ହେଉଛନ୍ତି ସମୟ ସମୟରେ ଯେତେବେଳେ ଆମର ଋତୁ ପରିବର୍ତ୍ତନ ସମୟରେ ସେମାନଙ୍କୁ ଜ୍ୱର କାଶ ଅନେକ ରୋଗ ଏମିତିକି ତାଙ୍କୁ ମାଡ଼ି ବସୁଛି ଯଦ୍ୱାରା ସେମାନଙ୍କର ପଢ଼ାରେ ମଧ୍ୟ ତାଙ୍କର ଅସୁବିଧା ସୃଷ୍ଟି ହେଉଛି ତ ଆମକୁ ଯଦି ଦେଖିବାକୁ ପଡ଼ିବ ଆମେ ଯୁବ ସମାଜ ନିଜର ଶରୀରକୁ ଧ୍ୟାନ ଦେଇ ଆମେ ଯଦି ପାଠ ପଢ଼ିବା ପ୍ରତି ଧ୍ୟାନ ଦେବା ତା ସହିତ ଆମେ ଶାରୀରିକ ପରିଶ୍ରମ ବା ଖେଳ ପ୍ରତି ଧ୍ୟାନ ଦେବା ନିଶ୍ଚୟ ଭଲ ଭାବରେ ରହିବା ତ ଆଜି ଖେଳ ଜଗତ କାର୍ଯ୍ୟକ୍ରମରେ ଏମିତି ଜଣେ ଆସିଛନ୍ତି ଯେ କି ଜଣେ ଫୁଟବଲ ଖେଳାଳି ନିଜକୁ ଫୁଟବଲ ଖେଳାଳି ଭାବେ ପରିଚିତ କରାଇ ସେ ଅନେକ ଯେଉଁଟାକି ଆମର ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରରେ ବ୍ଲକ ସ୍ତରରେ ଏମିତି ଅନେକ ଜାଗାରେ ଫୁଟବଲ ଖେଳିଛନ୍ତି ଏବଂ ଫୁଟବଲ ଖେଳି ନିଜର କ୍ୟାରିୟରକୁ ମଧ୍ୟ ସୁଧାରିଛନ୍ତି ଏବଂ ସେ ବର୍ତ୍ତମାନ ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅଛନ୍ତି ତ ମ୍ୟାଡ଼ାମ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ ନମସ୍କାର
2: ନମସ୍କାର ସାର୍
1: ତ ନିଜର ପରିଚୟ ପ୍ରଦାନ କରନ୍ତୁ
2: ମୋ ନାଁ ହେଉଛି କାମିନୀ ମୁଣ୍ଡା ମୁଁ ଗୋଟେ ଫୁଟବଲ ପ୍ଲେୟାର
1: ଫୁଟବଲ ଖେଳାଳି ଅଛନ୍ତି ତ ଯେତେବେଳେ ଆପଣ ଫୁଟବଲ ଖେଳ ଆରମ୍ଭ କଲେ କିଭଳି ଭାବରେ ଆରମ୍ଭ କଲେ ସେ ସମ୍ପର୍କରେ କୁହନ୍ତୁ
2: ମୁଁ ଯେତେବେଳେ ଷ୍ଟାର୍ଟ କଲି ସେତେବେଳେ ମୁଁ ଜାଣିନଥିଲି କି ମୁଁ ଗୋଟେ ଫୁଟବଲ ପ୍ଲେୟାର ହେବି କହିକି
1: ଆଜ୍ଞା
2: ଆମର ସିନିୟର ଦିଦିମାନେ ଥିଲେ ଆମ ଗାଁର ସେମାନେ ଯାଉଥିଲେ ମୁଁ ଏମିତି ଆମ ଗ୍ରାଉଣ୍ଡ ଓମେନ୍ସ କଲେଜ ଯେଉଁ ପାଖରେ ଅଛି ହେଲେ ଏମିତି ଦିଦିମାନେ ଯାଉଥିଲେ ହେଲେ ଆମେ ଦେଖିବା ପାଇଁ ଯାଉଥିଲୁ ହେଲେ ସେଇଠୁ ଦେଖିକି ଆମର ବି ମାନେ ଇଚ୍ଛାଟା ହେଲା ତାପରେ ସେଇଠୁ ଆମେ ଗଲୁ ପ୍ରାକ୍ଟିସ୍ ତାପରେ ସାର୍ ମାନେ ଆମକୁ କହିଲେ କି ତମେ ଫୁଟବଲ ଖେଳିବ କି ତାପରେ ଆମେ କହିଲୁ ହଁ ଆମେ ଖେଳିବୁ ତାପରେ ସେଇଠୁ କୋଚ୍ ଆମକୁ ମାନେ କହିଲେ କି ହଉ ତମେ ଖେଳିବ ହେଲେ ସବୁଦିନ ଆସିକି ଏ ଗ୍ରାଉଣ୍ଡରେ ପ୍ରାକ୍ଟିସ୍ କର କହିଲେ ତାପରେ ଆମେ ସାର୍ଙ୍କ ସହିତ ପ୍ରାକ୍ଟିସ୍ କରିଲୁ
1: ଆଜ୍ଞା ତ ଏଇଟା ତ ଆରମ୍ଭ କଥା କହିଲେ କେତେବେଳେ ଆପଣ କିଭଳି ଭାବରେ ଆପଣ ଫୁଟବଲ ଆରମ୍ଭ କଲେ ତ ଫୁଟବଲ ଖେଳକୁ ଆପଣ କାହିଁକି ପ୍ରାଧାନ୍ୟ ଦେଲେ ସେ ସମ୍ପର୍କରେ କୁହନ୍ତୁ ଆପଣ ଚାହିଁଥିଲେ ଆଉ ଅନ୍ୟ ଖେଳ ବି ଖେଳିଥାନ୍ତେ
2: ପ୍ରାଧାନ୍ୟ ଏଥିପାଇଁ କି ଗୋଟେ ସମସ୍ତଙ୍କର ଅଲଗା ଅଲଗାର ସ୍ୱପ୍ନ ଥାଏ ନା କିଏ କ'ଣ ଖେଳିବ କହିକି ହେଲେ ଆମର ସେଇଠିର ଦିଦିମାନେ ଥିଲେ ତ ଆମକୁ ବି ଇଚ୍ଛା ହେଲା କି ଦିଦିମାନେ ଖେଳୁଛନ୍ତି ଆମେ ବି ଖେଳିବୁ ଯେମିତି ସେମାନେ ବି ଖେଳିକି ଜବ୍ କରିକି ସେଟଲ୍ ହେଇଯାଇଛନ୍ତି ତାଙ୍କୁ ଦେଖିକି ଆମର ମାନେ ଇଚ୍ଛା ହେଲା କି ଆମେ ବି ଖେଳିବୁ ସେଥିପାଇଁ ଆମେ ଫୁଟବଲକୁ ବେଶୀ ମାନେ ଇଣ୍ଟରେଷ୍ଟ କରିଲୁ ଆଉ ଚଏସ୍ କରିଲୁ
1: ଆଚ୍ଛା ତ ଆପଣ ଯେତେବେଳେ ଫୁଟବଲ ଖେଳୁଥିଲେ ଆପଣ ଯେତେବେଳେ ଠାରୁ ଆରମ୍ଭ କଲେ ଫୁଟବଲ ଖେଳିବା ଆପଣ ରାଜ୍ୟ ସ୍ତରରେ ଖେଳିଥିବେ ବ୍ଲକ ସ୍ତରରେ ଖେଳିଥିବେ ଜିଲ୍ଲା ସ୍ତରରେ ଖେଳିଥିବେ ତ ଏଭଳି ଭାବରେ ଆପଣ କେଉଁ କେଉଁ ଜାଗାକୁ ଯାଇଥିଲେ ଏବଂ ଆପଣଙ୍କର ସର୍ବପ୍ରଥମେ ଯେଉଁ ଜାଗାକୁ ଆପଣ ଖେଳିବାକୁ ଯାଇଥିଲେ ଏବଂ ସେଥିରେ ଅଭିଜ୍ଞତା ସାଉଁଟିଥିବେ ତ ସେ ସମ୍ପର୍କରେ ଟିକେ କୁହନ୍ତୁ
2: ମୋର ଫାର୍ଷ୍ଟ ଷ୍ଟାର୍ଟିଂ ହେଉଛି ମୁଁ ଡିଷ୍ଟ୍ରିକ୍ଟ ଲେଭେଲରେ ଖେଳିଲି
1: ଆଜ୍ଞା
2: ଯେଉଁଟାକି ଝାରସୁଗୁଡ଼ାରେ ହେଇଥିଲା ସେଇଠି ମୁଁ ମୋର ଭଲ ପରଫର୍ମାନ୍ସ ଦେଲି ତାପରେ ନେକ୍ସଟ ଟାଇମ୍ ମୋତେ ଷ୍ଟେଟ୍ ଲେବୁଲ ପାଇଁ ସିଲେକ୍ସନ୍ କଲେ ତାପରେ ଡାକିଲେ ଷ୍ଟେଟ୍ ଲେବୁଲ ଖେଳିବା ପାଇଁ ଗଲି ସେଇଠି ବି ସିଲେକ୍ସନ୍ ହେଲି ସେଇଠି ଆମେ ପୁନେ ଯାଇଥିଲୁ ଆଉ ସ୍କୁଲ ତରଫରୁ ବି ଯାଇଥିଲୁ ଡିଷ୍ଟ୍ରିକ୍ଟ ତରଫରୁ ବି ଯାଇଥିଲୁ ପୁନେ ମଣିପୁର ଏମ୍ପି ବହୁତ ଜାଗା ସବୁ ବହୁତ ବ୍ଲକ ସବୁ ବି ଖେଳିଛୁ ସମ୍ବଲପୁରରେ
1: ଆଜ୍ଞା ଯେତେବେଳେ ଆପଣ ମାନେ ରାଜ୍ୟସ୍ତରରେ ଖେଳୁଥିଲେ ରାଜ୍ୟସ୍ତରର ରାଜ୍ୟର ଜଣେ ପ୍ରତିଭାଗୀ ହେଇକରି ଖେଳୁଥିଲେ କିମ୍ବା ଜିଲ୍ଲା ସ୍ତରରେ ଖେଳୁଥିଲେ ତ ସେ ସମୟରେ ଆପଣ ରାଜ୍ୟ ବାହାରକୁ ବି ଖେଳିବାକୁ ଯାଇଛନ୍ତି ସ୍କୁଲରୁ ହଉ ସ୍କୁଲ ତରଫରୁ ହଉ କିମ୍ବା ଅନ୍ୟ ତରଫରୁ ହଉ ତ ଯେତେବେଳେ ଆପଣ ଖେଳିବାକୁ ଯାଉଥିଲେ ଆପଣଙ୍କର କିଛି ଅଭିଜ୍ଞତା ଥିବ ସେଠାରେ କିଛି ଅସୁବିଧା ହଉଥିଲା ସୁବିଧା ହଉଥିଲା ଖେଳାଳି ହିସାବରେ ସେ ସମ୍ପର୍କରେ ଟିକେ କୁହନ୍ତୁ
2: ଯେତେବେଳେ ଆମେ ବାହାରକୁ ଖେଳିବା ପାଇଁ ଯାଉ ଗୋଟେ ପ୍ଲେୟାର ତ ବହୁତ କିଛି ଷ୍ଟ୍ରଗଲ କରିବାକୁ ପଡେ ଜର୍ଣ୍ଣି କରିବା ବେଳେ ଖାଇବାର ହଉ କି ଶୋଇବାର ହଉ ମାନେ ସବୁ କିଛି ଦେଖିବାର ପଡେ କୋଚ୍ ମାନଙ୍କର ବି କଥା ଶୁଣିବାର ଜରୁରୀ କି ନ ଶୁଣିଲେ ସେଇଠୁ ପୁଣି ଅନଡିସିପ୍ଲିନ୍ କହିବେ ନହେଲେ ଅନଡିସିପ୍ଲିନ୍ କହିକି ଆମକୁ ପଠେଇ ଦଉଥିଲେ କାଟି ଦଉଥିଲେ ସିଲେକ୍ସନରୁ ବି ତ ସବୁ କିଛି ଆମେ ମେଣ୍ଟେନ୍ କରିକି ସବୁ କିଛି ମାନେ ଭୁଲ ନଥିଲେ କି ଭୁଲ ଥିଲେ ବି ଆମେ ଚୁପ୍ ହେଇକି ଡିସିପ୍ଲିନ୍ରେ ସବୁ କାମ କରୁଥିଲୁ।
1: ଆଜ୍ଞା, ଏ ଖେଳ ଖେଳିଲା ସମୟରେ ଏଭଳି ଏକ ଘଟଣା କିମ୍ବା ଦୁର୍ଘଟଣା କଥା କୁହନ୍ତୁ ତ ଯେଉଁଟାକି ଆପଣଙ୍କର ଜୀବନରେ ସବୁଦିନ ପାଇଁ ଲିପିବଦ୍ଧ ହେଇକି ରହିଛି କିମ୍ବା ଆପଣ କେବେ ଭୁଲି ପାରିବେ ନାହିଁ।
2: ଯେତେବେଳେ ଖେଳିଲା ବେଳେ ମାନେ ଆମର ଖେଳିଲା ବେଳେ ତ କ'ଣ ହେବ କିଏ ଜାଣିନାହାନ୍ତି ନା।
1: ଆଜ୍ଞା,
2: ତ ଇଞ୍ଜୁରୀ ଗୋଟେ ଏମିତି ଜିନିଷ କେତେବେଳେ ଆସିବ ସେଇଟା ଜଣାପଡ଼େନି। ତ ମୁଁ ଖେଳୁଥିଲି, ଏମିତି ଖେଳିଲା ଟାଇମ୍ରେ ହିଁ ମୋର ଗୋଡ଼ଟା ବହୁତ ଜୋରରେ ମାଡ଼ ହେଇଗଲା। ମାଡ଼ ହେଇଗଲା, ତାପରେ ମୋତେ ଡକ୍ଟର କହିଲା କି ତୁ ଏବେ 6 ମାସ ରେଷ୍ଟ କରେ, ନହେଲେ ଆଗକୁ ମାନେ ତୋର ପ୍ରୋବ୍ଲେମ୍ ହେବ, ଯେମିତି ଅପରେସନ୍ କରିବାର ପଡ଼ିବ। ହେଲେ ତାପରେ ମୁଁ ପୁରା ଡରିଗଲି, ତାପରେ ଡରିକି ପୁରା ବହୁତ ଦୁଃଖ କି ଗୋଟେ ଆମେ ପ୍ଲେୟର୍ ମାନେ 6 ମାସ ଏତେ ମାସ ରେଷ୍ଟ କରିଲା ବେଳେ ଭଲ ଲାଗେନି। ହେଲେ ତାପରେ ମୁଁ କହିଲି ନା ମୁଁ ଅପରେସନ୍ କରିବାର ଯାଏ ମୁଁ ପହଞ୍ଚିବିନି, ମୁଁ 6 ମାସ ହଉ ବଟକିନ୍ ମୁଁ ରିହାବ କରିକି ଫିଜିଓ ଡକ୍ଟର ଦେଖେଇକି ମୁଁ ମୋ ଗୋଡ଼କୁ ଠିକ୍ କରିବି କହିଲି।
1: ଆଜ୍ଞା, ସେଇଟା ଆପଣଙ୍କର ଜୀବନର ଗୋଟେ ଦୁର୍ଘଟଣା, ତ ଯେଉଁଟାକି ଦୁର୍ଘଟଣା ତ କେବେ କହିକି ଆସେ ନାହିଁ, କାହିଁକି ସେ ଇନ୍ସିଡେଣ୍ଟ ଯେଉଁଟା କୁହାଯାଏ, ଦୁର୍ଘଟଣା ତାକୁ କୁହାଯାଏ, ଆକ୍ସିଡେଣ୍ଟ ଇଜ୍ ଅଲୱେଜ୍ ଏନ୍ ଇନ୍ସିଡେଣ୍ଟ, ତାକୁ ଇନ୍ସିଡେଣ୍ଟ ବୋଲି କହୁ ଆମେ, ଘଟଣା ବୋଲି କହୁ। ତ ସେହି ଘଟଣାରେ ଆପଣଙ୍କ ଯେଉଁ ଦୁର୍ଘଟଣା ହେଇଥିଲା ସେଇଟା ଆପଣ କହିଲେ, ତ ଆଉ ଗୋଟେ କଥା କୁହନ୍ତୁ, ଆପଣଙ୍କର ଇଚ୍ଛା ଥିଲା ଯେ ଛୋଟ ଦିନୁ ଫୁଟବଲ ଖେଳିବା, ତ ଯେତେବେଳେ ଆପଣ ସ୍କୁଲ ସମୟରେ ଖେଳୁଥିଲେ ଫୁଟବଲ ଖେଳିବା ପାଇଁ ଯେତେବେଳେ ବାହାରୁଥିଲେ, ଘର ଲୋକ ଆପଣଙ୍କୁ କ'ଣ କହୁଥିଲେ, ସପୋର୍ଟ କରୁଥିଲେ ନା ଅପୋଜ୍ କରୁଥିଲେ? ସେଇଟା
2: ମୁଁ ଯେତେବେଳେ ଛୋଟବେଳୁ ଖେଳିଲି ମୋ ଘରେ ସପୋର୍ଟ କରୁଥିଲେ, ବଟ୍ ଗାଁ ଲୋକ ବହୁତ କିଛି କଥା କହନ୍ତି ନା, ତା ଝିଅ ଫୁଟବଲ ଖେଳି ଯାଉଛି, ଏମିତି ମାନେ ଛୋଟ ଛୋଟ ପିନ୍ଧିକି ଯାଉଛି, ଫୁଟବଲ ଝିଅମାନେ ଏମିତି ହେଉଛନ୍ତି। ତ ମୋ ମା ଆସିକି ମୋତେ କହୁଥିଲେ କି ଏମିତି ଏମିତି କହୁଛନ୍ତି, ବଟ୍ ମୁଁ ମୋ ମାଆକୁ କହୁଥିଲି କି ନା ସେମାନେ ଲୋକ ବହୁତ କିଛି କହିବେ, ବଟ୍ ମୁଁ କ'ଣ ତମେ ଜାଣିଛ ନା ନାହିଁ, ଯେବେ ମୁଁ ମୋର କିଛି ଶୁଣିବ ହେଲେ ତାପରେ ମୋତେ କହିବ, ମୁଁ କହୁଥିଲି।
1: ଆଜ୍ଞା, ଅନେକ ଲୋକ ତ ଅନେକ କିଛି କହିବେ, କିଏ ସପକ୍ଷରେ କହିବ ତ କିଏ ବିପକ୍ଷରେ ମଧ୍ୟ କହିପାରେ, ତ କିଏ ମାନେ କୌଣସି ଆକ୍ଷେପ କରି ମଧ୍ୟ କହିପାରେ, ତ ସେସବୁକୁ ଆପଣ ନ ଦେଖି ଆପଣ ନିଜ ମାର୍ଗରେ ଚାଲିଛନ୍ତି ଆଉ ଶେଷକୁ ଜଣେ ଫୁଟବଲ ଖେଳାଳି ହୋଇଛନ୍ତି। ତ ଏଠି ଆମର ଯୁବ ସମାଜ ଯୋଉଟା ଅଛନ୍ତି, ଆମର ଯୁବକ ଯୁବତୀ ଭାଇମାନଙ୍କୁ ଭାଇ ଭଉଣୀମାନଙ୍କୁ କୁହନ୍ତୁ, ଯୁବକ କିମ୍ବା ଯୁବତୀ ହେଉ, ପ୍ରଥମେ ଯଦି ଫୁଟବଲ ଖେଳିବା ପାଇଁ ଆରମ୍ଭ କରିବ ତ ତେବେ କ'ଣ କରିବ? ଆପଣ ଯେଉଁଟା କରିଥିଲେ ସେଇ ହିସାବରେ କୁହନ୍ତୁ ନିଜର ଅଭିଜ୍ଞତା ଅନୁଯାୟୀ।
2: ମୁଁ ଯେତେବେଳେ ଷ୍ଟାର୍ଟ କରିଲି, ଫାର୍ଷ୍ଟ ପ୍ରାକ୍ଟିସ୍ ତ ମାନେ ମଷ୍ଟ ହେଉଛି ଡିସିପ୍ଲିନ୍ ଆଉ ଟାଇମ୍। ତ ମୁଁ ସକାଳୁ ଏମିତି ଉଠୁଥିଲି, ସକାଳୁ ଉଠିକି ଫ୍ରେଶ୍ ହେଇକି ସବୁ କାମ ସାରିକି ତାପରେ ଗ୍ରାଉଣ୍ଡ ଯାଉଥିଲି 6ଟାରେ। 6ଟାରେ ଯାଇକି ଫାର୍ଷ୍ଟ ତ ନିଜର କୋଚ୍ ଆସିବେ, ତାଙ୍କୁ ୱେଟ୍ କରିବ, ତାପରେ କୋଚ୍ ଯୋଉଟା କରେଇବେ ସେଇଟା କରିବ। ଫାର୍ଷ୍ଟ ତ ଆମର କୋଚ୍ କହୁଥିଲେ କି ଯାଅ ମାନେ ରାଉଣ୍ଡ ଦୌଡ଼ିବ ଗ୍ରାଉଣ୍ଡରେ ଦୌଡ଼ିବା ପାଇଁ, ତାପରେ ଏକ୍ସରସାଇଜ୍ କରିବ, ତାପରେ ବଲ୍ ଟଚ୍ କରିବ।
1: ତାପରେ ଆପଣ ଯୋଉଟା ଆସିଲା ମାନେ ଜଣେ ଗୋଟେ ପ୍ରଥମରୁ ଆରମ୍ଭ କରିବ, ତ ଯେତେବେଳେ ସେ ପ୍ରଥମରୁ ଆରମ୍ଭ କରିବ କିଛି ଜାଣିନଥିବ, କୋଚ୍ ତ ଯୋଉଟା କହିଲେ ବି ସେଇଟା ସେ କରିବ। ତ ଯୋଉଟା ଆମେ ଗୁରୁ ବୋଲି ଆମେ ମାନୁଛୁ କୋଚ୍କୁ, ତ ସେ ଗୁରୁ ଯୋଉଟା ଶିଖେଇବେ ଯେମିତି ଭାବରେ ଶିଖେଇବେ ତାଙ୍କ କଥା ମାନିକରି ଆମେ ଯଦି ଖେଳିବା ଆରମ୍ଭ କରିବା ତ ନିଶ୍ଚୟ ଆଗକୁ ବଢ଼ିବା। ତ ଆପଣ ତ ଜଣେ ଫୁଟବଲ ଖେଳାଳି, ଆପଣଙ୍କ ଭିତରେ ଆପଣ ନିଜେ ଏବେ କେତେ ଘଣ୍ଟା ପରିଶ୍ରମ କରୁଛନ୍ତି ଏବଂ ଆପଣ ନିଜର ଦିନଚର୍ଯ୍ୟା କିଭଳି ଭାବରେ ସମାପନ କରୁଛନ୍ତି ସେଇଟା ଟିକେ କୁହନ୍ତୁ।
2: ମୁଁ 3 ଘଣ୍ଟା ସକାଳେ ପ୍ରାକ୍ଟିସ୍ କରୁଥିଲି, ଆଉ ଆଫ୍ଟରନୁନ୍ରେ 2 ଘଣ୍ଟା। ମୁଁ ପୁରା ଫୁଟବଲ ପ୍ରତି ମାନେ ପୁରା ପାଗଲ ହେଇଯାଇଥିଲି, ଯେମିତି ମୋତେ ଆଉ ମାନେ କ'ଣ କହନ୍ତି ନା ପାଠ ବି ଇମ୍ପୋର୍ଟାଣ୍ଟ, ସେତେବେଳେ ମୁଁ ଟିକେ ପାଠ ପ୍ରତି ଏତେ ଇମ୍ପୋର୍ଟାଣ୍ଟ ଦେଉନଥିଲି। ତାପରେ ଧୀରେ ଧୀରେ ସବୁ କିଛି ଜାଣିଲି।
1: ଆଚ୍ଛା, ଏଇଟା ତ ବହୁତ ଭଲ କଥା ଯେ ଏବେ ଯୋଉ ଆପଣ ଗୋଟିଏ ସର୍ଭିସ୍ କରୁଛନ୍ତି ଓଡ଼ିଶା ପୁଲିସରେ ଆପଣ କାର୍ଯ୍ୟରତ, ଯଦି ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅଛନ୍ତି ତ ଆପଣଙ୍କର ଦିନଚର୍ଯ୍ୟା ଯେଉଁଟା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ କିଭଳି ଭାବରେ ଆପଣଙ୍କର ସମୟକୁ ଅତିବାହିତ କରୁ ଆପଣଙ୍କ ସମୟକୁ ଅତିବାହିତ କରୁଛନ୍ତି ସେଇଟା କୁହନ୍ତୁ। କେତେ ସମୟ ଅଭ୍ୟାସ କରୁଛନ୍ତି ବର୍ତ୍ତମାନ, କେତେ ସମୟରୁ ଉଠୁଛନ୍ତି ଆଉ କିଭଳି ଭାବରେ ଆପଣଙ୍କ ଦିନଚର୍ଯ୍ୟା?
2: ଏବେ ତ ମୋର ଜବ୍ ହେଇଯାଇଛି, ହେଲେ ମୁଁ ବେଶୀ ସମୟ ଏବେ ଗ୍ରାଉଣ୍ଡକୁ ଟାଇମ୍ ଦେଇପାରୁନି।
1: ଆଜ୍ଞା,
2: ତ ତ ଏବେ ମୁଁ ତ ମୋ ଫ୍ୟୁଚର ମୁଁ କିଛି ଜବ୍ କରିବା ପାଇଁ ହିଁ ଖେଳୁଥିଲି ନା, ହେଲେ ମୁଁ ଚାହେଁ କି ମୁଁ ଫୁଟବଲକୁ ମାନେ ଛାଡ଼ିବିନି, ବଟ୍ ଏବେ ଜବ୍ କଲା ଦିନଠୁ ମୋର ଏମିତି ଟାଇମ୍ ହଉନି କି ମାନେ ସକାଳେ ଆମର ଅଫିସ୍ ଡାକନ୍ତି 6:00 କେବେ କେବେ 9:00 ହେଇଯାଏ, ତ ସେଇଟା ଯାଏ। ତାପରେ ସାର୍ ମାଙ୍କୁ ବି କହିଛି କି ମୋତେ ପ୍ରାକ୍ଟିସ୍ ପାଇଁ ଛାଡ଼, ତ ଫାର୍ଷ୍ଟ ତ ଅଫିସିଆଲ ମାନେ ଅଫିସକୁ ଇମ୍ପୋର୍ଟାନ୍ସ ଦେବେ ନା, ତ ମୁଁ ଫାର୍ଷ୍ଟ ଅଫିସକୁ ଦଉଛି, ଇଭିନିଂରେ ଏମିତି ଫ୍ରି ହେଲେ ଆଫ୍ଟରନୁନରେ ମୁଁ ପ୍ରାକ୍ଟିସ୍ କରୁଛି।
1: ଏଇଟା ତ ଭଲ କଥା କହିଲେ ଯେ ଆପଣ ଯେତେବେଳେ ସକାଳେ ମାନେ ଅଫିସ କାର୍ଯ୍ୟ କରୁନାହାନ୍ତି ସେହି ସମୟରେ ଖେଳିବାକୁ ଯାଉଛନ୍ତି, ଆପଣ ଯେତେବେଳେ ବି ସମୟ ପାଉଛନ୍ତି ତ ସେହି ସମୟରେ ଆପଣ ମୂଳ ଲକ୍ଷ୍ୟ ଅଛି ଯେ ଆପଣ ଖେଳିବା ପାଇଁ ଦାଉଛନ୍ତି ଏବଂ ନିଜ ମାନେ କାର୍ଯ୍ୟ ଯେଉଁଟାକି ଆପଣ ସେବା ଯେଉଁଟାକୁ ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅଛନ୍ତି ସେହି କାମକୁ କରିକି ଆପଣ ନିଜେ ଫୁଟବଲରେ ପ୍ରାକ୍ଟିସ୍ ଯେଉଁଟା ଅଭ୍ୟାସ ଚଲେଇଛନ୍ତି, ତ ଏଇଟା ଗଲା ତ ଆପଣଙ୍କର ଦିନଚର୍ଯ୍ୟା। ତ ଦିନଚର୍ଯ୍ୟା ହିସାବରେ ଆପଣ କେତେଟାରୁ ଉଠୁଛନ୍ତି ଏବଂ କେତେ ମାନେ କେତେ ସମୟ ପର୍ଯ୍ୟନ୍ତ କ'ଣ କ'ଣ କରୁଛନ୍ତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ସମ୍ପର୍କରେ ଟିକେ କୁହନ୍ତୁ।
2: ମୁଁ ସକାଳେ 5:30 ଉଠେ,
1: ଆଜ୍ଞା
2: 5:30 ଉଠେ, 6:00 ଅଫିସ ଯାଏ, ଅଫିସରୁ ଆସିକି ଅଫିସରେ କିଛି କାମ ନଥିଲେ ଶୀଘ୍ର ଆସିକି ମୁଁ ଗ୍ରାଉଣ୍ଡ ପଟେ ଯାଏ, ଗ୍ରାଉଣ୍ଡରୁ ଆସିକି ଘର କାମ ଟିକେ କିଛି ଥାଏ ହେଲେ କରିଦିଏ, ତାପରେ ବ୍ରେକଫାଷ୍ଟ କରିକି ଶୋଇ ପଡ଼େ, ତାପରେ ଉଠିକି ଇଭିନିଂରେ ମୁଁ 4:00-6:00 ମୁଁ ମୋର ପ୍ରାକ୍ଟିସ ଯାଏ, ପ୍ରାକ୍ଟିସ ଯାଏ, ପ୍ରାକ୍ଟିସରୁ ଆସିକି ଆମର 8:00 ଅଫିସ ଅଛି, ଅଫିସ ଯାଏ, ସେଇଠି 9:00 ହେଇଯାଏ, 9:00 ଆସିକି 10:00 ଭିତରେ ମୁଁ ଡିନର କରିକି 10:30 ମୁଁ ଶୋଇ ପଡ଼େ।
1: ଯାହାହେଉ ଆପଣ ମାନେ ଶୀଘ୍ର ଶୋଉଛନ୍ତି ଏବଂ ଶୀଘ୍ର ଉଠୁଛନ୍ତି ମଧ୍ୟ, ତ ସେଥିପାଇଁ ଆମର ଯେଉଁଟା ଯୁବ ସମାଜ ଅଛନ୍ତି ତ ତାଙ୍କୁ ଗୋଟିଏ ବାର୍ତ୍ତା ଦେଉଛନ୍ତି ଯେକୌଣସି ଯୁବକ କିମ୍ବା ଯୁବତୀ ହେଉ ସେ ଯଦି ତାର ଶୀଘ୍ର ଶୋଇବା କାମ ଯଦି ଶୀଘ୍ର କରେ ଏବଂ ରାତିଠାରୁ ଉଠି ଯଦି ନିଜର ପାଠପଢ଼ା କିମ୍ବା ଅନ୍ୟ ଯେକୌଣସି କାମ କରିବା ପାଇଁ ଇଚ୍ଛା କରେ ତାହେଲେ ନିଶ୍ଚୟଟା ଫଲବତୀ ହେବ ଏବଂ ତାକୁ ସେ କରିପାରିବ। ତ ଆଉ ଗୋଟିଏ କଥା ମୁଁ ଆପଣଙ୍କୁ ପଚାରିବି, ଯେତେବେଳେ ଆପଣ ଷ୍ଟେଟ୍ ଲେଭେଲ୍ ଖେଳୁଛନ୍ତି କିମ୍ବା ଡିଷ୍ଟ୍ରିକ୍ଟ ଲେଭେଲ୍ ଖେଳୁଛନ୍ତି, ଜିଲ୍ଲାସ୍ତରୀୟ କିମ୍ବା ରାଜ୍ୟସ୍ତରୀୟ ଖେଳୁଛନ୍ତି ଏବଂ ଆମେ ଯେଉଁଟା ଜିଲ୍ଲାସ୍ତରୀୟ ବ୍ଲକ୍ ସ୍ତରୀୟ ଖେଳୁଛୁ, ତ ଆଞ୍ଚଳିକ ଖେଳିବା ସମୟରେ ଅଲଗା ହେଉଛି ଏବଂ ରାଜ୍ୟସ୍ତରୀୟ ଖେଳିବା ସମୟରେ ଖେଳଟା ଅଲଗା ହେଉଛି, ତ ଟିକିଏ ଆପଣ ଆମର ଯୁବକ ଯୁବତୀମାନଙ୍କୁ ସେ ସମ୍ପର୍କରେ ସମ୍ୟକ ଧାରଣା ଦିଅନ୍ତୁ ଯେ ଯେଉଁଟା ନୀତି ନିୟମ ଗୁଡାକ ଅଛି ଆମେ ଫୁଟବଲ କେମିତି ଖେଳିବା।
2: ଯେତେବେଳେ ଆମେ ଷ୍ଟେଟ୍ ଲେଭେଲ୍ ଖେଳୁଛୁ ସେତେବେଳେ ଆମେ ଗଭର୍ଣ୍ଣମେଣ୍ଟ ମାନେ ସବୁକିଛି ଦଉଛି, ଫେସିଲିଟି ବହୁତ ଭଲ ଅଛି, ମାନେ ସବୁକିଛି ଦେବ, ଫିଜିଓ ଦେବ, କିଛି ଟ୍ରିଟମେଣ୍ଟ ବହୁତ କିଛି ଅଛି, ବଟ୍ ଆମେ ଷ୍ଟେଟ୍ ଲେଭେଲ୍ରେ ଯୋଉ ଜିନିଷ ସବୁ ପାଉଛୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲ୍ରେ ସେ ସବୁ ପାଉନୁ। ଡିଷ୍ଟ୍ରିକ୍ଟ ଲେଭେଲ୍ରେ ଆମର ବିନା ଲାଇସେନ୍ସ କୋଚ୍ ଥାନ୍ତି ଯୋଉଟାକି ଆମେ ମାଡ଼ ହେଲେ ବି ଆମେ ତା ଉପରେ ହିଁ ଖେଳିବା, ଜାଣିପାରନ୍ତିନି, ତ ଏଇଟା ଫରକ କି ମାନେ ଷ୍ଟେଟ୍ ଲେଭେଲ୍ରେ ଖେଳିଲେ ସବୁକିଛି ତାଙ୍କ ପଟୁ ଖର୍ଚ୍ଚ କିଛି ବାଜିଲେ କ'ଣ ଡକ୍ଟର ସେମାନେ ହିଁ ବୁଝିବେ ତାଙ୍କ ସବୁକିଛି, ଆଉ ଡିଷ୍ଟ୍ରିକ୍ଟ ଲେଭେଲ୍ରେ ଖେଳିଲେ ଏଇଟା କି ନିଜ ହାତରୁ ସବୁକିଛି ଖର୍ଚ୍ଚ କରିବାର ପଡ଼ିଥାଏ, ନିଜକୁ ସେଫ୍ଟିରେ ଖେଳିବାର ପଡ଼ିଥାଏ।
1: ଏଇଟା ତ ଭଲ କଥା କହିଲେ ଯେ ଆମେ ଯଦି ରାଜ୍ୟସ୍ତରୀୟ ଖେଳୁ ତାହେଲେ ନିଶ୍ଚୟ ସେମାନଙ୍କର ଯେଉଁଟା ସୁବିଧା ସୁଯୋଗ ଥାଏ ତ ସେଇଟା ଉନ୍ନତମାନର, ଏବଂ ଡିଷ୍ଟ୍ରିକ୍ଟ ଲେଭେଲ୍ ରାଜ୍ୟସ୍ତରୀୟ ଖେଳିଲେ ଆମେ ସେଇଟା ତ ଜିଲ୍ଲାସ୍ତରୀୟ ଖେଳିଲେ ଟିକିଏ କମ୍ ରହିଛି ବୋଲି କହୁଛନ୍ତି, କିନ୍ତୁ ଦିନକୁ ଦିନ ଯେତେବେଳେ ଆମେ ଖେଳିବା ପାଇଁ ଯାଉଛୁ ଏବଂ ଆମେ ପ୍ରଗତିଶୀଳ ଦୁନିଆରେ ପାଦ ରଖିଛୁ ନିଶ୍ଚୟ ସେଇଟା ଧୀରେ ଧୀରେ ମଧ୍ୟ ଠିକ୍ ହେବ। ତ ଶେଷରେ ଆପଣ ଯୁବ ସମାଜକୁ କ'ଣ ଉପଦେଶ ଦେବେ, ଯୁବକ ଯୁବତୀମାନେ କିଭଳି ଭାବରେ ସେମାନେ ନିଜର ସମୟକୁ ଠିକ୍ ଭାବେ ଉପଯୋଗ କରିବେ ଏବଂ ପାଠପଢ଼ା ସହିତ ଖେଳ ପ୍ରତି କିଭଳି ଆଗ୍ରହ ପ୍ରକାଶ କରିବେ ସେ ସମ୍ପର୍କରେ କୁହନ୍ତୁ।
2: ଆଜିକାଲି ଦୁନିଆ ଏମିତି କି ଯେମିତି ପାଠ ବି ବହୁତ ଇମ୍ପୋର୍ଟାଣ୍ଟ, ବଟ୍ ନିଜ ବଡି ବି ଇମ୍ପୋର୍ଟାଣ୍ଟ, ହେଲେ ପାଠ ସହିତ ନିଜ କିଛି ଏମ୍ କିଛି ରଖିବା କଥା, ଯେମିତି ମୁଁ ଜଣେ ଯେମିତି ପାଠ ସହିତ ଫୁଟବଲ କିଛି ଚଏସ୍ କଲି, ପରିବେଶ ଏମିତି ହେଲାଣି କି ଏବେ ବହୁତ ରୋଗ ସବୁ ହେଉଛି, ତ ଆମ ବଡିକୁ ମାନେ ଯୋଗ ସବୁ କରିବାର ବହୁତ ଜରୁରୀ। ପାଠ ପଢ଼ ବଟ୍ ସକାଳୁ ବହୁତ ପିଲା ଅଛନ୍ତି କି ସକାଳୁ ଉଠିକି ପାଠ ପଢୁଛନ୍ତି, ଲେକିନ୍ ଗୋଟେ ଘଣ୍ଟା ନିଜ ବଡିକୁ ବି ୟୋଗା ସବୁ କରିକି ମାଇଣ୍ଡକୁ ବି ଠିକ୍ ସେ ରଖିବାର ଅଛି।
1: ଏଇଟା ତ ଭଲ କଥା କହିଲେ ଯେ ଯୁବକ ଯୁବତୀମାନେ ଯେଉଁମାନେ ବି ପାଠ ପଢୁଛନ୍ତି ନିଜ ଶରୀରକୁ ଠିକ୍ ହିସାବରେ ରଖି ନିଜର ଶାରୀରିକ ବ୍ୟାୟାମକୁ ଆପଣ ଶାରୀରିକ ବ୍ୟାୟାମ କରନ୍ତୁ ସବୁଦିନ ଏବଂ ପାଠ ସହିତ କିଭଳି ଭାବରେ ସାଠ ହେବ ଅର୍ଥାତ୍ ଶାରୀରିକ ପରିଶ୍ରମ ହେବ ସେ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ଏବଂ ଫୁଟବଲ ସମ୍ପର୍କରେ ତା ସହିତ ଆପଣ ନିଜର ଦିନଚର୍ଯ୍ୟା ସମ୍ପର୍କରେ ଫୁଟବଲ ଖେଳାଳି କିଭଳି ଭାବରେ ଜଣେ ଉନ୍ନତି କରିପାରିବ ତାର ଲକ୍ଷ୍ୟ ହୋଇପାରିବ ସେ ସମ୍ପର୍କରେ ଏତେ ଜିନିଷ ଆପଣ ଆମର କାର୍ଯ୍ୟକ୍ରମରେ କହିଲେ ସେଥିପାଇଁ ଆମେ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
2: ଥ୍ୟାଙ୍କ ୟୁ ସାର୍।
1: ନମସ୍କାର।
0: ଶ୍ରୋତାବନ୍ଧୁ ଶୁଣିଲେ ତ ସାକ୍ଷାତକାର, ଆଶା କରୁଛି ଆମ ଖେଳାଳି କାମିନୀ ମୁଣ୍ଡାଙ୍କ ଜୀବନଯାତ୍ରା ଆପଣମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟକ ହୋଇଥିବ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ମେ ମାସ 21 ତାରିଖ ଦିନ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଚା ଦିବସ ଇଣ୍ଟରନ୍ୟାସନାଲ୍ ଟି ଡେ ପାଳନ କରାଯାଏ। ଚାହା ହେଉଛି ଏମିତି ଏକ ପାନୀୟ ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ସହିତ ଗଭୀର ଭାବେ ଜଡ଼ିତ ଅଛି। ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଆରାମ ମୁହୂର୍ତ୍ତ, ଏକ କପ୍ ଚା ଲୋକମାନଙ୍କୁ ସତେଜତା ଓ ଶାନ୍ତି ଦେଇଥାଏ। ଚା କେବଳ ଏକ ପାନୀୟ ନୁହେଁ, ଏହା ସାମାଜିକ ସମ୍ପର୍କର ଏକ ମାଧ୍ୟମ ଅଟେ। ବନ୍ଧୁବାନ୍ଧବ, ପରିବାର ଓ ସହକର୍ମୀମାନେ ଏକତ୍ର ହୋଇ ଚା ସହିତ ନିଜ ମଧ୍ୟରେ ଆଲୋଚନା ଓ ହସଖୁସି ମୁହୂର୍ତ୍ତ ବାଣ୍ଟିଥାନ୍ତି। ଭାରତରେ ଚା ଚାଷ ଅର୍ଥନୀତିରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଆସାମ, ଦାର୍ଜିଲିଂ ଓ ନୀଳଗିରି ପରି ଅଞ୍ଚଳଗୁଡ଼ିକ ଉତ୍ତମ ମାନର ଚା ଉତ୍ପାଦନ ପାଇଁ ପ୍ରସିଦ୍ଧ। ଏହା ଲକ୍ଷାଧିକ ଲୋକମାନଙ୍କୁ ରୋଜଗାର ମଧ୍ୟ ଯୋଗାଇଥାଏ। ଶ୍ରୋତାବନ୍ଧୁ, ଆନ୍ତର୍ଜାତୀୟ ଚା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚା ଉତ୍ପାଦକ ଓ ଶ୍ରମିକମାନଙ୍କ ପରିଶ୍ରମକୁ ସମ୍ମାନ ଦେବା ଏବଂ ଚା ଶିଳ୍ପର ଗୁରୁତ୍ୱକୁ ସାରା ବିଶ୍ୱରେ ଆଲୋକିତ କରିବା। ଶ୍ରୋତାବନ୍ଧୁ, ଚା କେବଳ ଏକ ପାନୀୟ ନୁହେଁ, ଏହା ଆମ ଜୀବନରେ ଏକ ଆନନ୍ଦମୟ ଅଂଶ ଅଟେ। ତ ବର୍ତ୍ତମାନ ଶୁଣିବା ଶ୍ରୋତାବନ୍ଧୁ ଏକ ଗୀତ। କଥାଚିତ୍ର କପେ ଚା, କଣ୍ଠ ଗୌରବ ଆନନ୍ଦ, ଗୀତ ଆଶୁତୋଷ ପଟ୍ଟନାୟକ, ସଙ୍ଗୀତ ଗୌରବ ଆନନ୍ଦ।

ଶ୍ରୋତା ବନ୍ଧୁ, ଗୀତଟି ଶୁଣିଲେ ତ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ପ୍ରତିବର୍ଷ ମେ ମାସ 21 ତାରିଖ ଦିନ ବିଶ୍ୱ ସାଂସ୍କୃତିକ ବିବିଧତା, ସଂଳାପ ଓ ବିକାଶ ପାଇଁ ଦିବସ ୱାର୍ଲଡ ଡେ ଫର୍ କଲଚରାଲ ଡାଇଭରସିଟି ଫର୍ ଡାଇଲଗ୍ ଆଣ୍ଡ ଡେଭଲପମେଣ୍ଟ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ବିଭିନ୍ନ ସଂସ୍କୃତି, ଭାଷା, ପରମ୍ପରା ଓ ଜୀବନଶୈଳୀକୁ ସମ୍ମାନ ଦେବା ଏବଂ ସେଗୁଡ଼ିକ ମଧ୍ୟରେ ସଂଳାପ ଓ ବୁଝାମଣାକୁ ଉତ୍ସାହିତ କରିବା। ଆଜିର ବିଶ୍ୱ ହେଉଛି ଏକ ବହୁ ସାଂସ୍କୃତିକ ସମାଜ। ଏଠାରେ ଭିନ୍ନ ଭିନ୍ନ ଭାଷା, ପୋଷାକ, ଖାଦ୍ୟ ଓ ପରମ୍ପରା ଦେଖିବାକୁ ମିଳେ। ଏହି ବିବିଧତା ଆମ ଜୀବନକୁ ଅଧିକ ସମୃଦ୍ଧ କରିଥାଏ। ସାଂସ୍କୃତିକ ବିବିଧତା ଆମକୁ ଶିଖାଇଥାଏ ପାରସ୍ପରିକ ସମ୍ମାନ ଓ ସହଯୋଗ ମାଧ୍ୟମରେ ଆମେ ଏକ ଶାନ୍ତିପୂର୍ଣ୍ଣ ଓ ଉନ୍ନତ ସମାଜ ଗଢ଼ିପାରିବା। ଭିନ୍ନ ସଂସ୍କୃତି ମଧ୍ୟରେ ସଂଳାପ ହେଲେ ଭ୍ରାନ୍ତି ଓ ଦ୍ୱନ୍ଦ୍ୱ କମ୍ ହୋଇଥାଏ ଏବଂ ମାନବତାର ସମ୍ପର୍କ ଆଉ ଦୃଢ଼ ହୋଇଯାଇଥାଏ। ଏହି ଦିବସରେ ଆମେ ସମସ୍ତେ ଏହା ପ୍ରତିଜ୍ଞା କରିବା, ବିଭିନ୍ନ ସଂସ୍କୃତିକୁ ସମ୍ମାନ କରିବା, ଶାନ୍ତି ଓ ସହ ଅସ୍ତିତ୍ୱକୁ ପ୍ରୋତ୍ସାହନ ଦେବା ଏବଂ ଏକତାର ସହିତ ବିକାଶର ପଥରେ ଆଗେଇବା। ତ ଶ୍ରୋତା ବନ୍ଧୁ, ଶୁଣିବା ଆଜି ଯୁବବାଣୀ କାର୍ଯ୍ୟକ୍ରମର ଶେଷ ଗୀତଟି। କଥାଚିତ୍ର ଲୁଡ଼ୁ, କଣ୍ଠ ଅରିଜିତ ସିଂ, ସଙ୍ଗୀତ ପ୍ରୀତମ, ଗୀତ ସନ୍ଦୀପ ଶ୍ରୀବାସ୍ତବ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ସମ୍ବଲପୁର କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦେବିତୋଷ ଆଚାର୍ଯ୍ୟ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ଦୀପ ଏବଂ ସସ୍ମିତା ବିଶ୍ୱାଳ, ଗୀତିକାର ଦେବିତୋଷ ଆଚାର୍ଯ୍ୟ।

କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ କୁମାରଦୀପ ଏବଂ ସସ୍ମିତା ବିଶ୍ୱାଳ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ରେଡ଼ିଓ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: बिल्कुल, ये है आकाशवाणी रेनबो, और आकाशवाणी रेनबो पर ये है मैसेज मसाला मिक्स, और मैसेज मसाला मिक्स में बातें आपकी हो रही हैं क्योंकि मैसेजेस आपके हैं। रमा यादव जी, आपकी प्रस्तुति बेहद पसंद आ रही है। जो प्रेम में ना बन पाया उसे रिश्तों में बांधना किस लिए, जिसे रत्ती भर भी फर्क ना पड़ता हो उसे दुख बांटना किस लिए, सहज समन मेरा बस दीवाना हो गया, ये समझना तेरा तो तेरे बस का नहीं तो समझाना किस लिए। अनिल मोहन, उषा मोहन, टिल्लू नायक कैथल हरियाणा से आप लिख रहे हो। नहीं, कोई बात नहीं, समझाया जा सकता है। बाबा जी, ये क्या आजकल आप सब ने कविता करनी शुरू कर दी हैं, मुझे ऐसा लग रहा है। ये प्रेमचंद प्रेमी जैतपुरा धामपुर से, बाबा जी की प्यारी हूँ, नन्ही दराज दुलारी हूँ, हर पल घर में हंसती रहती हूँ, मैं फूलों की क्यारी हूँ, मम्मी जब भी बोनी लाएं घर में मैं छुप जाती हूँ, बाबा जो भी टॉफी लाएं पल में चट कर जाती हूँ, दादी हलवा खूब बनाए मेरे मन को भाता है, बड़ी बहन को धूमे कैसे मुझसे ना बच पाता है, जितनी तितली उड़े गगन में उन सबसे मैं न्यारी हूँ, बाबा जी की प्यारी हूँ, नन्ही राज दुलारी। मुझे लगता है मैसेज थोड़ा सा छोटा हो तो अच्छा लगता है, क्योंकि बहुत सारे दोस्त हैं ना जो मैसेज करते हैं हमारे। गुड इवनिंग, मेरा नाम अरुण कुमार है, मैं भटिंडा से हूँ, मेरे पेरेंट्स मेरी सिस्टर के साथ मेरा बड़ा ही प्यारा सा बंधन है, बिल्कुल ऐसा ही बंधन मैं अर्थ नेचर और एनिमल के साथ भी फील करता हूँ। आई लव मदर अर्थ नेचर एंड एनिमल्स एज मच एज आई लव।
1: ସ୍ୱାମୀଙ୍କର ନାଁଟା ଟିକେ କହିଲେ ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳୁ ଚରଣ ମେହେର। ଇଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣି, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି ସିଏ କୁଣ୍ଠାବୋଧ କରୁଛନ୍ତି। ତେବେ ସୁନ୍ଦର ବାର୍ତ୍ତାଟିଏ, ଖୁବ ସମ୍ମାନ ବୋଧ ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି। ଆପଣ କାମ ଶିଖିନଥିଲେ ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
2: ନାଇଁ, ବୁଣାବୁଣି କାମ ସବୁ, ବୁଣାବୁଣି ବାନ୍ଧ ରଙ୍ଗ
1: ପୁରା ଶାଢୀ ଯାକ ତିଆରି ହଉଛି।
2: ଶାଢୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
1: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେ ଲୁଗାଟା ଆପଣ ନିଜେ ବୁଣିଛନ୍ତି?
2: ନାଇଁ, ଆମର ବୁଣାକାର ବି ଅଛନ୍।
1: ଆଜ୍ଞା,
2: ଆମେ ବି ବୁଣୁଥିଲୁ, ଆଗେ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରୁ, ବୟସ ହେଇଗଲା ନା।
1: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
2: ଅଛନ୍, ବହୁତ ଅଛନ୍, ଏହା ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନୁ।
1: ଆଜ୍ଞା,
2: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲେନ ତାଙ୍କୁ ଶିଖେଇ ଶିଖେଇ କରି।
1: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
2: ପରିବାରରେ ଆମର ଏହା ଦେଖ, ପରିବାରରେ ଆମର ତ ଦୁଇ ପୁଅ, ବଡ଼ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
1: ଆଜ୍ଞା, ହେଲେ ସାନ ପୁଅ ବୋହୁ, ଆପଣ ସ୍ୱାମୀ ସ୍ତ୍ରୀ,
2: ଆର ଆମର ଦୁଇଟା ନାତି ଅଛନ୍।
1: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାହିଁ ବୁଣାବୁଣି?
2: ଏଇଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
1: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି ଯେ ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
2: ହଁ, ଯିଏ କରବ ଜୀବନଟା, ଶୁଣୁ ମୁଁ ଗୋଟେ କଥା କହିଦେଉଛି, ଆମର ବୁଣା କାମଟା ଏମିତି କାମଟେ ଆଇ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେ, ଏହା ବି ମୋର ଆଖି ବି ଧାର ବୋହି ପଡ଼ବା ସେନ୍ତା ପରିଶ୍ରମ।
1: ନିହାତି, ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ, ସେଇ ସଂଘର୍ଷର କାହାଣୀ,
2: ସେଇ ସଂଘର୍ଷ। ସଂଘର୍ଷ ନାଇଁ ହେଲେ ତ ନାଇଁ ହୁଏ, ଆଗକେ ତ ମନୁଷ୍ୟ ବଡ଼ ହୋଇ ନା ପାରେ, ଆଗକେ ଚଢ଼ି ନା ପାରେ ଜୀବନ। ଦେଖ ଏମିତି କଥା ଥିଲା, ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ, ମୋର ଶାଶୁ ଶ୍ୱଶୁର ମୋର ଦିଅର ଥିଲେ ନନ୍ଦ ଥିଲେ ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ, ଯେତେବେଳେ ଆମେ ଅଲଗା ହୋଇଗଲୁ ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା, ଆମକୁ ଖାଇବାର ମଧ୍ୟ ନାଇଁ ଥାଇ, ଗୋଟେ ଛୁଆ 5 ବରଷ, ଗୋଟେ ଛୁଆ 2 ବରଷ, ଗୋଟେ ଛୁଆ 6 ମାସ। ସେ ଟାଇମ୍ରେ ଯେନ୍ କାମ ପଡ଼ିଛି, ଦିନ ଆର ରାତି ଏକାକାର ହୋଇଯାଇଛି କାମ କରିବାରେ।
1: ତ ବର୍ତ୍ତମାନ ଯେଉଁ ସ୍ଥିତି, ଆପଣ ଅନେକ ଜାଗାରେ ପୁରସ୍କୃତ ହେଇସାରିଲେଣି, କୋଉ କୋଉ ଜାଗା ମ୍ୟାଡାମ ଆପଣ ଯାଇଛନ୍ତି?
2: ପ୍ରତି ବର୍ଷ ଦିଲ୍ଲୀ ଯାଉଛୁ।
1: ଆଜ୍ଞା,
2: 30 ବର୍ଷ ହେଲାଣି।
1: ବିଦେଶ କୁଆଡେ ଯାଇଛନ୍ତି?
2: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି।
1: ଇଥିଓପିଆ?
2: ହଁ, ଆଫ୍ରିକା।
1: ଆଫ୍ରିକା,
2: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଏ, ଗୋଟେ ଲେଡିସ୍ ଟିକେ ଆମେ ଏକଲା ନାଇଁ ଛାଡ଼ୁ ବୋଲି, କାରଣ ଆମର ଓଡ଼ିଶାରେ ବି କେହି ନାଇଁ ଯାଇ, ଖାଲି ମୁଁ ଏକଲା ଯାଇଥିଲି।
1: ହେଲେ ସେଠି ଡର ଲାଗିଲାନି?
2: ନାଇଁ, 22 ଲେଡିସ୍ ଯାଇଥିଲୁ।
1: ଆଚ୍ଛା, ସମସ୍ତଙ୍କ ସାଙ୍ଗରେ
2: ସାରା ଇଣ୍ଡିଆରେ 22 ଲେଡିସ୍ ଇଏ ହୋଇଥିଲେ।
1: ଆପଣ କେବେ ଭାବି ନଥିବେ? ନାଇଁ
2: ନାଇଁ,
1: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି
2: କୋଉଠି ସେଟା ମୁଇଁ ନାଇଁ ଜାଣି ଏତିକି ବି ନାଇଁ ଜାଣିଥିଲି ଖାଲି ପହଲା ଜାଣିଥିଲି ମୋର ଶ୍ୱଶୁର ଆମେରିକା ଯାଇଥିଲେ ତିନି ମାସ ଥିଲେ ଆମେରିକା ଯାଇଥିଲେ ହଂକଂ ଯାଇଥିଲେ
1: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡ଼ାମ ଆଫ୍ରିକା ସେଇଠି କ'ଣ କୋଉ କାମ ପାଇଁ ଯାଇଥିଲେ କ'ଣ ସବୁ କାର୍ଯ୍ୟକ୍ରମ ହେଇଥିଲା ସେଠି
2: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକିରି ଯାଇଥିଲି ଛୋଟିଆ ଲୁମ୍ଟେ ରଖିଛି ସେ ଲୁମ୍ଟା ଧରିକିରି ଯାଇଥିଲି
1: ସେଠି କେମିତି ବୁଣା ହଉଛି ସୂତା କାମ କେମିତି ହଉଛି
2: ସେଠି ତାଙ୍କର ବି ଲୁମ୍ ଆସିଥିଲା
1: ଆଜ୍ଞା
2: ଆର ଆମର ବି ଲୁମ୍ ଯାଇଥିଲା ତାଙ୍କ ଲୁମ୍ଟା କାଣ ସେମାନେ ଦେଖନ୍ତି ତାଙ୍କର ପ୍ଲେନ୍ ବୁଣା ନେଇ ଏନ୍ତା ନେଇ ବାହାରୁଥାଏ ସବୁ ବାନ୍ଧ ବେଲେ ଆମର ବୁଣାକେ ଦେଖନ୍ ଆର ସେମାନେ ବୋଲନ୍ କି ଇ ତାଙ୍କର ବୁଣା ବି ହଉଛି ଆର ଫିଗର ବି ବାହାରୁଛି ଦୁଇଟା ହଉଛି ଆମଟା ଖାଲି ବୁଣା ହଉଛି ବୋଲନ୍
1: ମାନେ ଯୋଉ ଆମେ ଶାଢୀରେ ଦେଖୁଛୁ ନିଜେ ପିନ୍ଧୁଛୁ ମଧ୍ୟ କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡମ୍ ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି ଯେ ଯୋଉ ଆମେ ଚିତ୍ର ଦେଖୁଛୁ ଶୁଆର ଚିତ୍ର ହେଲା ଗଛର ଚିତ୍ର ହେଲା ମୟୂର ଚିତ୍ର ହେଲା ଏଇସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି
2: ସେଟା ପହଲା ଗୋଟେ ଡ୍ରଇଂ ହବ
1: ଆଜ୍ଞା
2: ଗୋଟେ ଡ୍ରଇଂ କଟା ହବ ଡ୍ରଇଂ ହେଲେ ଡ୍ରଇଂ ତାହାକେ ଗ୍ରାମ ବନା ହବ ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ ଗୋଟେ ଜିନିଷଟେ ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧିବୁ ସେଟା ସେଟା ତାର ସୂତାକେ ଉକୁଲମୁ ତାରକେ ଗୋଟେ ତାର ଫ୍ରେମ୍ ଅଛେ କମଡ଼ା ବୋଲସନ୍ ଆମର ସେନ ଲଗାମୁ ସେ ଗ୍ରାଫ୍ଟା ପକେଇ କରି ସେନୁ ବାନ୍ଧଟା ବାନ୍ଧିମୁ ସେଟା ଦେଖିକରି
1: ସେଟା ଦେଖିକରି କୋଉ ଗଣ୍ଠି ଯାକେ ଗଲେ ସେଇ ଫିଗରଟା ବାହାରିବ
2: ଯେ ସେଟା ଆମେ ଗଣ୍ଠି ନାହିଁ ସେ ଗଣ୍ଠିକେ ଯେନ୍ ଆମର ଗ୍ରାଫ୍ରେ ଥିବା ସେ ଗ୍ରାଫ୍ ଆଗରେ ଗୋଟେ ଗଣ୍ଠି ହେବା ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ୍ ଗୋଟେ ଥି କେନୁ ପଚାଶ କେରା ଲାଗବା କେନୁ ଷାଠିଏ ଲାଗବା କେନୁ ଶହେ ଲାଗବା ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା ଗଣ୍ଠି ପଡ଼ିକରି ସେଟା ବନ୍ଧିନୀ ହେବା ବାନ୍ଧି ସାରିଲେ ତାହାକେ ଆମେ ରଙ୍ଗ କର୍ମା ଧୂପ ସୂତାରେ ତ ବନ୍ଧା ହେବା ଧୂପ ସୂତାରେ ଯେନ୍ ବନ୍ଧା ହେବା ସେ ଗଣ୍ଠି ପଡ଼ିଗଲା ସେ ଗଣ୍ଠି ଭିତରେ ଧୂପ ରହିଯିବା ତାହାକେ ଆମେ ପହଲା ଶାଗୁଆ କରିଦେଲା କି ହଲଦିଆ କରିଦେଲା ଯେନ୍ ରଙ୍ଗଟି କରିଦେମା ଲାଷ୍ଟ ରଙ୍ଗଟା ହେସି କଲା ଶୁଆଟି କଲା ବେଲେ ଶାଗୁଆ ହେବା ତା ଥଣ୍ଡଟା ଲାଲ ହେବା
1: ମାନେ ପରିଶ୍ରମ ବହୁତ ଲାଗୁଛି
2: ହଁ ପରିଶ୍ରମଟା ଲାଗବା ସେଟା କରିକରି ତାହାକେ ଆମେ ଲାଷ୍ଟକେ କଲା ରଙ୍ଗ କର୍ମା ତାହାକେ ଯେତେବେଳେ ଖୁଲି ଦେମା ଖୁଲି ଦେଲେ ତେଟା ପୁରା ଫିଗରଟା ବାହାରି ପଡ଼ବା
1: ଆଜ୍ଞା ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ ଏଇଟା ଆଗରୁ ବି ଦେଖି ଆସୁଛୁ ବର୍ତ୍ତମାନର ବି ଚାହିଦା ସିନା ବଢିଛି କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡମ ସିଏ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି
2: ଡିଜାଇନ ବୁଣା
1: ଦୁଇଟା ପାଇଁ
2: ସେ ଡିଜାଇନଟା କାଣ ହେଇଛି ଶୁଣ ସେଟା ଗୋଟେ କଥା ହେଇଛି ଯେତେବେଳେ ନ୍ୟାସନାଲ ଆୱାର୍ଡ ପାଇଲି ସେଟା ମହାଲକ୍ଷ୍ମୀ ଶାଢୀ ନାଁ ହଉଛି
1: ମହାଲକ୍ଷ୍ମୀ
2: ସେ ଡିଜାଇନଟା କେନ୍ଦା ହେଲା ନାଇଁ ମୁଁ ଯେତେବେଳେ ଛୋଟ ଥିଲି ମୋର ଆଇଟା ସେଟା କାଣା କରୁଥିଲେ ଆମେ ସେ ଝୁଟି ପକଉଥିଲୁ ମଗସିର ମାସେ ମହାଲକ୍ଷ୍ମୀ ଝୁଟି ପକଉଥିଲୁ
1: ସେ ଯୋଉ ପାଦ ଚିହ୍ନ ଥାଇକି ଯୋଉ ଶାଢୀ
2: ବେଲେ ସେଟା ସେ ଝୁଟି ମତେ ମୋର ଆଇ ଶିଖେଇଥିଲି
1: ବେଲେ ସେନୁ ଛୋଟିଆ ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ
2: ବେଲେ ସେଟା ସେନୁ କରୁଥିଲି ଝୁଟି ପକଉଥିଲି ମା ଘରେ କରୁଥିଲି ସେଟା ଯେତେବେଳେ ଶାଶୁ ଘର ଆସିଲି ତେବେ ଶାଶୁ ଘରେ ବି ସେନ୍ତା ଝୁଟି କରୁଛନ୍ ବେଲେ ସେ ବାପ ଘରଟା ଆର୍ ମା ଘରଟା ଦୁଇଟାକେ ମେସେଇ ଦେଲି ଦୁଇଟାକେ ମେସେଇ କରି ଗୋଟେ ଶାଢୀ ତିଆରି କଲୁ
1: ଆଜ୍ଞା
2: ବେଲେ ସେ ସେଟା ମହାଲକ୍ଷ୍ମୀ ଶାଢୀ
1: ଆଜ୍ଞା ସେ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
2: ଫୁଲ ଫୁଲ ଆମର ସେ ଶଙ୍ଖ ମାଛ ସେ ବାପ ଘରଟା ଯାହା ଦେଖୁଥିଲେ ଆର ଶାଶୁ ଘରଟା ବି ଯାହା ଦେଖିଲି ଦୁଇଟାକେ ମିକ୍ସ କରିକରି ସେଟା ମହାଲକ୍ଷ୍ମୀ
1: ନୂଆ ଡିଜାଇନଟେ ଆପଣ ବାହାର କରିଦେଲେ ତାର ପୁଣି ନାଁ ହେଇଗଲା ମହାଲକ୍ଷ୍ମୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ବୁଣାକାରଙ୍କର ବୋହୂ ଆଉ ଆପଣ ହେଲେ ପ୍ରକୃତରେ ଗୃହଲକ୍ଷ୍ମୀ
2: ପୁରସ୍କାର ପ୍ରାପ୍ତ ଘରର ମୁଁ ବି ଗୋଟେ ଝିଅ ଏଇ ବୁଣା ବାବଦ ପାଇଁ ମୋ ଅଜାରେ ଯେନ୍ ଥିଲେ ସେମାନେ ଗୋଲ୍ଡ ମେଡାଲ ପାଇଛନ୍ ସେମାନେ ପଥର କାମ କରୁଥିଲେ ଗଛ କାମ କରୁଥିଲେ
1: ଖୁବ ଧନ୍ୟବାଦ ମ୍ୟାଡମ ଆପଣ ଆସିଲେ ଆମର ଅନୁରୋଧ ରକ୍ଷା କଲେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ନମସ୍କାର
2: ନମସ୍କାର।

ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37,876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3,210 ଗାଁକୁ ଆମେ ପାଣି ଦେଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ପିଲାଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିରେ 3,000 ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8 ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ପାଇଁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ CCTV କ୍ୟାମେରା ସ୍ଥାପନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସମୁଦ୍ରକୂଳ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ାଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜୟ ନୀତି ସମ୍ପନ୍ନ ହେବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3 ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ବିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4,00,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23,48,00,000 ଟଙ୍କା ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ 2,77,00,000 ଟଙ୍କାର 12 ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍ମୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ହୋଇଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେର୍କେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ 5 ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10,00,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି, ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।
3: ଆଜିର ପ୍ରସଙ୍ଗରେ ଶୁଣିଲେ ଆତଙ୍କବାଦ ନିରୋଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟବ୍ରତ ବେହୁରା। ଆପଣମାନେ
4: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ, କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇକରି ପୁଲିସ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାରେ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର, ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମହୁମାଛି କରିଡର। ଆଉ ରାଜ୍ୟ ଜାରି ରହିଛି ଖରାର ପ୍ରକୋପ। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛି ଅପରବଲ୍ ଗରମ। ଏଥର ପୁରା ଖବର। ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଲୋକଭବନର ଆଜି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଯୋଗ ଦେଇକରି ରାଜ୍ୟପାଳ ଏଇଟା କହିଛନ୍। ଭାରତ ସ୍କାଉଟ୍ ଆଉ ଗାଇଡ୍ ଅଭିଯାନକେ ପ୍ରଶଂସା କରିକରି ରାଜ୍ୟପାଳ କହିଛନ୍, ଇଟା ଯୁବ ପିଢ଼ିଙ୍କ ଭିତରେ ନେତୃତ୍ୱ, ଜୀବନ କୌଶଳ, ପରିବେଶଗତ ସଚେତନତା ଆଉ ବିପର୍ଯ୍ୟୟ ପରିଚାଳନା କ୍ଷମତାକେ ବଢ଼ାବାର ଦିଗେ ଉଲ୍ଲେଖନୀୟ ଭୂମିକା ନେଇ ଆସୁଛି। ଏହି ସମାରୋହଟି ରାଜ୍ୟ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷମାନଙ୍କୁ ଅଭିନନ୍ଦନ ଜଣାବାର ସହିତ ରାଜ୍ୟପାଳ ପ୍ରଶଂସା କରିଛନ୍। ଏହି ଅବସରରେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସ୍କାଉଟ୍ ଆଉ ଗାଇଡ୍ର ଓଡ଼ିଶା ରାଜ୍ୟ ମୁଖ୍ୟ ଆୟୁକ୍ତ କାଳୀପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏଥି ଭାରତ ସ୍କାଉଟ୍ ଆଉ ଗାଇଡ୍ର ଭିନ୍ ଭିନ୍ ବର୍ଗଥି ଭଲ ପ୍ରଦର୍ଶନ କରିଥିବାର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା 2026 ଲାଗି ପରୀକ୍ଷା କେନ୍ଦ୍ରମାନଙ୍କେ ଭିଡ଼ କମ୍ କରବାର୍କେ କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ଭୁବନେଶ୍ୱର, କାନପୁର ଆଉ ମିରଟଠାନେ 3 ନୂଆ ପରୀକ୍ଷା କେନ୍ଦ୍ର ସ୍ଥାପନା କରିଛି। UPSC ସୂଚନା ଅନୁସାରେ ପାଖାପାଖି 23,000 ପରୀକ୍ଷାର୍ଥୀ ଏହି ନୂଆ କେନ୍ଦ୍ରମାନଙ୍କ ଲାଗି ଆବେଦନ କରିଛନ୍। ସର୍ବଭାରତୀୟ ସ୍ତରଥି ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83 ବଢ଼ିଛି। UPSC ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍, ପରୀକ୍ଷା ପ୍ରକ୍ରିୟାକେ ଅତ୍କା ପରୀକ୍ଷାର୍ଥୀ ଅନୁକୂଳ, ସୁଗମ ଆଉ ଦକ୍ଷ କରବାରଟା ଇ ଆୟୋଗଙ୍କର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଜୁଲାଇ 16 ତାରିଖ ହେବାର୍କେ ଥିବାର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା 2026କେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଭାବେ କରବା ଲାଗି କଟକ ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଦେବସ୍ନାନ ପୁନି ଦିନୁ ନୀଳାଦ୍ରି ବିଜେତକ ସବୁ ନୀତିକାନ୍ତି ଲାଗି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯିବା, ରଥଯାତ୍ରାଟି ଭକ୍ତମାନଙ୍କର ସୁରକ୍ଷା ଆଉ ଭିଡ଼ ନିୟନ୍ତ୍ରଣ ଲାଗି ନୂଆ ପଦକ୍ଷେପ ଗ୍ରହଣ କରାଯିବାର୍କେ ଯୋଜନା କରାଯାଇଛି। ଏଥିଲାଗି ସାରା ସହରନ 8 ଅତିରିକ୍ତ ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ଇତାର ଛଡ଼ା ସହରର ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କେ ଅତିରିକ୍ତ CCTV କ୍ୟାମେରା ଭି ଲଗାଯାଇଛି। ପୁରୀ ସହରନ ଅପରାଧ ନିୟନ୍ତ୍ରଣ ଲାଗି ସବୁ ଥାନା ଇଲାକାନ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲୁ।

କରାଯିବା। ହୋଟେଲ ଆଉ ଲଜ୍ମାନଙ୍କେ ନିୟମିତ ଭାବେ ଯାଞ୍ଚ କରିବାର୍କେ ଶ୍ରୀ ଖୁରାନିଆ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ମନ୍ଦିର ପାଶେ ରକ୍ଷକ ଯାନ ମୁତୟନ, K9 ସ୍କ୍ୱାଡ୍ ନିୟୋଜନ, NSG ତାଲିମପ୍ରାପ୍ତ SOG ଟିମ୍ ମୁତୟନ ବାଗିର ଖାସ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାର୍କେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହର ବିକାଶକେ ତୁର୍ତ୍ତି କରିବା ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଗୋଟିଏ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍। ପାଖାପାଖି 40 କୋଟିରୁ ଅତକା ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର କଲେଜ ପାଖେ ଇ ବସ୍ଷ୍ଟାଣ୍ଡ ତିଆରି ହେବା। ଲୋକମାନଙ୍କର ଯୋଗାଯୋଗ ଆଉ ଯାଆସ ବ୍ୟବସ୍ଥାକେ ବରକସ କରିବା ଲାଗି ରାଜ୍ୟ ସରକାର ସବୁ ପାଣ୍ଠି ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଇତାର ସହିତ 23 କୋଟି ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଆଉ ଗ୍ରାମାଞ୍ଚଳନ ତିଆରି ହୋଇଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ବିଲ୍ ମନ୍ତ୍ରୀ ଉଦ୍ଘାଟନ କରିଛନ୍। ରାଇଜେ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ ତରଫୁ ୱି କେୟାର ସାଥି ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମିଆଥି ଆପ୍ଥି ଥିବାର ଗୋଟିଏ ବଟନ୍ ଦବାଲେ ସାଙ୍ଗେ ସାଙ୍ଗ ସାହାଯ୍ୟ ମିଳିପାରବା ବୋଲି କମିଶନରେଟ୍ ପୁଲିସ ତରଫୁ କୁହାଯାଇଛି। ଆଘନୁ ଥିବାର ମୋ ସାଥି ଆପ୍କେ ଅପଗ୍ରେଡ୍ କରାଯାଇକରି ନୂଆ ଆପ୍ ବିକଶିତ କରାଯାଇଛି। ରାଜ୍ୟର ସବୁ ଗାଁକେ 2027 ମାର୍ଚ୍ଚ ମାସ ତକ୍ ପାଇପ୍ଥି ପିଇବାର ପାଇଁ ପହଞ୍ଚାବାର ଲାଗି ସରକାର ପ୍ରତିବଦ୍ଧ ଆନ୍ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ଏପତକ 207 ମେଗା ପାଇପ୍ ଜଳ ପ୍ରକଳ୍ପ ଭିତରୁ 3 ପୁରା ହୋଇକରି 2402 ଗାଁକେ ପାଣି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ଆଉ 14 ପ୍ରକଳ୍ପ ମେ ମାସ ତକ୍ ଶେଷ ହେବା, ଯେନ୍ଟା 131 ଗାଁକେ ପାଣି ଯୋଗାବା। 35 ପ୍ରକଳ୍ପର ଅଧା କାମ ସରିକରି 3210 ଗାଁକେ ପାନୀର ସୁବିଧା ମିଳିପାରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଏହାଦେ ତକ 1852 ଏକକ ଗ୍ରାମ୍ୟ ଯୋଜନା 6369 ସୋଲାର ପ୍ରକଳ୍ପ କାମ ଶେଷ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଯୁକ୍ତି ବିଦ୍ୟା ଆଉ ପରିବେଶ ସଂରକ୍ଷଣ ଦିଗେ ଗୋଟିଏ ବଡ଼ ପଦକ୍ଷେପ ହିସାବରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ NHAI ତରଫୁ ସମ୍ବଲପୁର, ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲା ଭିତରେ ରାଜ୍ୟର ପହେଲା ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ତରଫୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବଢ଼ାବାର, ଚାଷର ଉତ୍ପାଦନଶୀଳତାକେ ମଜବୁତ କରବାର ଆଉ ସବୁଜ କରିଡର ଗଢ଼ବାର ଲାଗି ଜାତୀୟ ରାଜପଥ 53, 55 ଆଉ 16 ପାଖାପାଖି 20,000 ଦେଶୀ ଫୁଲଗଛ ଲଗାବାର ଲାଗି ପଦକ୍ଷେପ ନିଆଯାଇଛି। ରୁଷିଆର ମସ୍କୋନ ଡ୍ରୋନ୍ ଆକ୍ରମଣଥି ଜୀବନ ହରାଇଥିବାର ଓଡ଼ିଆ ଯୁବକ ଏ ରମୟାଙ୍କର ପାର୍ଥିବ ଶରୀରକେ ଆଜି ଓଡ଼ିଶା ଅନାଯାଇଛେ। ଭାରତ ସରକାର ଆଉ ରାଜ୍ୟ ସରକାରଙ୍କର ମିଳିତ ସହଯୋଗଥି ଏ ରମୟାଙ୍କର ପାର୍ଥିବ ଶରୀର ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରନ ପହଞ୍ଚିବା ଋତୁରୁ ତାଙ୍କର ଜନ୍ମ ଜାଗା ଗଞ୍ଜାମ ଜିଲ୍ଲା ମାଧବନ୍ଧକେ ନିଆଯାଉଛି। ଇନ ଜନେଇ ଦିଆଯାଇପାରେ ଯେ ପଶ୍ଚିମ ଏସିଆନ ଚାଲିଥିବା ଯୁଦ୍ଧ ପରିସ୍ଥିତିଥି ଗଲା 17 ଦିନ ଡ୍ରୋନ୍ ଆକ୍ରମଣଥି ଏ ରମୟାଙ୍କର ଜୀବନ ଯାଇଥିଲା। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଯାଆସ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଆଉ ଦକ୍ଷିଣ ସୁଦାନ ବାଗିର ଅତକା ପ୍ରଭାବିତ ଇଲାକାମାନଙ୍କରୁ ଯାଆସ କରୁଥିବା ଯାତ୍ରୀମାନଙ୍କର କ୍ଷେତ୍ରଟି ତାହାକେ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି। ଜ୍ୱର, ମୁଡ଼ବଥା, ମାଂସପେଶୀ ଦରଜ, ରକ୍ତସ୍ରାବ କି ବାନ୍ତି ବାଗିର ଲକ୍ଷଣ ଦେଖାଦେଉଥିବା ଯାତ୍ରୀମାନଙ୍କୁ ସାଙ୍ଗେ ସାଙ୍ଗ ଡାକ୍ତରୀ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କି ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କି ଶରୀର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶଟି ଆସୁଥିବା ଯାତ୍ରୀମାନଙ୍କୁ ବିଦେଶ ଯିବାର ଅନୁମତି ମିଳିବାର ଆଗରୁ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାରକେ କୁହାଯାଇଛି। ଫିରବାର 21 ଦିନ ଭିତରେ ଏହିସବୁ ଲକ୍ଷଣ ଦେଖାଦେଉଥିବା ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତର ସେବା ଦେବାରକେ ଜୋର ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକକୁ ସଚେତନ କରିବାର ଉଦ୍ଦେଶ୍ୟ ଆଜି ଦେଶେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁଆନ ପିଢ଼ିଙ୍କୁ ଆତଙ୍କବାଦ ଆଉ ହିଂସା ନୁ ଦୂରେଇ ରଖବାର ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ସାମାଜିକ ସଦ୍ଭାବନାକେ ତହକାବାର ଆଉ ହିଂସା ବିରୋଧୀ ହୋଇଥିବାର ଲଢ଼େଇଥି ଜୀବନ ଦେଇଥିବାର ଲୋକର ତ୍ୟାଗକେ ସୁର୍ତା କରିବା ଲାଗି ଫି ବଛର ମେ ମାସର 21 ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଏସି। 1991 ମେ ମାସ 21 ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜ ଦିବସଟି ଦେଶବାସୀ ତାଙ୍କୁ ଶ୍ରୋତା କରିକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍।
ମାନବ ସମାଜଟି ଚାହାର ସାଂସ୍କୃତିକ ଐତିହ୍ୟ ଓ ସ୍ୱାସ୍ଥ୍ୟ ଲାଗି ରହିଥିବାର ସୁଫଲ ଆଉ ଇ କ୍ଷେତ୍ରଟି ଆର୍ଥିକ ପ୍ରୋତ୍ସାହନ ବାବଦେ ସଚେତନତା ସୃଷ୍ଟି କରବାର ଲାଗି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ଚାହା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ଇ ଦିବସ ଫି ବଛର ମେ ମାସର 21 ତାରିଖକେ ପାଳନ କରାଯାଇ ଆସୁଛି। ଚଳିତ ବଛର ଇ ଦିବସର ବାର୍ତ୍ତା ହେଉଛି ଚାହାର ନିରନ୍ତରତାକେ ବଜାୟ ରଖବାର ସହିତ ସମାଜକେ ସମର୍ଥନ। ବୌଦ୍ଧ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟନ ଫାଇଲ୍ ଆଉ ଡାକ ପ୍ରକ୍ରିୟାକେ ଅତିକା ତୁର୍ଥି ସ୍ୱଚ୍ଛ ଆଉ ବ୍ୟବସ୍ଥିତ କରବାର୍ ଲାଗି ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓସ୍ୱାସର ସଫଲ କାର୍ଯ୍ୟାନ୍ୱୟନକେ ନେଇକରି ଆଭାସୀ ଜରିଏ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୌଦ୍ଧ ଜିଲ୍ଲାର 79ଟା ସରକାରୀ କାର୍ଯ୍ୟାଳୟନ ଓସ୍ୱାସକେ ବ୍ୟବସ୍ଥିତ କରାଯାଇଛି। ଭାରତ ନ୍ୟୁଜିଲାଣ୍ଡ ଖେଲ୍ ସମ୍ପର୍କର 100 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାନୁ 2 ଦିନିଆ ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ଇ ବାବଦେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍, ଭାରତ ନ୍ୟୁଜିଲାଣ୍ଡ ଖେଲ୍ ସହଯୋଗର 100 ବର୍ଷର ପୂର୍ତ୍ତି ପାଳନ ସମ୍ୟାଥି ଏନ୍ତା ସହଭାଗିତା ବଡ଼ ଭୂମିକା ନିଭାଉଛି। ଇତାକେ ସଫଲ କରିବା ଲାଗି ଦୁଇ ଦେଶର ଚେଷ୍ଟାକେ ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ପ୍ରଶଂସା କରିଛନ୍। ପାଣିପାଗ ରାଜ୍ୟ ଆଇବା ରହିବାର ତକ ଗ୍ରୀଷ୍ମ ଲହରୀ ଜାରି ରହିବା। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଜବର ଗରମ ଆଉ ଗୁଳୁଗୁଳି ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫୁ ସବୁ ଜିଲ୍ଲା ପ୍ରଶାସନ ଆଉ ବିଭାଗକେ ସତର୍କତାମୂଳକ ପଦକ୍ଷେପ ନେବାରକେ କୁହାଯାଇଛି। ଆଇବା 25 ତାରିଖ ତକ ରାଜ୍ୟର କେତେଟା ଜିଲ୍ଲାକେ ହିଟ୍ ୱେଭ୍ ଲାଗି ପାଣିପାଗ ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷେ ମୁଖିଆ ଖବର ଫେର ଗାଏ, ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାଟି ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମହୁମାଛି କରିଡର। ଆଉ ରାଜ୍ୟ ଜାରି ରହିଛି ଖରାର ପ୍ରକୋପ, ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛି ଅପରବଲ୍ ଗରମ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମସ୍ତଙ୍କ
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
2: ଆକାଶବାଣୀ।

0: ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ ଇ କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
1: ତିନିଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହୋଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନ୍ରେ ତାଙ୍କର କେମିତି ବିକାଶ ହୋଇପାରିବ, ବୃଦ୍ଧି ହୋଇପାରିବ, ସେମାନେ କେମିତି ସଚେତନ ହୋଇପାରିବ, ତାଙ୍କର ପ୍ରଡ଼କ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ୍ ପ୍ରଡ଼କ୍ଟ ତିଆରି କରୁଛନ୍ତି ସେଇଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ୍ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ, ତାହାର ଉନ୍ନତିକରଣ ପାଇଁ ଏଇ କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
0: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ 3 ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗୀର ଜିଲ୍ଲାର ଗାନ୍ଧୀମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୂହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା DRDO ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

0: ହେଇଯିଏ ବିହୁ ସମକର ସାଙ୍ଗେ ଯୋଡ଼ି ହେଇଯିଏ।
1: ତାହେରୁ ଆମର କିତନି କିତି ଲୋକ ମାନେ ଚାହା ଉପରେ ଗା ତାକର ଜୀବିକା ନିର୍ବାହ କରୁଛନ୍ ନେଇ କେ ଜୀବନ ଜୀବିକା
0: ଚାହା ବିକି କରି ନେଇ
1: ଏ ଦେଖ ଷ୍ଟେସନ ମାନକେ ହେଲା କେନ୍ ବଜାର ଘାଟେ ହେଲା ଯେନ ଲୋକ ଭିଡ ମାନେ ହଉଛନ୍ ସେନ ଚାହା ଦୋକାନଟେ କରି କରି ପେଟ ପୋଷୁଛନ୍ ନେଇ କେ ବେଲେ ଇଟା ତ ଆଉ ଚାଷୀ ମାନେ ଗଲେ ଉନ୍ନତି କରୁଛନ୍
0: ବେଲେ ନାନି ଇଟା ଯେନ୍ତା କହିଲ ବୁଝେଇକିରି
1: ହଁ
0: ଆର ଗୋଟେ କଥା ନାନି
1: କାଣା
0: ଯେନ୍ତା ଆମର ରାଜ୍ୟର କଥା
1: ହଁ ହଁ ହଁ
0: ଆମର ରାଜ୍ ଭିନ୍ ଭିନ୍ ଅଞ୍ଚଳତି ଅଛି
1: ହଁ
0: ଆର ଭିନ୍ ଭିନ୍ ଅଞ୍ଚଳତି ଭିନ୍ ଭିନ୍ କିସମର ମାଟ ଅଛି ନେଇ କେ ବେଲେ ହେ ଭିନ୍ ଭିନ୍ କିସମର ମାଟି ଭିନ୍ ଭିନ୍ କିସମର ଚାଷବାସ ବି ହଉଛି କେନ୍ ମାଟେ କେନ୍ ଚାଷଟା ଭଲ ହଉଛି
1: ବେଲେ ଇ ଯେନ୍ ମାଟିର କଥା ନାଇଁ କହିଲୁ କେ ହେନ୍ତା ଆଜିର ଆଲୋଚନାର ବିଷୟଟା ଇ ମାଟ ଉପରେ ହିଁ ଅଛେ
0: ତ କହୁଛେ ନାନି
1: ବେଲେ ଇ ମାଟିର ଉପରେ ତ ଅଛେ ଆମର ଭଗବତୀ ବହେନ ପଚାରିଛନ୍ ଆମେ ଶୁନୁ ଆଉ ସେ ହିସାବରେ ଫେର ଆଗକେ ବଢ଼ମା ଆଉ
0: ଶୁନୁ ତ ନାନି
2: ଆମର ବୈଠକିକେ ଆସିଥିବାର ସବୁ ଭାଇ ବୁହେନମାନଙ୍କୁ ଜୁହାର। ଯେନ୍ତାକି ଆମେ ଜାଣିଛୁ ଆମର ଏ ଅଞ୍ଚଳ କୃଷି ପ୍ରଧାନ ଅଞ୍ଚଳ ଆଏ। ଅଧିକାଂଶ ଚାଷୀ ଭାଇ ବୁହେନମାନେ ମାଟି ବାବଦରେ ବେଶୀ କିଛି ନାଇଁ ଜାଣିଥାନ୍ କି କେନ୍ ପ୍ରକାର ମାଟିରେ କେନ୍ ପ୍ରକାର ଚାଷ ହେବାର କଥା, କେନ୍ ପ୍ରକାର ବିହନ ଦେବାର କଥା। ତ ହେଥିର୍ ଲାଗି ଓଡ଼ିଶାର ମୃତ୍ତିକା କିସମ ଓ ଏଥିରେ ଫସଲ ଚାଷ ଇ ବାବଦରେ କହିବା ଲାଗି ଆସିଛନ୍ ପିଙ୍କି ସେଠ, ମୃତ୍ତିକା ବୈଜ୍ଞାନିକ RRTTS ଚିପିଲିମା। ମ୍ୟାଡ଼ାମ ନମସ୍କାର।
3: ନମସ୍କାର ସବୁ ଶ୍ରୋତା ଭାଇ ବନ୍ଧୁମାନଙ୍କୁ ମୋର ଜୁହାର।
2: ତ ପହଲା କହୁନ୍ କି ଓଡ଼ିଶାର ମାଟିକେ କେତେ ଭାଗରେ ବିଭକ୍ତ କରାଯାଇଛି?
3: ଓଡ଼ିଶାରେ ଆମର 8 ପ୍ରକାର ମାଟି ଦେଖ୍ବାର୍ ଲାଗି ମିଲ୍ସି।
2: ତ କହିଲେ 8 ପ୍ରକାର ମାଟି ଦେଖ୍ବାର୍ ଲାଗି ମିଲ୍ସି, ତ କେନ୍ କେନ୍ ଜିନିଷ୍କେ ଆଧାର କରି କରି ମାଟିକେ ଭାଗ କରାହେସି?
3: ଆମର ମୁଖ୍ୟତଃ 4 ଜିନିଷ୍କେ ନେଇକିରି ଆମେ ମାଟିକେ ଆଡ଼ଭା କରା ହେସି।
2: ଆଜ୍ଞା।
3: ଫାର୍ଷ୍ଟ ହେଲା ତାର ଗୁଣ, ମାନେ ସେଟା ହାଲକା ଏ କି ମାନେ ସେଟା ଗଭୀର ଏ। ତାପରେ ତାର ରଙ୍ଗ, ମାନେ ଲାଲ ଏ କି କଲା ଏ କି ହଲଦିଆ କଲର ଏ। ତାପରେ କେନ୍ତା ଗଠନ ହେଇଛି, ମାନେ କେନ୍ ପଥର କେ ଭାର ବିଘଟନ ହେଇକିନା ସେ ମ୍ୟାଟ୍ଟା ତିଆରି ହେଇଛି। ତାପରେ ମାଟିର ଉର୍ବରତା, ମାନେ ମ୍ୟାଟ୍ଟା ଉର୍ବର ଏ କି ଅନୁର୍ବର ଏ, ସେଟାକେ ନେଇକିନା ଆମର ମ୍ୟାଟ୍କେ 8 ଭାଗରେ ବିଭକ୍ତ କରାହେଇଛି।
2: ଆଜ୍ଞା। ମାଟିର କିସମ ମାନଙ୍କ ନାଁ କାଣା କାଣା ମ୍ୟାଡ଼ମ?
3: ଯେନ୍ ଆମର 8 ପ୍ରକାର ମ୍ୟାଟ୍ ଯେନ୍ ଓଡ଼ିଶାରେ ଦେଖ୍ବାର୍କେ ମିଲ୍ସି, ସେଟା ହେଲା ଲାଲ ମ୍ୟାଟ୍, ତାପରେ ଆମର ଲେଟେରାଇଟ୍ ମ୍ୟାଟ୍, ତାପରେ କଲା ମ୍ୟାଟ୍, ଆଲୁଭିଆଲ ମ୍ୟାଟ୍, ମିଶ୍ରିତ ଲାଲ ଆଉ କଲା ମ୍ୟାଟ୍, ଲାଲ ଆଉ ହଲଦିଆ ମ୍ୟାଟ୍, ତାପରେ ଉପକୂଳ ଲୁଣି ମ୍ୟାଟ୍, ଆଉ ଗୋଟେ ହେଲା ବନ ଓ ପାହାଡ଼ିଆ ମ୍ୟାଟ୍।
2: ଆଜ୍ଞା। ତ ଆମର ଏଇ ଅଞ୍ଚଳରେ କେନ୍ କେନ୍ ମାଟି ଦେଖ୍ବାର୍କେ ମିଲ୍ସି?
3: ଆମର ଏଇ ଅଞ୍ଚଳଟା ଇତାର ଜଳବାୟୁ ଅନୁସାରେ 3 ପ୍ରକାର ମ୍ୟାଟ୍ ଦେଖ୍ବାର୍କେ ମିଲ୍ସି।
2: ଆଜ୍ଞା।
3: ଫାର୍ଷ୍ଟ ହେଲା କି ମିଶ୍ରିତ ଲାଲ ଆଉ ହଲଦିଆ ମ୍ୟାଟ୍।
2: ଆଜ୍ଞା।
3: ତ ଇ ମ୍ୟାଟ୍ଟା କାଣା ହେସି କି ଇ ମ୍ୟାଟ୍ରେ ଲୁହାର ଅଂଶରେ 2 ପଦାର୍ଥ ଥିସି, ଗୋଟେ ହେଲା ହେମାଟାଇଟ୍ ଆଉ ଗୋଟେ ହେଲା ଲିମ୍ନୋଲାଇଟ୍।
2: ଆଜ୍ଞା।
3: ଏଥିଲାଗି ଇତାର ରଙ୍ଗଟା ଲାଲ ଆଉ ହଲଦିଆ ହେଇଥିସି। ଇତାର କେତେଟା ବିଶେଷତା ହେଲା, ଇ ମ୍ୟାଟ୍ଟା ହାଲକା ଥିସି, ହାଲକା ଥିବାର ଦ୍ୱାରା କାଣା ଇତାର ଜଳଧାରଣ ଶକ୍ତିଟା କମ, ମାନେ ଆପଣ ଯଦି ଆମେ ଯଦି ପାନ୍ ଦଉଛୁ ମାଟିରେ କି ମାନେ ଗଛରେ ଯେନ୍ ପାନ୍ ଦଉଛୁ, ମାନେ ସେଟା ଗଛ ପାଇ ନାଇଁ ପାରେ, ସେଟା ମାଟିର ମାନେ ନିମ୍ନ ସ୍ତରକେ ପଲାସି ସେ ପାନ୍ଟା। ତ ହେଥିର୍ଲାଗି ଇତାର ଜୈବ ସାର ବି କମ୍ ଥିସି।
2: ଆଜ୍ଞା।
3: ହେଥିର୍ଲାଗି ଜୈବ ସାର କମ୍ ମାନେ ଆମେ ଜାନ୍ମା କି ମାଟିଟା ଟିକେ ହେତ୍କି ଉର୍ବର ନାଇଁନ, ଆଉ ଇ ମ୍ୟାଟ୍ଟା ଟିକେ ଅମ୍ଳ, 5-6 ଭିତରେ ଆମର pH ଥିସି। ସମସ୍ତେ ମାନେ ଟିକେ ଏଇଟା କି ଆମେ ଯଦି ଅମ୍ଳ ମାଟି ଯଦି କହୁଛୁ ବେଲେ ସେନୁ ଆମର ଫସ୍ଫରସ୍, ଯେନ୍ଟାକି ଚାଷୀ ଭାଇମାନେ DAP କିମ୍ବା SSP ହିସାବରେ ସାର ଦଉଛନ୍, ସେ ଫସ୍ଫରସ୍ ଆଉ ବୋରନ୍, ବୋରନ୍ ବେଲେ ଗୋଟେ ଅନୁସାରେ ସେଟାର ପରିମାଣଟା କମ୍ ଥିସି ମାଟି।
2: ଆଜ୍ଞା।
3: ଆଉ ଇନୁ ଆମେ ଯେନ୍ ଫସଲ ମାନେ କରିପାର୍ମା ସେଟା ହେଲା ଧାନ ଚାଷ କରିପାର୍ମା, ତାପରେ ଆମେ ମାଣ୍ଡିଆ, ମାଣ୍ଡିଆ ବେଲେ ଆମେ ଯେନ୍ ମିଲେଟ୍ ଏବେ ଚାଲିଛେ ସବୁଆଡ଼େ ସେଟା କରିପାର୍ମା, ମକା ଚାଷ କରିପାର୍ମା, ତାପରେ ଡାଲି ଜାତୀୟ ଫସଲ କରିପାର୍ମା, ଆଉ ପନିପରିବା ଭିତରେ ଟମାଟୋ, ପୋଟଲ କରିପାର୍ମା, ଆଉ ବାଇଗନ ଚାଷ କରିପାର୍ମା।
2: ଆଜ୍ଞା। ଆଜ୍ଞା।
3: ତାପରେ 2 ହେଲା କି କଲା ମ୍ୟାଟ୍, କଲା ବେଲେ ଜାଣୁଥିବେ କି ଇ ମାଟିର ରଙ୍ଗ ହେଲା କଲା, ବେଲେ ସେ କଲାଟା କେଁଥିର୍ ଲାଗି ହେଇଛେ, ଯେହେତୁ ମାଟିରେ ମାଗ୍ନେସିୟମର ପରିମାଣଟା ଅଧିକା ଥିସି ହେଥିର୍ଲାଗି ତା ରଙ୍ଗଟା କଲା।
2: ଆଜ୍ଞା।
3: ଆଉ ଇତାର ବିଶେଷତା ହେଲା ଇତାର ଜଳଧାରଣ କ୍ଷମତାଟା ଅତକା, ତାପରେ ଦେଖିବେ ସେ ମ୍ୟାଟ୍ଟା ଯେତେବେଳେ ଶୁଖିଯାଉଛେ ବେଲେ ଫାଟ ହେଇଯାଏସି।
2: ଆଚ୍ଛା।
3: ଇ ମାଟିଟା ବହୁତ ଉର୍ବର।
2: ଆଜ୍ଞା।
3: ଆଉ ଗୋଟେ ଅସୁବିଧା ହେସି ଯେତେବେଳେ ଜମିରେ ଠିଆ ପାନ୍ ଥିସି, ତ ଆମର ଚାଷୀ ଭାଇମାନେ ଯଦି ସେ ହଲ୍ କରୁଛନ୍ ବେଲେ ସେ କାଣା ହେସି, ସେ ଯେତେବେଳେ ବେଲେ ଲଙ୍ଗଲ ସିଆରରେ କରୁଛନ୍ ବେଲେ କାଦୋଟା ମେଞ୍ଚା ମେଞ୍ଚା ଲାଗିଯାଏସି ସେନୁ, ହେଥିର୍ ଲାଗି ଚାଷୀ ଭାଇଙ୍କୁ ମୁଇଁ କହମି କି ମାନେ ଠିକ୍ ପାଗ

0: ଦେଖିକିନା ଆମର ଜମିର ହଲ୍ କରିବି। ଆଉ ଏ ମାଟିରେ ଆମେ କପା ଚାଷ ଭଲ ପାରିବା, ଧାନ ଚାଷ, ଆଖୁ, ତାପରେ ଚିନାବାଦାମ, ସୋୟାବିନ, ଆଉ ଆମେ ତିଲ ଚାଷ ବି କରିପାରମା।
1: ଆଜ୍ଞା।
0: ତାପରେ ତିନ ନମ୍ବର ହେଲା ଲାଟେରାଇଟ ମାଟି।
1: ଆଚ୍ଛା।
0: ଇ ମାଟିଟା ଯେନୁ ଅତ୍କା ବର୍ଷା ଆଉ ଟିକେ ଜଳବାୟୁଟା ଟିକେ ଉଷ୍ଣ ମାନେ ଟିକେ ଗରମ ଥିସି ସେନୁ ଦେଖବାର୍କେ ମିଲ୍ସି। ଆଉ ଇ ମାଟିରେ ଲୁହା ଆଉ ଆଲୁମିନିୟମ ଅତ୍କା ଥିସି, ହେତିର୍ ଲାଗି ଇତାର ରଙ୍ଗଟା ହେଲା ଲାଲ ଖଇରିଆ। ଆଉ ଇତାର ବିଶେଷତା ହେଲା କି ଜୈବ ସାର ଟିକେ କମ୍ ଥିସି ଆଉ ଜଳଧାରଣ କ୍ଷମତା ବି କମ୍ ଥିସି, କିନ୍ତୁ ଆମେ ଯଦି ଅନୁମୋଦିତ ସାର ଦେଇପାରମା ତ ଭଲ ଫସଲ ହେଇପାରବା। ଆଉ ମ୍ୟାଟ୍ଟା ଟିକେ ଅଧିକା ଅମ୍ଳ, ସେଥିର୍ ଲାଗି ଆମେ ସେ ଅମ୍ଳୀୟତାକେ ଦୂର କରିବାର ଲାଗି ଚୁନ୍ ଆଉ ଆମେ ଖତ ତାର ସାଙ୍ଗେ ସାର ଦେଲେ ଭଲ ଅମଳଟେ ମିଳିପାରବା। ଆଉ ଇ ଜମିରେ ମାନେ ଇ ମାଟିର ଜମିରେ ଆମେ ଧାନ, ମାଣ୍ଡିଆ, ନଡ଼ିଆ ଚାଷ, ତାପରେ ଚା, କଫି, ପନିପରିବା, ଆଲୁ ଆଉ ଛୋଟ ଧାନ ଚାଷ କରିପାରବା।
1: ଆଜ୍ଞା, ଏଇଟା ତ ବହୁତ ବଢ଼ିଆ କଥା କହିଲେ କି ଆମର ଏ ଅଞ୍ଚଳରେ କେନ୍ କେନ୍ ମାଟି ଦେଖବାର୍ ଲାଗି ମିଲ୍ସି ଆଉ ଆମେ ତାର ପରିଚାଳନା କେନ୍ତା କରି କର୍ମା। ମ୍ୟାଡ଼ମ୍, ତାହେଲେ କହୁନ୍ ଲାଲ ମାଟି କାଣାଏ ଆଉ ତାର ବିଶେଷତା କାଣାଏ?
0: ଲାଲ ମାଟି ହେଲା ତାର ରଙ୍ଗଟା ଲାଲ ଥିସି, ସେ ଲାଲ ହେବାର ମାନେ ହେଲା କି ସେ ମାଟିରେ ଲୁହାର ଅଂଶଟା ବେଶୀ ଅଛି। ଆଉ ଏ ମାଟିର ବିଶେଷତା ହେଲା ଏଇଟା ମାନେ ବାଲିଆ ମାଟେ ଆଉ ହାଲକା, ଆଉ ମାଟିଟା ପୁରା ଅନୁର୍ବର ହେ, ଆଉ ଜୈବ ସାର ବି କମ୍ ଥିସି, ତାପରେ ଜଳଧାରଣ କ୍ଷମତା ବି କମ୍, ଆଉ ମାଟି ବି ଅମ୍ଳୀୟ ମାଟି। କିନ୍ତୁ ଆମେ ଯଦି ସାର ଆଉ ଆମେ ଯଦି ଜଳସେଚନ ଦେଇପାରୁଛୁ ବେଲେ ଭଲ ଚାଷଟେ ହେଇପାରବା। ଇ ମାଟିଟା ଆମର ଓଡ଼ିଶାର ବହୁତ ଉଚ୍ଚଭୂମି ଅଞ୍ଚଳ ଜିଲ୍ଲା ମାନକେ ଦେଖବାର୍କେ ମିଲ୍ସି, ଯେନ୍ଟାକି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ। ଆଉ ଇ ମାଟି ଯେହେତୁ ମୁଇଁ କହିଲି କି ଟିକେ ବାଲିଆ ମାଟେ ଆଉ ଅମ୍ଳୀୟ ଅଂଶ ବି ଥିସି, ତ ସେଥିର୍ଲାଗି ଇନୁ ମାଣ୍ଡିଆ, ବାଜରା, ଜୁଆର, ଆଲୁ, ଅଦା, ହଲଦି ଚାଷ ଚାଷୀ ଭାଇମାନେ କରିପାରିବେ।
1: ବଢ଼ିଆ କଥା କହିଲେ କି ଲାଲ ମାଟି କାଣା ଆଉ ତାର ବିଶେଷତା କାଣା। ଏ ଲାଲ ମାଟିନୁ ଅଧିକ ଅମଲ ଲାଗି ଆମେ କାଣା କାଣା କରବାର୍କେ ପଡ଼ବା?
0: ମୁଇଁ ଆଗରୁ କହିଲି କି ଲାଲ ମାଟିଟା ଯେହେତୁ ଲୁହା ଅଂଶଟା ଅଧିକା ଥିସି ବେଲେ ହେଥିର୍ଲାଗି ମାନେ ଟିକେ ଅମ୍ଳୀୟ ମାଟି ଏ, ଆଉ ଇ ତାର ପିଏଚ୍ଟା ଆମର 4.5-6 ଭିତରେ ଥିସି। ଆଉ ଯେହେତୁ ଜୈବ ଅଂଶ ବି କମ୍ ଥିସି, ଲାଲ ମାଟି କେ ବି ଆମକୁ ଉପଚାର କରିକିନା ଚାଷ କରବାର ଅଛେ, ସେଥିର୍ଲାଗି ଏକର ପ୍ରତି ଆମେ 250-300 kg କାଗଜ କଳ ମଇଳା, ଯେନ୍ଟାକି ଆମେ କହୁଛୁ ପେପର ମିଲ୍ ସ୍ଲଜ୍, ସେଟା ପକାମା। ତାର ସାଙ୍ଗେ 2-2.5 quintal ଆମେ ଗୋବର ଖତ ପକାମା। କେତେବେଳେ ପକାମା ଏଇଟା? ଯେତେବେଳେ କି ମାନେ ମଞ୍ଜି ବୁନବାର 7-10 ଦିନ ଆଘନୁ ଲଙ୍ଗଲ ସିଆରରେ ଆମେ ଏଇଟା ପକାମା। ଆଉ ଯେତେବେଳେ ମଞ୍ଜି ବୁଣା ହେବା ସେ ଟାଇମ୍ରେ ଆମେ ଯେନ୍ଟା ବି ଆମର ଅନୁମୋଦିତ ଯବକ୍ଷା ଯାନ, ଫସ୍ଫରସ୍ ଆଉ ପଟାସ୍ ଆମେ ପ୍ରୟୋଗ କରିକରି ଆମେ ଯଦି ପ୍ରୟୋଗ କରିପାରମା ତାହେଲେ ଆମକୁ ଗୋଟେ ଭଲ ଅମଳଟେ ମିଳିପାରବା।
1: ଆଜ୍ଞା, ବଢ଼ିଆ କଥା କହିଲେ କି ଯେନୁ ଲାଲ ମାଟି ଅଛେ ତାହାକେ ବି ଆମେ କେନ୍ତା ପରିଚାଳନା କରିପାରମା ନେଇ କିଆ, କାହିଁ କରି ଲାଲ ମାଟି ଅଛେ ବି ତ ଆମେ ସେଥିରୁ ଚେଷ୍ଟା କରମା କି ଲାଲ ମାଟିନୁ ବି ଆମେ କିଛି ଅମଲ କରୁ ବୋଲିକରି। ବହୁତ ସୁନ୍ଦର କଥା। ଆଲୁଭିଏଲ ମାଟି ବେଲେ କାଣା ଏ ଆଉ ତାର ବିଶେଷତା କାଣା ମ୍ୟାଡ଼ମ୍, ସେ ବିଷୟ ଟିକେ କହିବେ?
0: ଆମର ଆଲୁଭିଏଲ ମାଟିକେ ଆମେ ନଦୀ ପଠା ମାଟ ବି କହିପାରମା। ଆଉ ଇଟା ଯେନୁ ଆମର ନଦୀଟା ବାହାରିସି ମାନେ ନଦୀର ଉତ୍ପତ୍ତି ସ୍ଥଳରୁ ଯେନ ଆସି କର୍ଦମ, ତାପରେ କର୍ଦମ ବୋଲେ ଆମର କାଦୋ, ତାପରେ ପଟୁ ଆଉ ବାଲି, ସେଟା ନଦୀର ତଲ ଭାଗେ ସେଟା ଜମା ହେଇକିନା ଏ ମାଟିଟା ତିଆରି ହେସି। ଏ ମାଟିଟା ବହୁତ ଉର୍ବର, ତାର ଉର୍ବରତା ଶକ୍ତି ବହୁତ ଭଲ। ଆଉ ଏ ମାଟି ପଟୁ ଆଉ ସୂକ୍ଷ୍ମ ବାଲିଟା ଇତାର ଅଧିକା। ତାପରେ ମାଟିର ପିଏଚ୍ ହେଲା ମଧ୍ୟମ, ଯେନ୍ଟାକି ଆମେ ଭଲ ପିଏଚ୍ ମାନେ ମଧୁର ପିଏଚ୍, ଯେନୁ କି ଆମର ଗଛଟା ସବୁ ପ୍ରକାର ଖାଦ୍ୟ ଉପାଦାନ ପାଇପାରସି।
1: ଆଜ୍ଞା,
0: ଇ ମାଟିଟା ଆମର ଦେଖା ଦେସି ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ ଆଉ ବୈତରଣୀ ନଦୀର ଉପତ୍ୟକା ଆଉ ଉପକୂଳବର୍ତ୍ତୀ ଅଞ୍ଚଳରେ, ଯେନ୍ଟାକି ଯେନ୍ ଜିଲ୍ଲା ମାନେ ଯାଉଛେ କଟକ, ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା। ଇ ମାଟିରେ ଯଦି ବାଲି ଭାଗ ଯଦି ବେଶୀ ରହିବା ତ କେତେ କେତେବେଳେ ଆମର ଗନ୍ଧକ ବାଲେ ଆମର ସଲଫର ଯେନ୍ ଆମର ଗୋଟେ ଖାଦ୍ୟ ଉପାଦାନ ଅଛେ ତାର ଅଭାବ ଦେଖା ଦେସି, ନାହିଁ ତ ଇ ମାଟିଟା ବହୁତ ଉର୍ବର। ଆଉ ଆମେ ଇ ମାଟି ସବୁ ପ୍ରକାର ଚାଷ କରିପାରମା, ଆଉ ଯେନ୍ଟାକି ପନିପରିବା କରିପାରମା, ଧାନ କରିପାରମା, ଗହମ, ମକା, ଆଲୁ, ଚିନାବାଦାମ, ସୋରିଷ, ଏ ସବୁ ଚାଷଟା ଭଲ ହେଇପାରସି।
1: ଆଜ୍ଞା,
0: ଆଉ ଇ ମାଟିଟା ଯେନ୍ କହିଲି କି ମାନେ ଆମର ନଦୀ ଉପତ୍ୟକା ଜିଲ୍ଲା ମାନକେ ଦେଖବାର୍କେ ମିଲ୍ସି, ସେଟା ପ୍ରାୟ 6,07,000 hectare ପରିମାଣରେ ଇ ମାଟିଟା ଦେଖା ଦେସି।
1: ଆଜ୍ଞା ଆଜ୍ଞା, ହଁ, ବେଲେ ଆମର ଇ ସମୁଦ୍ର କୁଳିଆ ଅଞ୍ଚଳରୁ ଯେନ୍ ମାଟିଟା ମିଲ୍ସି ସେଥିରେ ବି ଆମେ ବହୁତ କିସମର ଚାଷବାସ କରିପାରମା ନେଇ କେ ମ୍ୟାଡ଼ମ୍? ଆଉ କହୁନ୍ ଯେ ବନ ଆଉ ପାହାଡ଼ିଆ ମାଟି ବେଲେ କାଣା?
0: ବନ ଆଉ ପାହାଡ଼ିଆ ମାଟି ହେଲା ସେଟାକି ଆମେ ବାଦାମୀ ଜଙ୍ଗଲ ମାଟି କହିପାରମା, ଯେନ୍ଟାକି ଆମର ଜଙ୍ଗଲ ଜାଗା ମାନକେ ସେଟା ଦେଖବାର୍କେ ମିଲ୍ସି। ମାନେ ଯେନ୍ ଜଙ୍ଗଲର ଜମିରେ ବୃକ୍ଷ ମାନଙ୍କର କି ଗଛ ଲତା ମାନଙ୍କର ଯେନ୍ ପଚିକି ପଶିକିରି ଯେନ୍ ତାଙ୍କର ଅବଶିଷ୍ଟାଂଶ ଥିସି, ତାପରେ କେତେବେଳେ ପଶୁପକ୍ଷୀ ବି ମରିକିନା ସେଟା ପଡ଼ିକିରି ହେନ୍ତି ରହିଯାଉଛନ୍, ତ ସେଟା ପଡ଼ିକିରି ଇ ମାଟିଟା ସୃଷ୍ଟି ହେସି। ଇ ମାଟିର କଲର୍ ହେଲା ଧୂସର, ମାନେ ଆମ ଗୁରସ୍ ଚାହା ଯେନ୍ ପିଇସୁ ଯେନ୍ ହେନ୍ତା କଲର୍ ରହେ, ବାଦାମି ଟାଇପ୍ର। ଆଉ ଇ ମାଟିର ଜୈବ ଅଙ୍ଗାର ବି ବଢ଼ିଆ ଥିସି, ହେଥିଲାଗି ମାଟି ଉର୍ବର ହେ। ଆଉ ଇନୁ ଇ ମାଟିଟା ଦେଖବାର୍ ଲାଗି ମିଲ୍ସି ଆଦିବାସୀ ଜିଲ୍ଲା, ଯେନ୍ଟାକି ବୌଦ୍ଧ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି
1: ଆଜ୍ଞା।
0: ଆଉ ଇ ଜିଲ୍ଲା ମାନକେ 170,000 ହେକ୍ଟରରେ ଇ ମାଟିଟା ଦେଖବାର୍କେ ମିଲ୍ସି। ଆଉ ଇ ମାଟିର ଜମି ସବୁ ପ୍ରାୟ ଗଡ଼ାଣିଆ ଥିସି, ବେଲେ ଗଡ଼ାଣିଆ ରହିଲା ବେଲେ ଆମେ ଯଦି ବର୍ଷା ଯଦି ହଉଛେ ଉପର ମାଟିଟା ଧୋଇ ହେଇକିନା ନଷ୍ଟ ହେବାର ଗୋଟେ ଗୋଟେ ସମ୍ଭାବନା ଥିସି। ଇ ମାଟି କେ ସମାନ କରିକିନା ପୋଡ଼ୁ ଚାଷ କରା ହଉଛେ। ଆଉ ଇ ମାଟି ଆମେ ଅଦା, ହଲଦି, ମକା, ମାଣ୍ଡିଆ, କାନ୍ଦୁଲ ଇ ସବୁ ଚାଷ କଲେ ଚାଷୀ ଭାଇମାନେ ତାଙ୍କର ଭଲ ଫସଲ ଅମଳଟେ ପାଇପାରବେ।
1: ବହୁତ ସୁନ୍ଦର କଥା କି ବନ ପାହାଡିଆ ମାଟିରେ ବି ଆମେ ସବୁ ଚାଷବାସ କରିପାରମା। ଆର୍ ଆମର ପାଖେ ଆମର ଅଞ୍ଚଳରେ ଯେନ୍ ବି ମାଟି ଅଛେ ତାହାକେ ଆମେ ପରିଚାଳନା କେନ୍ତା କରି କରମା, ତାହାକେ ଆମେ ପରିଚାଳନା କରି କରି କେନ୍ତା କରି କୃଷି ଉପଯୋଗୀ କରିପାରମା, ସେଟା ହଉଛେ ମୁଖ୍ୟ ଜିନିଷ। ଆର ଇ ବନ ପାହାଡ଼ିଆ ମାଟିକେ ବି ଆମେ ପରିଚାଳନା କରି କରି ଚାଷବାସ କରିପାରମା। ମ୍ୟାଡ଼ାମ ଆମର ଅଞ୍ଚଳ ଯେନ୍ଟାକି ଅଛେ ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ଦେବଗଡ଼, ତ ଇନୁ କେନ୍ କେନ୍ ମାଟ ଦେଖବାର୍କେ ମିଲ୍ସି?
0: ଆମର ଅଞ୍ଚଳରେ ମିଶ୍ରିତ ଲାଲ ଆଉ କଲା ମାଟି ଦେଖବାର୍କେ ମିଲ୍ସି। ଇ ମାଟିରେ କାଣା ହେସି, ଲାଲ ଆଉ କଲା ମାଟି ବେଲେ ଆପଣଙ୍କୁ ଗୋଟେ ଇଟା ହଉଥିବା କି ହଁ, ମାନେ ଲାଲ ମାଟିର ବିଭିନ୍ନ ଜାଗାରେ କଲା ମାଟିଟା ଭାଗ ଭାଗ ହେଇନା ଥିସି
1: ଆଜ୍ଞା,
0: ହେଲା ବେଲେ ଲାଲ ଯେନ୍ ରଙ୍ଗଟା ହଉଛେ ସେଟା ଲୁହା ଅଂଶ ଲାଗି ରହେସି, ଆଉ ଯେନ୍ କଲା ରଙ୍ଗଟା ଯେନ୍ ହଉଛେ ସେଟା ସେନୁ ଚୁନ୍ ଥିସି, ସେଥିର୍ଲାଗି ତାର ମାନେ ରଙ୍ଗଟା କଲା ହେଇଥିସି
1: ଆଜ୍ଞା।
0: ଇ ମାଟିଟା ହେଲା ମଧ୍ୟମ ଉର୍ବର, ଆଉ ମାଟିଟା ଟିକେ ଗଭୀର ଥିସି। ଆଉ ଯଦି ଖାଲ ଜମି ମାନକେ ସେନୁ ଜିଙ୍କ ଜିଙ୍କ ଯେନ୍ ଗୋଟେ ଅନୁସାର ଅଛେ ତା ଟିକେ ଅଭାବ ଦେଖା ଦେସି। ଆଉ ଇ ମାଟିଟା ଆମର ଯେନ୍ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆଉ ବଲାଙ୍ଗୀର ଜିଲ୍ଲା ମାନକେ 160,000 ହେକ୍ଟରରେ ବିଭିନ୍ନ ସ୍ଥାନରେ ବାଣ୍ଟି ହେଇକିନା ରହିଛି। ଆଉ ଇ ମାଟି ଆମେ ମଧ୍ୟମ କିସମ ଜମିରେ ଆମେ ମଧ୍ୟମ ଧାନ କରିପାରମା, ଆଉ ଗହମ କରିପାରମା, ଆଖୁ, ତାପରେ ମକା କରିପାରମା, ସୂର୍ଯ୍ୟମୁଖୀ କରିପାରମା, ରାଶି, ଚିନାବାଦାମ ଆଉ ବିଭିନ୍ନ ପନିପରିବା ବି କରିପାରମା, ଯେନ୍ଟାକି ବାଇଗନ, ପୁଟଲ ଆଉ ଆମେ ଯେନ୍ ଗୁଆ ସେମି ସେଟା ଭଲ ହେସି। ଆଉ ଯେନ୍ କହିଲି କି ଖାଲ ଜମି ମାନକେ ଜିଙ୍କର ଟିକେ ଅଭାବ ହେସି, ତ ଆମେ ସେ ଖାଲ ଜମି ମାନକେ ଜିଙ୍କଟା 25 kg ପର ହେକ୍ଟର ଜିଙ୍କ ସଲଫେଟ ଆକାରରେ ଯେନ୍ ମିଲ୍ସି ସେ ସାର ପ୍ରୟୋଗ କରିକିରି ଆମେ ଧାନ ଚାଷଟା କରିପାରମା।
1: ଏଇଟା ତ ବଢ଼ିଆ କଥା କହିଲେ କି ଆମର ଅଞ୍ଚଳ ମାନକେ ଯେନ୍ ମାଟି ମିଳୁଛି ତାହାକେ ଆମେ କେନ୍ତା କରି ପରିଚାଳନା କରିପାରମା ଆଉ ସେଥିରେ ଚାଷବାସ କରିପାରମା। ମ୍ୟାଡ଼ାମ ଆଉ ଗୋଟେ କଥା କହୁନ୍ ଯେ ସମୁଦ୍ର କୂଳିଆ ଅଞ୍ଚଳରୁ କେନ୍ କେନ୍ ମାଟି ଦେଖବାର୍କେ ମିଲ୍ସି ଆଉ ତାର ବିଶେଷତା ମାନେ କାଣ?
0: ସମୁଦ୍ରକୂଳିଆ ଅଞ୍ଚଳରେ ଲୁଣି ମାଟି ଦେଖବାର୍କେ ମିଲ୍ସି, କାରଣ ସେନୁ ଦେଖିବେ ଯେତେବେଳେ ସମୁଦ୍ରର ଜୁଆରଟା ମାରିକିନା ଆସି ସେଟା ଜମି ହେଇକିରି ସେଟା ସେ ଲୁଣି ମାଟିଟା ତିଆରି କରସି। ଇ ମାଟିଟା ଦେଖବାର୍କେ ମିଲ୍ସି ପୁରୀ, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା, ଯେନ୍ଟାକି ସମୁଦ୍ରକୂଳ ଅଞ୍ଚଳ ହେ। ଆଉ ଟିକେ ଲୁଣର ପରିମାଣଟା ଟିକେ ଅଧିକା ଥିବାର୍ ଲାଗି ଇ ଜମିରେ ଚାଷ କରବାଟା ଟିକେ କଷ୍ଟ ହେ, ତଥାପି ଯଦି ଚାଷ ଜମି ଅଛେ ବେଲେ ତ ମାନେ ଚାଷୀ ଭାଇମାନେ ମାନେ ବସିକି ରହି ନାଇଁ ପାରନ୍, ତ ସେଥିର୍ଲାଗି ଆମେ ଟିକେ ଭଲ ନିଷ୍କାସନ କର୍ମା। ଇ ମାଟିଟା ଯେହେତୁ କ୍ଷାରୀୟ ହେ ଆମେ ଟିକେ ଜିପ୍ସମ୍ ବ୍ୟବହାର କଲେ ଇତାର ଉର୍ବରତା ବଢ଼୍ସି। ଲୁଣ ଅଂଶଟା ଯେନ୍ ଜମିକିନା ଥିସି ସେ ମାଟି ସେଟା ତାର ଆମେ ଯଦି ଭଲ ପାଣିରେ ସେଟାକେ ଯଦି ଡ୍ରେନେଜ କର୍ମା ସେ ଲୁଣ ଅଂଶଟା ପଲାବା, ଆଉ ତାପରେ ମାନେ ଭଲ ଚାଷଟେ ହେଇପାରବା
1: ଆଜ୍ଞା।
0: ଆଉ ଇ ମାଟିରେ ଆମେ ଦେଖିବେ ହେତିର୍ ଲାଗି ସମୁଦ୍ରକୂଳ ଅଞ୍ଚଳରେ ନଡ଼ିଆଟା ବେଶୀ ହେସି, ଟିକେ ପଇଡ଼ ବେଶୀ ମିଲ୍ସି ଆଇନୁ ନଡ଼ିଆ, ତାପରେ ଆମେ କୋବି ଜାତୀୟ ଫସଲ କରିପାରମା, ଆମେ ତରଭୁଜ କରିପାରମା, ଆଉ ଖାଲ ଜମିନୁ ଆମେ ବଡ଼ ଧାନଟା ଚାଷଟା କରିପାରମା। ଆଉ ଲୁଣି ମାଟି ବେଲେ ଆମେ ଜାନବା ଲାଗି ଗୋଟେ କହେସନ୍ ମାଟିର ଲବଣତ୍ଵ, ସେଟାକେ କହେସୁଁ ଆମେ ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି, ହେଲା ମାନେ ସେ ଜିନିଷଟା ଯଦି ଚେୟାରରୁ ଏତକା ଅଛେ ତେବେ ଆମେ ଜାନମା ଯେ ଆମର ମାଟିଟା ଲୁଣା ମାଟି ହେ
1: ଆଜ୍ଞା।
0: ଆଉ ଇ ମାଟିରେ ଯବକ୍ଷାର ଯାନ ଯେନ୍ଟାକି ୟୁରିଆ ଭାବେ ଦଉଛୁ ସେଟା ଟିକେ ମଧ୍ୟମ ପରିମାଣରେ ଥିସି, ଫସଫେଟଟା ବା ଫସଫରସଟା କମ୍ ଥିସି, ଆଉ ପଟାସ ପରିମାଣଟା ଟିକେ ଅଧିକା ଥିସି। ଆଉ ଇ ତାର ପିଏଚ୍ଟା ହେଲା 7-8 ଭିତରେ, ବେଲେ ତାର ମାଟି ହେଲା କ୍ଷାରୀୟ ମାଟି, କ୍ଷାରୀୟ ମାଟି ବେଲେ ହେଥିଲାଗି ଆମେ ଇନୁ ଜିପ୍ସମ୍ ଦେଇପାରମା ଆଉ ସେଟାକେ ଚାଷ ଉପଯୋଗୀ କରିପାରମା ସେ ମାଟିକେ
1: ଆଜ୍ଞା। ଶେଷ କିଏ ଆପଣ ଆମର ଚାଷୀ ଭାଇ ବହେନ ମାନଙ୍କୁ କାଣା ପରାମର୍ଶ ଦେବେ?
0: ମୁଇଁ ଆଜି ଯେନ୍ ଆମର ମାନେ ମାଟିର କିସମ ଟା କହିଲି ତ ହେତିର୍ ଲାଗି ମୁଇଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରୁଛେ ଯେ ସେମାନେ ଫାଷ୍ଟ ନିଜର ଜମିଟା କେନ୍ କିସମରେ ଆସୁଛି ସେଟା ଫାଷ୍ଟ ଦେଖିବେ। ଆଉ ଯଦି ଲାଲ ମାଟିରେ ଆସିଲା କି କଲା ମାଟିରେ ଆସିଲା ତ ସେନୁ ବି କୁହା ହେଇଛି କି ମାନେ ସେନୁ କାଣା କମ ଅଛି କାଣା ଜହ ଅଛି କେନ୍ ପ୍ରକାର ଚାଷ କରିପାରମା ତ ସେଇ ହିସାବେ ଭାବିକିନା ଆମେ ଚାଷ ଯଦି କରୁଛନ୍ ତ ଭଲ ଅମଲ ହେଇପାରବା। ଆଉ ଫାଷ୍ଟ ନିଜର କିସମ ଜାଣବେ ତାପରେ ଦୁଇ ନମ୍ବରରେ ମାଟି ପରୀକ୍ଷା କରିକିନା ଅନୁମୋଦିତ ଖତ ଆର ରାସାୟନିକ ସାର ପ୍ରୟୋଗ କଲେ ଆମର ସେ ଜମିରୁ ଦ୍ୱିଗୁଣ ଅମଲ ମିଳିବା। ହେତିର ଲାଗି ଯେତେବେଳେ ଅମ୍ଳୀୟ ମାଟ ବି ହଉଛେ ଆମେ ଚୁନ ଦେମା। ମୁଁ କହିଲି ସେଟା ଲାଲ ମାଟିରେ ସେଟା ଟିକେ ଅମ୍ଳୀୟ ଅଂଶଟା ବେଶୀ ରହୁଛେ ସେଥିର ଲାଗି ଆମେ ସେନୁ ଚୁନ ଦେମା। ଆଉ ଯେନ୍ଟା କି କ୍ଷାରୀୟ ମାଟ, କ୍ଷାରୀୟ ମାଟ ହେଲା ତାହାର ଯଦି ଆମେ ମାନେ ଉପଚାର କରମା ବେଲେ ଆମେ ଜିପ୍ସମ ଦେମା ସେନୁ। ଆଉ ଜିପ୍ସମ ଦେଇକିରି ସେ ତାର କ୍ଷାରୀୟ ଅଂଶଟା କମବା ଆଉ ମାଟିଟା ମଧୁର ମାଟିରେ ପରିଣତ ହେବା। ଆଉ ସେନୁ ଚାଷୀ ଭାଇମାନେ ତାପରେ ମାନେ ଭଲ ଚାଷ କରିକିରି ଭଲ ଅମଲଟେ ପାଏ।
1: ଅଞ୍ଚଲ କେ ଜାଣିକରି ମାଟ ମାନେ ତ ଭିନ୍ ଭିନ୍ କିସମର ଥିସି ଆଉ ସେଠାକେ ଯଦି ଆମେ ଠିକ ହିସାବରେ ପରିଚାଳନ କରିପାରିଲା ବେଲେ ଆମର ଅମଲଟାକେ ବହୁତ ବଢ଼ିଆ ହେଇପାରବା। ଯାହା ହଉ ମ୍ୟାଡ଼ମ, ଆମର ବୈଠକିକେ ଆପଣ ଆସିଲେ ଆଉ ଏତେଟି କଥା କହିଲେ, ଆମର ଚାଷୀ ଭାଇ ଭଉଣୀଙ୍କୁ ପରାମର୍ଶ ବି ଦେଲେ, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ମ। ନମସ୍କାର।
0: ଧନ୍ୟବାଦ, ଜୁହାର।
2: ବୈକୁଣ୍ଠ।
3: ହଁ ନାନୀ,
2: ମନ୍ଧ୍ୟାନ ଦେଇକରି ପୁରା ଶୁଣିଲୁ ବୋଲ ତ
3: ପୁରା ପୁରା ନାନୀ, କାକିରି କହ ତ ନାନୀ, କିଡ଼ି ଓଏନ୍ କଥାଟି ଗଲା ଗଲା ବୋଲେ କହିଲି ଶେଷ ପଡ଼କି
2: ହଏ ଇ ଯେନ୍ ମାଟିର ଯାଞ୍ଚ କଥା।
3: ହଁ ଦେଖ ନାନୀ, ଆମେ ଆମର କ୍ଷେତକି ଆମର ଜମିନକି ଆମେ ଚାଷବାସ ତ କରୁଛୁ, କିନ୍ତୁ କେନ୍ କିସମର ଆମର ମାଟଟା ସେ କ୍ଷେତ ଆଜି
2: ଯାଞ୍ଚ ନାଇଁ କରାଲେ
3: ବେଲେ ସେ ମାଟକେ ଯଦି ଆମେ ଭଲ କରି ପରୀକ୍ଷାଟି କରମା ନାନୀ ବେଲେ ସେଟା କେନ୍ କିସମର ମାଟ ଏ ଆର୍ ସେ ମାଟି କାଁ କାଁ ଚାଷ ଭଲ କରି ହେବା ସେଟା ଆମେ ଭଲ କରି ଜାଣିପାରମା।
2: ତାହେରୁ ଦେଖ ଇ ଯେନ୍ ଲାଲ ମାଟ ହେଲା ଆଉ ଇ ଯେନ୍ ଆମର ସବୁ ମାଟ ମାନଙ୍କର ବିଷୟ ନ ଯେନ୍ କହିଲେ, ଆଉ କେନ୍ ଜିଲ୍ଲା ନ କେନ୍ କିସମର ମାଟ ଅଛି ଯେ
3: ହଁ
2: ସେ ବିଷୟ ନ ଗଲେ ଜାଣବାକେ ମିଳିଲା। ସେ ଚାଷୀ ଭାଇ ମାନେ ଗଲେ ହେନ୍ତା ସେ ମାଟିର ଉପଯୋଗୀ ଚାଷ ମାନେ ଯଦି କରିବେ ବେଲେ କେତନି କେତେ ଲାଭବାନ ହେଇପାରିବେ, ଉନ୍ନତି ତ ହେବା।
3: ହେଁ
2: ଆଉ ଏନ୍ତା କଥାବାର୍ତ୍ତା ହେଲା ଭିତରେ ବୋଲୁଛୁ, ଇ ଯେନ୍ ଆଜ୍ଞା ମାନେ ଆଏସନ୍ କହିକରି ଯାଏସନ୍ କିନି ମନଟା ଏଡ଼କି ଖୁସ୍ ଲାଗ୍ସି ଯେ ନାଇଁ କହନ। ଆଉ ଏ ଦେଖ ଏଛନିକା ମୋର ମନଟା ତ ଗୀତ ପଦେ ଆଡ଼କେ ଗଲାନ
3: ଜାଣିଲି ବେଲେ ଆଜ ବଢ଼ିଆ ଗୀତଟେ ଶୁନ୍ମା।
2: ହଁ
3: ମୁହୁରୀ ବାଜୁଛେ ବୋଲି
2: ଓହୋ,
3: ଗୀତକେ ଗାଇଛନ୍ ସୂର୍ଯ୍ୟମଣି ସାହୁ ଆଉ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର।
2: ବେଲେ ଶୁନୁ
3: ଶୁନୁ ସେନା ନାନୀ।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ଼ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟା ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି ସ୍ୱାକ୍ଷରିତ, କହିଲେ ଶିଳ୍ପ ଆଉ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକେ ବିଶ୍ୱର ଶୀର୍ଷ ସ୍ଥାନକେ ଉନ୍ନୀତ କରିବା ଲାଗି ଲକ୍ଷ୍ୟ ରଖିଛନ୍ ସରକାର।

0: ନୂଆଦିଲ୍ଲୀଠାରେ ଆଇବା 28 ତାରିଖ ମୂଲ ହେବାକେ ଥିବା 4 ନମ୍ବର ଭାରତ ଆଫ୍ରିକା ଶିଖର ସମ୍ମିଳନୀ ଏହାଦର ଲାଗି ରହିଲା ସ୍ଥଗିତ। ସବୁ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ଲାଗି ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଜୋର ଦେଇଛି ଭାରତ। 2027 ମସିହା ତକ ରାଜ୍ୟର ସବୁ ଗାଁକେ ପାଇପ୍ ଯୋଗାଣ କରାଯିବା ପିଇବାର ପାଇଁ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହ ଦେଲେ ଯୋଗ। ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଆଉ ବ୍ୟବସ୍ଥିତ ଭାବେ ସାରବାରକେ ପୁଲିସ ମହାନିର୍ଦ୍ଦେଶକଙ୍କର ହୋଇଯାଇଛି ଉଚ୍ଚସ୍ତରୀୟ ବୈଠକ। ସମ୍ବଲପୁର ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମହୁମାଛି କରିଡର। ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା 2026 ଲାଗି ପରୀକ୍ଷା କେନ୍ଦ୍ରମାନଙ୍କେ ଭିଡ଼ କମ୍ କରିବାର ଲକ୍ଷ୍ୟ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର କାନପୁର ଆଉ ମିରଟଠାରେ 3ଟା ନୂଆ ପରୀକ୍ଷା କେନ୍ଦ୍ର କରିଛେ ସ୍ଥାପନା। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଯା ଆସ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଜାରି କରିଛି ପରାମର୍ଶ ବୋଲି। ରାଜ୍ୟ ନାଗରିକମାନଙ୍କ ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ ତରଫ ଶୁଭାରମ୍ଭ କରାଯାଇଛି ୱି କେୟାର ସାଥୀ ଆପ୍। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକେ ତୃପ୍ତି କରିବା ଲକ୍ଷ୍ୟ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବ୍ରଜରାଜନଗରଠାରେ ଗୋଟିଏ ଅତ୍ୟାଧୁନିକ ବସ୍ଷାଣ୍ଡର କରିଛନ୍ ଶିଳାନ୍ୟାସ। ଶରୀରର ସୁନ୍ଦରତାକେ ବଢ଼ାବାର ଲାଗି ବ୍ୟବହାର କରାଯାଉଥିବାର ଇଞ୍ଜେକ୍ସନ୍କେ ନିଶ୍ଚିତ ଘୋଷଣା କରିଛନ୍ ସରକାର। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକକୁ ସଚେତନ କରିବାର ଉଦ୍ଦେଶ୍ୟ ଆଜି ଦେଶେ ପାଳନ କରାଯାଉଛି ଆତଙ୍କବାଦ ନିରୋଧୀ ଦିବସ। ଭାରତ ନ୍ୟୁଜିଲାଣ୍ଡ ଖେଲ ସମ୍ପର୍କର 100 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଇଷ୍ଟାନୁ ମୂଲିଛି 2 ଦିନିଆ ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଆଉର୍ ରାଜ୍ୟ ଜାରି ରହିଛି ଖରାର ପ୍ରକୋପ। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛି ବହୁତ ଗରମ। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। ଗୀତଗୁଡ଼ିକୁ ରଚନା କରୁଛନ୍ତି ଶିରିଶ ଚନ୍ଦ୍ର ପୂଜାରୀ। କାର୍ଯ୍ୟକ୍ରମ ଆରମ୍ଭରେ ଏ ଗୀତ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ।

0: କେତୋଟି ସୁଗମ ସଙ୍ଗୀତ ଶୁଣିଲେ। ଗୀତଗୁଡ଼ିକୁ ରଚନା କରିଥିଲେ ଶିରିଶ ଚନ୍ଦ୍ର ପୂଜାରୀ। କଣ୍ଠଶିଳ୍ପୀମାନେ ଥିଲେ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଆଲୋଚନା, ବିବିଧତା ଭିତରେ ଏକତା। ଆଲୋଚକ ଜନ୍ମେଜୟ ଛତର।
1: ଭାରତୀୟ ଜୀବନଧାରା ଯେଭଳି ବେଗମୟୀ ସେଭଳି ଭାବମୟୀ ଓ ସୁଦୂର ପ୍ରସାରୀ। ତାର କାୟା ପୁରାଣ ବର୍ଣ୍ଣିତ ଗାନ୍ଧାର ବା କାନ୍ଧାହାର ପର୍ଯ୍ୟନ୍ତ ଏକଦା ସୁବିସ୍ତୃତ ଥିଲାବେଳେ ତତ୍କାଳୀନ ଭାରତବର୍ଷର ବହୁଧା ଜନଜୀବନ ଯେ ଗୋଟିଏ ମାଳରେ ଗୁନ୍ଥି ହୋଇଥିଲା ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ। କହିବା ବାହୁଲ୍ୟ, ବହୁ ଭାବଧାରାର ଭାରତୀୟ ଜନଜୀବନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ଶାନ୍ତିରେ ସହାବସ୍ଥାନ କରି ଆସୁଛନ୍ତି, ଯାହା ବିଶ୍ୱ ଇତିହାସରେ ବିରଳ। ତେଣୁ ସେ ସମୟର ବୈଚିତ୍ର୍ୟମୟ ସହାବସ୍ଥାନର ପ୍ରତିବିମ୍ବ ଆମ ସମ୍ବିଧାନରେ ପ୍ରତିଫଳିତ ଯେ ଆମେ ସବୁରି ଉର୍ଦ୍ଧ୍ୱରେ ବିଶ୍ୱରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସୃଷ୍ଟିରେ ପ୍ରକୃତି ପୁରୁଷ ଆଦାମ ଇଭ୍ ଭଳି ଆଦିମ ଜୀବନ, ପରବର୍ତ୍ତୀ ସମୟରେ ଧର୍ମଧାରଣା ଓ ଜୀବନଚର୍ଯ୍ୟାକୁ ନେଇ ଯାଯାବର ଜୀବନରୁ ଗୋଷ୍ଠୀଗତ ଜୀବନକୁ ଆପଣେଇ ନେଲେ ଏବଂ ବିଶ୍ୱରେ ଆବିର୍ଭୂତ ଭିନ୍ନ ଭିନ୍ନ ମହାପୁରୁଷଙ୍କ ବାଣୀ ଓ ଲୋକାଚାରକୁ ନେଇ ନୂଆ ନୂଆ ଧର୍ମଧାରା, ଜୀବନଧାରଣରେ ବିଭିନ୍ନତା ଏବଂ ସର୍ବୋପରି ଲୋକାଚାରର ତାରତମ୍ୟ ପରବର୍ତ୍ତୀ ବଂଶଧରଙ୍କ ମଧ୍ୟରେ ନୂଆ ଜୀବନର ବୀଜ ରୋପଣ କଲା। ବସୁଧୈବ କୁଟୁମ୍ବକମ୍ ବା ସମଗ୍ର ବସୁଧା, ପୃଥିବୀର ଲୋକେ ଏକ କୁଟୁମ୍ବ ବା ଏକ ପରିବାରର ବୋଲି ପ୍ରଚଳିତ ମତବାଦ ବହୁ ପ୍ରାଚୀନ ହେଲେ ମଧ୍ୟ ଏହାର ମୂଲ୍ୟବୋଧ ଏବେ ସୁଦ୍ଧା ଭାରତୀୟ ଜୀବନଧାରାରେ ଉଜ୍ଜୀବିତ। ଏହାର ଜ୍ୱଳନ୍ତ ଉଦାହରଣ ଭାବେ ଏକାନ୍ନବର୍ତ୍ତୀ ପରିବାର ବ୍ୟତୀତ ଆଉ କ'ଣ ବା ହୋଇପାରେ। ପରବର୍ତ୍ତୀ ସମୟରେ ଏହା ବିସ୍ତାର ଲାଭ କରି ଏକ ବିଶାଳ ସାମାଜିକ ଜୀବନର ବଳୟ ସଦୃଶ ପ୍ରତିଭାତ ହୋଇଥିଲା, ଯଦ୍ୱାରା ଏକ ଭେଦଭାବପୂର୍ଣ୍ଣ ଜୀବନର ଉର୍ଦ୍ଧ୍ୱରେ ରହି ମଣିଷ ସମାଜର ଗୋଷ୍ଠୀଗତ ଜୀବନ ସକ୍ରିୟ ହୋଇ ଉଠିଥିଲା। ଏହି କ୍ରମରେ ପ୍ରାଚୀନ ମହେଞ୍ଜୋଦାର, ହରପ୍ପା, ମେସୋପୋଟାମିଆ ଆଦି ଉନ୍ନତ ସଭ୍ୟତାର ସ୍ୱାକ୍ଷର ଇତିହାସର ଛତ୍ରେ ଛତ୍ରେ ଦେଖିବାକୁ ମିଳେ। ତେବେ ସେବେଳର ମଣିଷ ଜୀବନକୁ ଧର୍ମତତ୍ତ୍ୱର ଭିନ୍ନ ଭିନ୍ନ ମତବାଦ ଯେତେବେଳେ କୋଳାଗ୍ରତ କଲା, ଅର୍ଥାତ୍ ଭିନ୍ନ ଭିନ୍ନ ଧର୍ମ ସୃଷ୍ଟି ହୋଇ ଧର୍ମଧାରଣା ଏକରୁ ଅନେକ ହେଲା, ତହିଁରୁ ସୃଷ୍ଟି ହେଲା ମଣିଷ ସମାଜରେ ଶ୍ରେଣୀ ବିଭାଗ। ଶ୍ରେଣୀ ଭିତରେ ସବଳ ଦୁର୍ବଳ, ସ୍ତ୍ରୀ ଓ ପୁରୁଷର ତାରତମ୍ୟ ସ୍ରୋତସ୍ୱିନୀ ଜୀବନଧାରାର ଗତି ପଥାରୂଢ଼ କଲା। ଧୀରେ ଧୀରେ ସବଳ ଦୁର୍ବଳ ଉପରେ ପ୍ରଭାବ ବିସ୍ତାର କରି ଅନ୍ୟ ଏକ ସଂଗଠିତ ଜୀବନଯାପନ ପ୍ରଣାଳୀରେ ଲୀନ ହେବାର ପ୍ରକ୍ରିୟା ଆରମ୍ଭ ହେଲା। ତେବେ ଏହାର ପୁନର୍ବିନ୍ୟାସ ଓ ପୁନରୁତ୍ଥାନ ପାଇଁ ବିଭିନ୍ନ ଧର୍ମର ସଂସ୍ଥାପନା ସେ ସମୟର ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କଲା। ସନାତନ ବା ହିନ୍ଦୁ ଧର୍ମରେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମାମ୍ କଶ୍ଚିତ୍ ଦୁଃଖ ବା ଭବେତ୍ର ମଧୁର ଓ ଅନିର୍ବଚନୀୟ ଅଭିବ୍ୟକ୍ତି ମଣିଷର ପ୍ରାଣତନ୍ତ୍ରୀକୁ ଉଦ୍ବେଳିତ କଲାବେଳେ ମଣିଷର ଅସହାୟତା ପରିପ୍ରେକ୍ଷୀରେ ମହାପୁରୁଷ ବୁଦ୍ଧ, ଯୀଶୁ, ମହମ୍ମଦ ଓ ଗୁରୁ ନାନକଙ୍କ ଅମୃତବାଣୀ ମଣିଷକୁ ନୂତନ ଆଲୋକ ଦେଖାଇଲା। ଅଥଚ ଏହି ଧର୍ମଧାରଣା ସମୟକ୍ରମେ ମଣିଷ ମଣିଷ ମଧ୍ୟରେ ବିଭେଦର ସୂତ୍ରପାତ ଘଟାଇ ମାନବ ସମାଜକୁ କଲା ବହୁଧା ବିଭକ୍ତ। ଅଭିନ୍ନ ମଣିଷ ସମାଜ ଖଣ୍ଡବିଖଣ୍ଡିତ ହୋଇ ପ୍ରାଚୀନ ଜୀବନଧାରା ହେଲା ବହୁମୁଖୀ ବହୁରୂପୀ। ପରବର୍ତ୍ତୀ ସମୟରେ ଯୁଦ୍ଧତର ପୃଥିବୀ ଛଡ଼ାଇ ନେଲା ଶାନ୍ତି ମୈତ୍ରୀ ଓ ସହାବସ୍ଥାନର ପ୍ରାଚୀନ ମୂଳମନ୍ତ୍ର। ହିଂସା, ଦ୍ୱେଷ ଓ ଅଶାନ୍ତିର ଅମା ଅନ୍ଧକାର ମଧ୍ୟରେ ମଣିଷ ଦଳି ଚକଟି ହେବାବେଳେ ତାର ଉତ୍ତରଦାୟଦମାନେ ଶଙ୍କା ଆଶଙ୍କାର ଦୋଦୁଲ୍ୟମାନ ସ୍ଥିତିରେ ତ୍ରିଶଙ୍କୁ ଭାବେ ଅଲଜି ରହିଲେ ତଥାକଥିତ ସଭ୍ୟ ସମାଜରେ। ମଣିଷ ସମାଜର ଦୃଢ଼ ସମ୍ପର୍କ ଶିକୁଳି କ୍ରମେ ହୁଗୁଳା ହେବାକୁ ବସିଲା। ଆମେ ଏକବିଂଶ ଶତାବ୍ଦୀର ସ୍ୱପ୍ନାଶ୍ରୟୀ ମଣିଷ, ଜ୍ଞାନ ବିଜ୍ଞାନର କରାମତିରେ ଗତି ଆମର ପ୍ରଖର, ଉର୍ଦ୍ଧ୍ୱରୁ ଆହୁରି ଉର୍ଦ୍ଧ୍ୱକୁ ଉଡ଼ିଯିବାର ଆମର ଅବଦମିତ ଇଚ୍ଛା। ତେବେ ବିଭେଦପୂର୍ଣ୍ଣ ପାରିପାର୍ଶ୍ୱିକ ଅବସ୍ଥା ଓ ଦୁଃସ୍ଥିତି କ୍ରମେ ଆମର ସନ୍ତୁଳିତ ଶୃଙ୍ଖଳିତ ଶାନ୍ତ ପରିବେଶକୁ ନଷ୍ଟଭ୍ରଷ୍ଟ କରି ବିଶ୍ୱରେ ଅଶାନ୍ତିର ବୀଜ ବୁଣି ଦେଇଛି। ତେବେ ଏଥିରୁ ମୁକୁଳିବା ଲାଗି ଓ ଅସହିଷ୍ଣୁ ହିଂସୁକ ପରଶ୍ରୀକାତର ଏବଂ ସ୍ୱାର୍ଥନ୍ୱେଷୀ ମଣିଷଙ୍କୁ ଅସତ୍ପଥରୁ କ୍ଷାନ୍ତ କରିବା ଉଦ୍ଦେଶ୍ୟରେ ସମ୍ପ୍ରତି ବିଶ୍ୱସ୍ତରରେ ନାନା ଉପାୟ ଓ ଅବଲମ୍ବନ ଗ୍ରହଣ କରାଯାଇଥିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାର ସୁସଂଗଠିତ ମାଧ୍ୟମ ହେଉଛି ଜାତିସଂଘ। ଭାରତ ଉପମହାଦେଶ ସର୍ବଧର୍ମର ସମନ୍ୱୟସ୍ଥଳୀ। ଏଠାରେ ସନାତନ ଧର୍ମର ମୂଳମନ୍ତ୍ର ଓଁ ନାଦରେ ବିଶ୍ୱଶାନ୍ତିର ପ୍ରୟାସ ହୋଇଥିବା ବେଳେ ବୌଦ୍ଧ ଜୈନ ମୁସଲମାନ ଖ୍ରୀଷ୍ଟିଆନ ଆଦି ଧର୍ମାବଲମ୍ବୀ ସଦ୍ଭାବନା ସଦାଚାର ମନ୍ତ୍ରରେ ଜଗତବାସୀଙ୍କୁ ଉଦ୍ବୁଦ୍ଧ କରି ଆସିଛନ୍ତି। ଧର୍ମଧାରଣାର ଭିନ୍ନ ଭାବଧାରା ଚଳଣି ସଂସ୍କୃତି ପରମ୍ପରା ଭାଷା ଏବଂ ବେଶ ପୋଷାକରେ ତାରତମ୍ୟ ଥାଇ ସୁଦ୍ଧା ଏଠାରେ ସଭିଏ ଅଖଣ୍ଡ ଭାରତର ପରିକଳ୍ପନା କରି ଆସୁଛୁ। ଭ୍ରାତୃଭାବର ନିଦର୍ଶନ ସ୍ୱରୂପ ଆମେ ଆହ୍ୱାନ ଦେଉଛୁ, ହିନ୍ଦୁ ମୁସଲମାନ ଶିଖ ଇସାଇ ସଭିଏ ଆମେ ଭାଇ ଭାଇ। ଏହି ଭ୍ରାତୃଭାବର ଶକ୍ତ ବନ୍ଧନ ଦେଶର ପ୍ରତିରକ୍ଷା ଓ ଏକତା ପାଇଁ ଅତ୍ୟନ୍ତ ଜରୁରୀ। ଦେଶ ମାତୃକାର ସଙ୍କଟ ସମୟରେ ଏହା ହୃଦୟଙ୍ଗମ କରିହୁଏ। ଦେଶର ଅଖଣ୍ଡତା ଭଳି ବୃହତ୍ ସ୍ୱାର୍ଥର ରକ୍ଷା ଲାଗି ସମସ୍ତ ଭେଦଭାବ ତୁଚ୍ଛ ମଣନ୍ତି ସବୁ ଧର୍ମ ସବୁ ଜାତି ଓ ସବୁ ବର୍ଣ୍ଣର ଲୋକେ। ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଯେଉଁ ଅଗଣିତ ବୀର ଯୋଦ୍ଧା ଓ ସଂଗ୍ରାମୀ ନିଜକୁ ଉତ୍ସର୍ଗ କରିଛନ୍ତି ତାହା ବିଶ୍ୱ ଇତିହାସରେ ଅବିସ୍ମରଣୀୟ। ତେବେ ଏହି ଦେଶପ୍ରୀତି ଐକ୍ୟ ମନୋଭାବନାକୁ ଦ୍ୱିଗୁଣିତ କରିପାରିଛି ଗଣମାଧ୍ୟମ। ଜନଗଣ ମନକୁ ଅଧିକ ଏକଜୁଟ କରିଛି ଗଣମାଧ୍ୟମର ଶକ୍ତିଶାଳୀ ଅଙ୍ଗ ଆକାଶବାଣୀ ଓ ସମ୍ବାଦପତ୍ର। ପରବର୍ତ୍ତୀ ସମୟରେ ଦୂରଦର୍ଶନ ଓ ଅନ୍ୟାନ୍ୟ ମାଧ୍ୟମ ଏହି ଭାବନାକୁ ପରିପୁଷ୍ଟ କରି ଲୋକଙ୍କୁ ଅଧିକ ଅନ୍ତରଙ୍ଗ କରିଛନ୍ତି। କହିବା ବାହୁଲ୍ୟ, ଗଣମାଧ୍ୟମ ହିଁ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶ ଓ ଦେଶକୁ ଯୋଡ଼ିବାକୁ ସକ୍ଷମ। ଅପରପକ୍ଷେ ସାଂସ୍କୃତିକ ଅବକ୍ଷୟ ଘଟି ସୁଦ୍ଧା ସବୁ ଧର୍ମର ସବୁ ଜାତିର ଲୋକେ ପାରସ୍ପରିକ ଧାର୍ମିକ ଚେତନାରେ ବନ୍ଧା। ହିନ୍ଦୁ ଧର୍ମ ଦେବତା ଜଗତର ନାଥ ଜଗନ୍ନାଥ ବାହୁ ପ୍ରସାରି ସମସ୍ତଙ୍କୁ ମୁକ୍ତି ପ୍ରଦାନ ପାଇଁ ଡାକୁଛନ୍ତି ଯେମିତି, ସେହିଭଳି ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଅବିବେକୀ ମଣିଷ ପ୍ରତି କ୍ଷମା ଯାଚନା ଈଶ୍ୱର ଓ ଆଲ୍ଲାଙ୍କୁ ନେଇ ଏକେଶ୍ୱର ବାଦ ଭାରତବର୍ଷର ଗାରିମାକୁ କରିଛି ଅଧିକ ବିସ୍ତୃତ ଅଧିକ ମହିମା ମଣ୍ଡିତ। ଏହାଫଳରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପରିକଳ୍ପିତ ରାମରାଜ୍ୟରେ ଧର୍ମନିରପେକ୍ଷତାର ଭିତ୍ତିଭୂମି ଅଧିକ ସୁଦୃଢ଼ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତ ଏକ ଗ୍ରାମବହୁଳ ଦେଶ। ଏହାର ଗଳିକନ୍ଦିରେ ଲୁଚି ରହିଛି ଐତିହ୍ୟ ସଂସ୍କୃତି ପରମ୍ପରା ଓ ଜୀବନବୋଧର ଭିନ୍ନ ଭିନ୍ନ ମାଧ୍ୟମ। ଅଥଚ ଏତେ ଫାଟ ଏତେ ବାଟ ଏତେ ବୈଷମ୍ୟ ସତ୍ତ୍ୱେ ବିବିଧତା ବା ବିଭିନ୍ନତା ଆମକୁ ଆମର ଜୀବନ ସ୍ରୋତରୁ ବିଚ୍ଛିନ୍ନ କରିପାରିନାହିଁ। ବହୁ ମନୀଷୀଙ୍କ ତ୍ୟାଗ ଓ ବଳିଦାନ ଭାରତବର୍ଷକୁ ଏକ ଶକ୍ତ ରଜ୍ଜୁରେ ଯେମିତି ଧରି ରଖିଛି କାଳ କାଳକୁ, ସେହି ତ୍ୟାଗ ସର୍ବସ୍ୱ ଜୀବନର ବଳିଦାନ କଥା ମନେ ପଡ଼ିଲେ ମନକୁ ସ୍ୱତଃ ଆସେ ସନ୍ଥ କବିଙ୍କର ସେହି ମହତ୍ ବାଣୀ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।
0: ଶୁଣିଲେ ଆଲୋଚନା ବିବିଧତା ଭିତରେ ଏକତା। ଆଲୋଚନା କରିଥିଲେ ଜନ୍ମେଜୟ ଛତର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଶିଳ୍ପୀ ବିଦୁଷୀ ଶ୍ରୁତି ଷଡ଼ୋଲିକର ଏବଂ ମନକେଶ ମୂଲ୍ୟ ରାଗ ଶ୍ରୀ।

ଯାତ୍ରାକୁ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆର ହେବା ମହୁମାଛି କରିଡର। ବ୍ରଜରାଜନଗରଠାରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ତିଆରି ଲାଗି ଶିଳାନ୍ୟାସ କରିଛନ୍ ରାଜସ୍ୱ ମନ୍ତ୍ରୀ। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆଉ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗଥି ରୁଷିଆର ମସ୍କୋଠାରେ ଜୀବନ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କର ମୃତ ଶରୀରକେ ଅଣାଯାଇଛି ଓଡ଼ିଶା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଆଇବା 30 ତାରିଖ ଅନୁଷ୍ଠିତ ହେବା ସ୍ୱତନ୍ତ୍ର ଅପିଲ କ୍ୟାମ୍ପ କୋର୍ଟ ପଶ୍ଚିମ ଏସିଆ ଦେଶମାନଙ୍କୁ ଲାଗି ରହିଥିବା ପରିସ୍ଥିତି ଲାଗି ପେଟ୍ରୋଲ ଆଉ ଡିଜେଲର ବ୍ୟବହାର କମ୍ କରବାର୍କେ ମୁଖ୍ୟ ଶାସନ ସଚିବଙ୍କୁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ ମୁଖ୍ୟମନ୍ତ୍ରୀ। ଏଛିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାରୁତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଅଦୃଶ୍ୟ ଆତ୍ମାହୁତି, ରଚନା ଗଣେଶ୍ୱର ପ୍ରଧାନ, ପ୍ରଯୋଜନା ଶଶିଭୂଷଣ ଦାସ। ଶୁଣନ୍ତୁ ନାଟକ ଅଦୃଶ୍ୟ ଆତ୍ମାହୁତି।

0: କ୍ଷମା କରିବି ଅବିନାଶ ବାବୁ, ଅସମୟରେ ଆସି ଆପଣଙ୍କ ଭାବନାରେ ମୁଁ ବ୍ୟାଘାତ ଦେଲି।
1: କିଏ? ଓ ଚେଲର ବାବୁ, ନମସ୍କାର ସାର। ଆଜି ଏତେ ସକାଳୁ?
0: ଆପଣ ଶୁଣି ନିଶ୍ଚୟ ଖୁସି ହେବେ ଯେ ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଆପଣ ମୁକ୍ତ ହୋଇଯିବେ।
1: ମୁକ୍ତି? ମୁକ୍ତି ପାଇଁ ମୁଁ କ'ଣ କରିବି
0: ଅବିନାଶ ବାବୁ?
1: ହଁ ଚେଲର ବାବୁ, ଏଠୁ ଚାଲିଗଲେ ମୁଁ କେବଳ ଜେଲରୁ ସିନା ମୁକ୍ତି ପାଇଯିବି, କିନ୍ତୁ ଅନ୍ଧ ସମାଜର ପାଶବିକ ଅତ୍ୟାଚାରର କ୍ଷେରରୁ ମୁକ୍ତ ହୋଇପାରିବିନି। ନା ନା, ମୁଁ ଏଠାରୁ ମୁକ୍ତ ହେବାକୁ ଚାହେଁ ନା।
0: ଏ ଆପଣ କ'ଣ କହୁଛନ୍ତି? ଆପଣ ମୁକ୍ତି ଚାହାନ୍ତିନି? ଏ କାରାଗାର ଆପଣଙ୍କୁ ଭଲ ଲାଗୁଛି? ଆଶ୍ଚର୍ଯ୍ୟ!
1: ନିଶ୍ଚୟ ଲାଗିବା କଥା ଜେଲର ବାବୁ, ନିଶ୍ଚୟ ଲାଗିବା କଥା।
0: କାରଣ
1: ଏଠି ଆଉ ସ୍ୱାର୍ଥ ବିଷୟରେ ଚିନ୍ତା କରିବାକୁ ପଡ଼ୁନି, କିନ୍ତୁ ସମାଜ ଭିତରେ ବଞ୍ଚିବାକୁ ହେଲେ ସ୍ୱାର୍ଥକୁ ଶୀର୍ଷସ୍ଥାନ ଦେବାକୁ ପଡ଼ିବ। ଏସବୁକୁ ମୁଁ ଘୃଣା କରେ, ସ୍ୱାର୍ଥପରତାକୁ ମୁଁ ଖୁବ୍ ଘୃଣା କରେ।
0: କିନ୍ତୁ କିନ୍ତୁ ଏଇ ସମାଜକୁ ନେଇ ତ ଆମକୁ ବଞ୍ଚିବାକୁ ହେବ ନା?
1: କିନ୍ତୁ ମୁଁ ଯେ ଜଣେ ଅପରାଧୀ, ମୋ ସ୍ଥାନ କେବଳ ଏଠି।
0: ଆପଣ ଅପରାଧୀ ଥିଲେ ସତ, କିନ୍ତୁ ଆପଣଙ୍କର ସେ ଅପରାଧ ଦଣ୍ଡର ମିଆଦ ସରି ଆସୁଛି, ତାପରେ ଆପଣ ମୁକ୍ତ ହୋଇଛି।
1: ନା ନା, ମୁଁ ଅପରାଧୀ, ଆଉ ଚିରଦିନ ପାଇଁ ଅପରାଧୀ। ମୋ ସ୍ଥାନ ସମାଜରେ ନୁହେଁ, ଏଇ ଜେଲରେ।
0: ଅସମ୍ଭବ।
1: କାହିଁକି?
0: କାରଣ ଆଉ ଅଳ୍ପ ଦିନ ପରେ ଆପଣ ନିର୍ଦ୍ଦୋଷ ହୋଇଯିବେ।
1: ଜଣେ ଅପରାଧୀ କେବେ ନିର୍ଦ୍ଦୋଷ ହୋଇପାରେ ନା ଜେଲର ବାବୁ।
0: ମୁଁ ଆଗରୁ କହିଛି ନା, ଏଇଟା ନ୍ୟାୟ ଅନ୍ୟାୟ ବିଚାର କରିବାର ସ୍ଥାନ ନୁହେଁ, ଏଇଟା ହେଉଛି ଜେଲ।
1: ଅପରାଧୀ ସବୁଦିନ ପାଇଁ ଅପରାଧୀ ସାର୍। ଜଣେ ହତ୍ୟାକାରୀ କିଛି ଦିନ ଜେଲ ଭିତରେ ରହିଗଲେ ତାର ଅପରାଧର ମିଆଦ ସରିଯାଏ ନା, ସେ ନିର୍ଦ୍ଦୋଷ ହୋଇଯାଏ ନା?
0: କିନ୍ତୁ କିନ୍ତୁ କୋର୍ଟ ରାୟ ଦେଇସାରିଛି
1: ମୁଁ ହତ୍ୟାକାରୀ ନୁହେଁ ବୋଲି। ନା, ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷ ଭାବରେ ମୁଁ ଯଦି ଜଣେ ବ୍ୟକ୍ତିର ଅକାଳ ମୃତ୍ୟୁର କାରଣ ହୁଏ, ତେବେ ତେବେ ମୁଁ କ'ଣ ଖୁନି ନୁହେଁ?
0: ଅବିନାଶ ବାବୁ, କ'ଣ କହୁଛନ୍ତି ଆପଣ?
1: ଆପଣ ଏଠିକି ନୂଆ ବଦଳି ହୋଇ ଆସିଥିବାରୁ ହୁଏତ ମୋ ବିଷୟରେ କିଛି ଜାଣିନାହାନ୍ତି। ମୋତେ ବିଶ୍ୱାସ କରନ୍ତୁ, ମୋ ପାଇଁ ହିଁ ଜଣେ ମୃତ୍ୟୁବରଣ କରିବାକୁ ବାଧ୍ୟ ହୋଇଥିଲା, ଏବଂ ଏବଂ ମୁଁ ନିଜେ ହିଁ ତାର ମୃତ୍ୟୁର କାରଣ।
0: କେମିତି?
1: ଶୁଣିବେ, କିନ୍ତୁ କହିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ, ବର୍ଣ୍ଣନା କରିବାକୁ ମୋର ଶକ୍ତି ନାହିଁ। ମୁଁ ଯେମିତି
0: ତଥାପି ମୁଁ ଶୁଣିବାକୁ ଚାହେଁ।
1: ଶୁଣନ୍ତୁ ତାହେଲେ। ମୁଁ ଏ ସହରର ଜଣେ ପ୍ରତିଷ୍ଠିତ ଡାକ୍ତର ଅବିନାଶ ଚୌଧୁରୀ, ସମସ୍ତଙ୍କର ସୁଖ ଦୁଃଖର ସାଥୀ। ଦିନକର ଘଟଣା, ମଫସଲକୁ ମୁଁ ଗୋଟିଏ କେସ୍ ଦେଖିବାକୁ ଯାଇ ମୋର ଦେଖା ହୁଏ ମା ବାପ ଛେଉଣ୍ଟ ମଧୁଛନ୍ଦା ସାମନ୍ତରାୟଙ୍କ ସହିତ। ତା ବ୍ୟବହାରରେ ପ୍ରୀତ ହୋଇ ମୁଁ ତାକୁ ସାହାଯ୍ୟ କରିବା ପାଇଁ ମୋ କ୍ଲିନିକରେ ନର୍ସ ଭାବରେ ଆପଏଣ୍ଟ କଲି।
0: ତାପରେ
1: ପ୍ରଥମ ଥର ଦେଖାରେ ସେ ଯେମିତି ମୋର ହୃଦୟର ଅଧିକ ସ୍ଥାନକୁ ଅଧିକାର କରି ନେଇଯାଇଥିଲା, ମୁଁ ତାକୁ ଅନ୍ତରର ସହିତ ଭଲ ପାଇ ବସିଲି। ଏକ ବନହରିଣୀ ପରି ସେ ବି ଛନ୍ଦି ହୋଇଗଲା ମୋର ପ୍ରେମର ଜାଲରେ। କ୍ରମେ କ୍ରମେ ଆମର ପ୍ରେମ କାଢ଼ରୁ କାଢ଼ତର ହେଲା, ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ଖୁବ୍ ଅଳ୍ପ। ଦୁହିଁଙ୍କ ସମ୍ପର୍କ ବେଳକୁ ବେଳ ନିବିଡ଼ ହେଲା, ଆଉ ପରିଶେଷରେ ମୁଁ ବିବାହ କରିବାର ନିର୍ଭର ପ୍ରତିଶ୍ରୁତି ଦେଲି। କିନ୍ତୁ କିନ୍ତୁ ଦିନେ ହଠାତ୍
0: କ'ଣ ହେଲା ଅବିନାଶ ବାବୁ?
1: ଶୁଣ।

0: Obi, Obi,
1: ଯାଉଛି ବାପା।
2: ମୋତେ ମୋତେ ଡାକିଲେ ବାପା।
0: ହଁ, କଥା କ'ଣ କି ବାବା? ତୋ ସାଙ୍ଗରେ ମୋର ଗୋଟା କଥା ଥିଲା। ଆ ବାବା, ଏଇଠି ବସ। ଆଚ୍ଛା ଅବିନାଶ, ଏ ତପନ ମହାପାତ୍ରଙ୍କୁ ତ ତୁ ଜାଣୁ।
2: ହଁ, ସେଇ ରିଟାୟାର୍ଡ ମାଜିଷ୍ଟ୍ରେଟଙ୍କ କଥା କହୁଛନ୍ତି ତ?
0: ଆରେ ହଁ, ତୋର ତାହେଲେ ଠିକ ମନେ ଅଛି। ଆଉ ତାଙ୍କ ଝିଅ ସୁନନ୍ଦା, ତାରି ସହିତ ତୋର ବାହାଘର ପାଇଁ ମୁଁ ଆଉ ତପନ ବାବୁ ସ୍ଥିର କରିସାରିଛୁ।
2: ବାପା,
0: ତୋ ବୋଉର ବି ଏଇ ଇଚ୍ଛା ଥିଲା ବାବା।
2: କିନ୍ତୁ ବାପା, ମୋତେ ମୋତେ ନ ବୁଝି
0: କ'ଣ କହିଲୁ? ତତେ ବୁଝିଥାନ୍ତି
2: ନା ବାପା, ମୋର କହିବା ଉଦ୍ଦେଶ୍ୟ ସେଇଆ ନୁହେଁ। ଏହା ଏହା ମୋର ଭବିଷ୍ୟତ ଜୀବନ ସହିତ ସଂଶ୍ଳିଷ୍ଟ। ଯେତେବେଳେ ମୋ ମତାମତ ନ ନେଇ ଏ ବାହାଘର ଠିକ୍ କରିବାଟା ଉଚିତ ହେଇନି ବାପା।
0: ଅଭି, ମୁଁ ତୋର ବାପା। ତୋ ବୋଉ ଏ ସଂସାର ଛାଡ଼ି ଚାଲିଗଲା ଦିନଠାରୁ ମୁଁ ତତେ ଉଭୟ ମା ଓ ବାପାର ସ୍ନେହ ଦେଇ ଏଣୁଟିଏ କରିଛି। କିନ୍ତୁ କିନ୍ତୁ ତୁ ଆଜି ମୋ ମୁହଁରେ ଜବାବ ଦେଇପାରିଲୁ।
2: ନା ବାପା, ନା, ମୋତେ ଭୁଲ ବୁଝନ୍ତୁନି। ଆପଣଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ମୋର ଅଭିପ୍ରାୟ ନୁହେଁ। ହେଲେ ବାପା,
0: ମନେ ରଖ ଅବିନାଶ, ସୁନନ୍ଦା ସହିତ ତୋ ବାହାଘର ହବ ହବ, ଆଉ ନିଶ୍ଚୟ ହବ। ତପନ ବାବୁକୁ ଯେତେବେଳେ ମୁଁ କଥା ଦେଇସାରିଛି, ସେତେବେଳେ ଏ ବାହାଘର ନିଶ୍ଚୟ ହବ। ସୋସାଇଟିରେ ମୋର ଯେଉଁ ଷ୍ଟାଟସ୍, ତାକୁ ଆଖି ଆଗରେ ରଖି ଆଉ ଆଉ ଏ ବିବାହ ଯଦି ନ ହୁଏ, ମୁଁ ସୋସାଇଟିରେ ମୁଁ ଦେଖାଇ ପାରିବି ତ?
2: ମୋତେ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ବାପା। ମୁଁ ଯେ ଜଣକୁ
0: ୟୁ ମିନ୍ ଲଭ୍ ମ୍ୟାରେଜ୍? ଓ ନୋ ନୋ ନୋ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତା ହେଇପାରିବନି। ଆଉ ଯଦି ମୁଁ ବଞ୍ଚିବାଟା ଦେଖିବାକୁ ଚାହୁଁ, ତାହେଲେ କେବଳ ମୋରି କଥା ହିଁ ରହିବ
2: ବାପା।
0: ୟେସ୍, ଗୋଟାଏ ପକ୍ଷରେ ମୁଁ ସୁନନ୍ଦା ଆଉ ତୋ ଉଜ୍ଜ୍ୱଳ ଘର ସଂସାର, ଆଉ ଅନ୍ୟ ପକ୍ଷରେ କେବଳ ତୋ ମୁହଁରୁ ନିଃସୃତ ମାତ୍ର ଗୋଟିଏ ଶବ୍ଦ ନା। କହ, ତୁ କ'ଣ ଚାହୁଁ?
2: କିନ୍ତୁ ବାପା, ମୁଁ ଯେ ସୁନନ୍ଦା ବିଷୟରେ ବିନ୍ଦୁ ବିସର୍ଗ ବି ଜାଣେ ନା।
0: ତୋ ବାପା ଉପରେ ତୋର କ'ଣ ବିଶ୍ୱାସ ନାହିଁ?
2: ଅଛି ବାପା, ଅଛି। ଆପଣଙ୍କ ଉପରେ ମୋର ଅଗାଧ ବିଶ୍ୱାସ ରହିଛି ଏବଂ ରହିବ ମଧ୍ୟ।
0: ମୁଁ ଜାଣେ ରେ, ମୁଁ ଜାଣେ ତୁ ମୋର କଥାକୁ ଲଙ୍ଘନ କରିପାରିବୁନି। ତୋ ଉପରେ ମୋର ସେ ଆସ୍ଥା ଅଛି। ଏବେ ଏବେ ତୁ ଆସିପାର। ଯାହା ହେଉ, ମୁଣ୍ଡରୁ ଗୋଟାଏ ବୋଝ ଗଲା। ଏବେ ମୁଁ ଶାନ୍ତିରେ ଟିକେ ନିଶ୍ୱାସ ମାରିପାରିବି।

ଆଉ କେତେ ଦିନ ଦୁଃଖ କଷ୍ଟ ଦବ ପ୍ରଭୁ, ଆଉ କେତେ ଦିନ, ଆଉ କେତେ ଦିନ ଏମିତି ପଡ଼ି ରହିବି? ଆ କି କଷ୍ଟ!

0: କୌଣସି ମୂଲ୍ୟ ନାହିଁ ତମର ସେ ମହତ୍ ଚିନ୍ତାଧାରାର, ତମ ନିଷ୍ଠାର, ତମ ତ୍ୟାଗର, ତମ ସତୀତ୍ୱର।
1: ସୁରେଶ ବାବୁ, ସୁରେଶ ବାବୁ।
2: ସୁରେଶ, ତୁମେ କ'ଣ କହିବାକୁ ଚାହୁଁ? ମୁଁ ଭାବିନଥିଲି ତମେ
0: ମୋତେ ମୋତେ କ୍ଷମା କରିଦିଅନ୍ତୁ ଡାକ୍ତର ବାବୁ, ମୋତେ କହିବାକୁ ଦିଅନ୍ତୁ। କେବଳ ମାତ୍ର ମୋର ଗୋଟିଏ ଅନୁରୋଧ ଛନ୍ତା, ଯେତେ ଶୀଘ୍ର ପାର ଏଇଠୁ ଚାଲିଯାଅ।
1: ମୁଁ ହାରି ଯାଇଛି ସୁରେଶ ବାବୁ, ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବା ପୂର୍ବରୁ ମୁଁ ଥକି ଯାଇଛି।
0: ଏହା କେବଳ ତୁମରି ନୁହେଁ ଛନ୍ଦା, ଏହା ସମଗ୍ର ନାରୀ ଜାତିର। ଏ ପ୍ରତିଯୋଗିତା ଧନୀ ଏବଂ ଗରିବମାନଙ୍କ ମଧ୍ୟରେ, ଏ ଅତ୍ୟାଚାର ଦୁର୍ବଳ ଉପରେ ସବଳର, ନାରୀ ଉପରେ ପୁରୁଷର, ଏବଂ ଏବଂ ଏ ଅନ୍ୟାୟ ସମଗ୍ର ମାନବ ଜାତିର।
1: ସୁରେଶ ବାବୁ,
0: ହଁ ମଧୁଛନ୍ଦ, ଯିବା ପୂର୍ବରୁ ତମକୁ ମୋର ଗୋଟାଏ କଥା କହିବାର ଅଛି, ମନେ ରଖିବାକୁ ଚେଷ୍ଟା କରିବ। ଏ ଭଦ୍ର ଏବଂ ବଡ଼ ପଣ୍ଡାମାନଙ୍କର ମୁଖା ଖୋଲିଦେଇ ତାଙ୍କର ଅସଲ ରୂପ ଲୋକଲୋଚନକୁ ଆଣିବାକୁ ସମଗ୍ର ନାରୀ ଜାତିକୁ ସଚେତନ କରିବାକୁ ପଡ଼ିବ, ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡ଼ିବ। ଆଉ ପରିଶେଷରେ ତମକୁ ମୋର ଅନୁରୋଧ, ଭାବ ପ୍ରବଣତାର ଶିକାର ହେଇ ଯେମିତି କୌଣସି ଭୁଲ କରି ନବସ, ଯା ଛନ୍ଦ ଯା।
1: ତମେ ଠିକ କହିଛ ସୁରେଶ ବାବୁ, ମୁଁ ଚାଲିଯାଉଛି। ଆଉ ଯିବା ପୂର୍ବରୁ ଡାକ୍ତର ବାବୁ, ତୁମକୁ ଗୋଟିଏ ମାତ୍ର ପ୍ରାର୍ଥନା।
2: କୁହ ମଧୁଛନ୍ଦା, କୁହ।
1: ଏ ଜୀବନରେ ତ ମୁଁ ଶ୍ରୀମନ୍ତିନୀ ହୋଇପାରିଲିନି, ହେଲେ ଶେଷ ଥର ପାଇଁ ତୁମ ଚରଣର ଧୂଳି ଟିକେ ବୋଳି ହେବାର ଅଧିକାର ମୋତେ ଦେଲେ ମୁଁ ଜାଣିବି ମୋ ଜୀବନ ସାର୍ଥକ ହୋଇଛି।
2: ମଧୁଛନ୍ଦା, ମଧୁଛନ୍ଦା,
1: ସେଇଥିରେ ମୋର ଶାନ୍ତି, ସେଇଥିରେ ହିଁ ମୋର ମୁକ୍ତି। ଡାକ୍ତର ବାବୁ, ମୁଁ କଥା ଦେଉଛି ତୁମକୁ ଅଶାନ୍ତି ଦେବାକୁ ଏ ଜୀବନରେ ଆଉ କେବେ ଆସିବିନି, କେବେ ଆସିବିନି।

0: ଏହା ଆପଣ କରିପାରିଲେ ହିଁ ମଧୁଛନ୍ଦାର ପବିତ୍ର ପ୍ରେମର ମୂଲ୍ୟ ଦେଇପାରିବେ।
1: ଆପଣ ଠିକ୍ କହିଛନ୍ତି ଚେଲର ବାବୁ, ଆପଣ ଠିକ୍ କହିଛନ୍ତି। ମୁଁ ସମାଜରେ ରହି ଏସବୁ କାର୍ଯ୍ୟ କରିବି, ସମାଜର କୁସଂସ୍କାର ଗୁଡ଼ିକ ଦୂର କରିବାକୁ ସଂଗ୍ରାମ କରିବି, ନାରୀମାନଙ୍କୁ ପୁରୁଷର ଅତ୍ୟାଚାରର ଶୃଙ୍ଖଳରୁ ମୁକ୍ତ କରିବି। ଏହା ହିଁ ମୋର।

କିଶୋର କୁମାର ଏବଂ ଲତା ମଙ୍ଗେସ୍କର ଦ୍ୱୈତ କଣ୍ଠରେ ଶୁଣନ୍ତୁ ଏ ଗୀତଟି ଜୁଏଲ ଥିପ୍ କଥାଚିତ୍ରରୁ, ସଙ୍ଗୀତ ଏସ୍ ଟି ବର୍ମାନ୍।

0: ରୋଜ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍ ରେହମାନ। ଗୀତିକାର ପିକେ ମିଶ୍ର, ଗୀତରୁ ଗାଇଛନ୍ତି ଏସ୍ପି ବାଲାସୁବ୍ରମଣ୍ୟମ ଏବଂ ଚିତ୍ରା।
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି, ସିଲସିଲା କଥାଚିତ୍ରର ସଙ୍ଗୀତ ସିଫାରି, ଗୀତିକାର ଜାଭେଦ ଅଖତର, ଗୀତଟିକୁ ଗାଇଛନ୍ତି ଅମିତାଭ ବଚ୍ଚନ।

0: This is Akashvani, the news read
1: by Navanita Adhikari Srivastav. Union Commerce and Industry Minister and BJP leader Piyush Goyal today said that the world is looking towards India as a trusted partner. Addressing a press conference in New Delhi on Prime Minister Narendra Modi's five-nation visit, Mr. Goyal said that the visit guarantees advantages for every segment.
2: আকাশবাণী সম্বলপুর শুনন্ত সম্বলপুরী নিউজ হেডলাইন্স
3: আকাশবাণী সম্বলপুর এছনের মুখ্যা খবর সঙ্গে মুই কৃতাঞ্জলি ত্রিপাঠী। প্রধানমন্ত্রীঙ্ পঞ্চরাষ্ট্রীয় ইউরোপ গস্ত দ্বারা সারা বিশ্বন ভারতর সম্মান বড়িছে বলে কহিছন বরিষ্ঠ বিজেপি নেতা পিয়ুষ গোয়েল। দেশর অটোমোবাইল শিল্প ক্ষেত্রকে বিশ্বর সবুঠানো উপরকে নেবার লাগি লক্ষ্য রাখিছেন সরকার। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଅନୁଷ୍ଠିତ ହୋଇଛି ବିଭାଗୀୟ କ୍ଷେତ୍ରୀୟ ଅଧିକାରୀମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ସୁରକ୍ଷା ବାବଦ ସମୀକ୍ଷା ବୈଠକ। ଆଇବା 28 ତାରିଖରୁ ନୂଆଦିଲ୍ଲୀଠାରେ ମୂଲ ହେବାକେ ଥିବା 4 ନମ୍ବର ଭାରତ ଆଫ୍ରିକା ଶିଖର ସମ୍ମିଳନୀ ଏହାଦଲ ଲାଗି ରହିଲା ସ୍ଥଗିତ। ପଶ୍ଚିମ ଏସିଆ ଦେଶମାନଙ୍କୁ ଲାଗି ରହିଥିବାର ପରିସ୍ଥିତିକେ ନେଇକରି ପେଟ୍ରୋଲ ଆଉ ଡିଜେଲର ବ୍ୟବହାର କମ୍ କରବାରକେ ମୁଖ୍ୟ ଶାସନ ସଚିବଙ୍କୁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ ମୁଖ୍ୟମନ୍ତ୍ରୀ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ଆଇବା 30 ତାରିଖ ଅନୁଷ୍ଠିତ ହେବା ସ୍ୱତନ୍ତ୍ର ଅପିଲ କ୍ୟାମ୍ପ କୋର୍ଟ। ନିର୍ମାଣ ବିଭାଗର 50 କୋଟିରୁ ଅଧିକା ଟଙ୍କାର ପ୍ରକଳ୍ପମାନଙ୍କର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମାଜର ସେବା ହେଉଛି ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ରାଜ୍ୟ 2027 ମାର୍ଚ୍ଚ ଶେଷ ତକ୍ ସବୁ ଗାଁକେ ପାଇପ୍ଥି ମିଲ୍ବା ପିଇବାର ପାଇଁ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାତି ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ବ୍ରଜରାଜନଗରଠାରେ ଅତ୍ୟାଧୁନିକ

0: ବସ୍ଷ୍ଟାଣ୍ଡ ତିଆର ଲାଗି ଶିଳାନ୍ୟାସ କଲେ ରାଜସ୍ୱ ମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଯାହାଜ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଜାରି କରିଛି ପରାମର୍ଶ ବୋଲି। ରାଜ୍ୟ ନାଗରିକମାନଙ୍କର ସୁରକ୍ଷାକେ ନଜରତି ରଖିକରି କମିଶନରେଟ୍ ପୁଲିସ ତରଫୁ ଶୁଭାରମ୍ଭ କରାଯାଇଛି ୟୁ କେୟାର ସାଥୀ ଆପ୍। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଆଜି ଦେଶରେ ପାଳନ କରାଯାଉଛି ଆତଙ୍କବାଦ ନିରୋଧୀ ଦିବସ। ମିଶନ ଶକ୍ତି ବିଭାଗ ତରଫୁ ପ୍ରକାଶିତ 2025-26 ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମଟି ରାଜ୍ୟ ନୂଆପଡ଼ା ଜିଲ୍ଲା ପାଇଛି ପହିଲା ଠାନ୍। ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଛି ଯଶୋଦା ଯୋଜନା ହିତାଧିକାରୀମାନଙ୍କର ପରାମର୍ଶ ଶିବିର ଆଉ ସହାୟତା ପ୍ରଦାନ କାର୍ଯ୍ୟକ୍ରମ। ଆଉ ଆଇବା 25 ତାରିଖ ତକ ସମ୍ବଲପୁର ଆଉ ବଲାଙ୍ଗୀର ଜିଲ୍ଲାକେ ଗରମ ତାତି ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ଇନୁ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭବନ ଉପସ୍ଥାପନ ସୌଭାଗ୍ୟ କୁମାର ରଥ। 6:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। 6:30 ପରିବେଶ ସୂଚନା, ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ। ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସୋମାବିକା ଦାସ। 6:35 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ, କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। 6:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମନୋଜ କୁମାର ବୁଢ଼। 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଆରତୀ ମିଶ୍ର ଓ ଦୁର୍ଗାନାରାୟଣ ପ୍ରସାଦ ମିଶ୍ର। 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ମମତା ପାଇକରାଏ, ମଧୁମିତା ଭୂୟାଁ ଓ ରୁମା ସରକାର। 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଶ୍ରୀରାମ ଲୋହରା, ମୁରଲୀଧର ପତି ଓ କାହ୍ନୁକେଶ ବୈଧାର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲାଝରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5:00 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରମୋଦ କୁମାର ଓ ସ୍ମିତା ତ୍ରିପାଠୀ। 20:20 ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଝାଉ ମାରିବାର କାରଣ ଓ ପ୍ରତିକାର ସମ୍ପର୍କରେ ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ସହିତ କଥାବାର୍ତ୍ତା। 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ମାସର କାର୍ଯ୍ୟକ୍ରମ ମାକା ପପୁ ଝକାଝକା। ଏଥିରେ ଶୁଣିବେ ଟିକାକରଣର ଆବଶ୍ୟକତା ସମ୍ପର୍କରେ କନ୍ଧବାଗଙ୍କ ସହିତ କଥାବାର୍ତ୍ତା, ଉପସ୍ଥାପନା ସନ୍ତୋଷ ପେଙ୍ଗ। 3:30 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଆଗାମୀକାଲି 4:02 ନାଟକ ରୂପକୋଷ ରଚନା ଶ୍ରୀ ବିଷ୍ଣୁଚରଣ ସାହୁ, ପ୍ରଯୋଜନା ଶଶିଭୂଷଣ ଦାସ। ଏ ଦିନ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ରାତି 11:10 ଏଇଠି ଶେଷ ହେଲା ଚଳିତ ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:55। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।